ଆକାଶବାଣୀ ପୁରୀ ଆଜି ଗୁରୁବାର 1948 ଶତାବ୍ଦ ଆଷାଢ଼ ମାସ 11 ଦିନ ଇଂରାଜୀ 2026 ମସିହା ଜୁଲାଇ ମାସ 2 ତାରିଖ ଷ୍ଟୁଡ଼ିଓ ଘଡ଼ିରେ ସମୟ ବର୍ତ୍ତମାନ 5:56:38 ସମସ୍ତ ଶ୍ରୋତାବନ୍ଧୁମାନଙ୍କୁ ସ୍ୱାଗତ ଜଣାଇ ଆରମ୍ଭ କରୁଛୁ ଆଜିର ପ୍ରାତଃ ଅଧିବେଶନ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି ଫ୍ରିକ୍ୱେନ୍ସି ମଡୁଲେସନ୍ ମାଧ୍ୟମରେ 103.4 ମେଗା ହର୍ଚ୍ଚ ଯୋଗେ।

0: ସୁନ୍ଦରତା ଓ ଭଲ ଗୁଣ ବାହାରେ ଖୋଜିବା ଅପେକ୍ଷା ନିଜ ଭିତରେ ଖୋଜିବା ବହୁତ ଭଲ। ଆକାଶବାଣୀ ପୁରୀ ବର୍ତ୍ତମାନ ହିନ୍ଦୀରେ ସମ୍ବାଦ ଶୁଣନ୍ତୁ। ଆକାଶବାଣୀ ଦିଲ୍ଲୀରୁ
1: नमस्कार। आकाशवाणी समाचार के साथ मैं मुकेश कुमार बल।

ଆକାଶବାଣୀ ପୁରୀ କେନ୍ଦ୍ରରୁ କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି ଫ୍ରିକ୍ୱେନ୍ସି ମଡୁଲେସନ୍ ମାଧ୍ୟମରେ 103.4 MHz ଯୋଗେ। ଆମର କାର୍ଯ୍ୟକ୍ରମ ଲାଇଭ୍ ଷ୍ଟ୍ରିମିଂ ମାଧ୍ୟମରେ ନ୍ୟୁଜ୍ ଅନ୍ AIR ଆପ୍ ଡାଉନଲୋଡ଼ କରି ମଧ୍ୟ ଆପଣମାନେ ଶୁଣିପାରିବେ। ଆକାଶବାଣୀ ପୁରୀ ଆରମ୍ଭ କରୁଛୁ ଭକ୍ତିଗୀତର କାର୍ଯ୍ୟକ୍ରମ ଆରାଧନା। କାର୍ଯ୍ୟକ୍ରମର ପ୍ରଥମ କଣ୍ଠଶିଳ୍ପୀ ପ୍ରଣତୀ ମୁଣ୍ଡା ଏବଂ ପ୍ରତିମା ରାଣୀ ପଣ୍ଡା। ଗୀତ ରଚନା କରିଛନ୍ତି ନଗେନ୍ଦ୍ର ମହାପାତ୍ର।

ଆରାଧନା କାର୍ଯ୍ୟକ୍ରମର ପରବର୍ତ୍ତୀ ଭକ୍ତିଗୀତଟିକୁ କଣ୍ଠଦାନ କରିଛନ୍ତି ଶିଳ୍ପୀ ନମିତା ଅଗ୍ରୱାଲ, ଗୀତିକାର ଅଲେଖ ବିଶ୍ୱାଳ।

ଆଜିର କଣ୍ଠଶିଳ୍ପୀମାନେ ଥିଲେ ପ୍ରଣତି ମୁଣ୍ଡା, ପ୍ରତିମାରାଣୀ ପଣ୍ଡା, ମନମୋହନ ପ୍ରଧାନ, ନମିତା ଅଗ୍ରୱାଲ, ପ୍ରଫୁଲ୍ଲ କର, ଗୀତା ପଟ୍ଟନାୟକ ଓ ତ୍ରିଲୋଚନ ପାତ୍ର। ଗୀତଗୁଡ଼ିକୁ ରଚନା କରିଥିଲେ ନଗେନ୍ଦ୍ର ମହାପାତ୍ର, ଭୀମ ଭୋଇ, ଅଲେଖ ବିଶ୍ୱାଳ, ପ୍ରଫୁଲ୍ଲ କୁମାର ସାହୁ ଏବଂ କ୍ଷୀରୋଦ ଚନ୍ଦ୍ର ପୋଥାଳ।

ଶ୍ରୀଜଗନ୍ନାଥଙ୍କ ପ୍ରସିଦ୍ଧ ରଥଯାତ୍ରାକୁ ଶ୍ରୀଗୁଣ୍ଡିଚା ଯାତ୍ରା, ପତିତ ପାବନ ମହୋତ୍ସବ, ଦଶାବତାର ଯାତ୍ରା, ଘୋଷ ଯାତ୍ରା, ମହାବିଧି ଯାତ୍ରା, ନବଦିନ ଯାତ୍ରା ଏପରି ବିଭିନ୍ନ ନାମରେ ନାମିତ କରାଯାଇଥାଏ। ଏସବୁ ପଛରେ ବହୁ ତତ୍ତ୍ୱ ଦର୍ଶନ ରହିଛି। ଏହି ଯାତ୍ରାର ସବୁଠୁ ବଡ଼ କଥା ହେଲା ମହାମିଳନ। ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସବୁ ଲୋକ ଏଥିରେ ସାମିଲ ହୋଇଥାନ୍ତି। ସେଠି କୌଣସି ବାଛ ବିଚାର ନଥାଏ। ସମସ୍ତେ ରଥ ଦୌଡ଼ି ଛୁଇଁ ପାରନ୍ତି, ରଥ ଉପରେ ମଧ୍ୟ ଜଗନ୍ନାଥଙ୍କୁ ଛୁଇଁ ପାରନ୍ତି। ବଡ଼ ଦାଣ୍ଡରେ ଭକ୍ତ ଭଗବାନ ଏକାଠି ହୁଅନ୍ତି। ଠାକୁରେ ଗୁଣ୍ଡିଚା ଘର ବା ନିଜ ଜନ୍ମସ୍ଥାନକୁ ଯାଇ ସାତ ଦିନ ସେଠାରେ ରହି ପୂଜା ପାଉଥିବାରୁ ଏହାର ନାମ ଗୁଣ୍ଡିଚା ଯାତ୍ରା। ପତିତ ଜନଙ୍କୁ ଦର୍ଶନ ଦେଇ ସେମାନଙ୍କୁ ଉଦ୍ଧାର କରିବା ପାଇଁ ରତ୍ନବେଦୀ ଛାଡ଼ି ବଡ଼ଦାଣ୍ଡରେ ଉଭା ହୋଇଥିବାରୁ ପତିତ ପାବନ ମହୋତ୍ସବ ଭାବରେ ଜଣାଶୁଣା। ସେପରି ଶ୍ରୀଜଗନ୍ନାଥ, ବଳଭଦ୍ର, ସୁଭଦ୍ରା, ସୁଦର୍ଶନ, ବାସୁଦେବ, ଜୟଦୁର୍ଗା, ଯୋଗମାୟା, ମଦନ ମୋହନ, ରାମ, କୃଷ୍ଣ ଏପରି ଦଶମୂର୍ତ୍ତି ଏହି ଯାତ୍ରାରେ ସାମିଲ ହୋଇଥାନ୍ତି ଓ ଏହି ଯାତ୍ରାର ବିଭିନ୍ନ ସମୟରେ ଦଶାବତାର ବେଶ ହୋଇଥାନ୍ତି ବୋଲି ଏହାକୁ ଦଶାବତାର ଯାତ୍ରା ମଧ୍ୟ କୁହାଯାଇଥାଏ। ଲୌକିକ ବିଚାରରେ ନନ୍ଦିଘୋଷରେ ସେ ଜଗନ୍ନାଥ ଯାତ୍ରା କରୁଥିବାରୁ ଏହାକୁ ଘୋଷ ଯାତ୍ରା ମଧ୍ୟ କୁହାଯାଇଥାଏ। ଗୁଣ୍ଡିଚା ଘରେ ଆଡ଼ପ ମଣ୍ଡପରେ ବିଜେ ହୋଇ ପୂଜା ପାଉଥିବାରୁ ଆଡ଼ପ ଯାତ୍ରା, ମହାବେଦୀ ଯାତ୍ରା ଏପରି ନାନା ଭାବରେ ରଥଯାତ୍ରା ପ୍ରସିଦ୍ଧ। ଏହି ସମୟରେ ଦୈତାମାନେ ହିଁ ସେବା ପୂଜାର ମୁଖ୍ୟ ଦାୟିତ୍ୱରେ ଥାନ୍ତି। ସବର ରାଜା ବିଶ୍ୱାସଙ୍କ କନ୍ୟା ଲଳିତା ଓ ବ୍ରାହ୍ମଣ ବିଦ୍ୟାପତିଙ୍କ ଔରସରୁ ଜନ୍ମ ହୋଇଥିବା ବଂଶଧରମାନେ ଦୈତା ଭାବରେ ଜଣାଶୁଣା। ଏହି ସେବକମାନେ ଶ୍ରୀଜଗନ୍ନାଥଙ୍କ ଆତ୍ମୀୟ ସ୍ୱଜନ ରୂପେ ସ୍ୱୀକୃତ। ଏ ସମ୍ପର୍କରେ ଗୋଟିଏ ସୁନ୍ଦର କାହାଣୀ ରହିଛି। ଇନ୍ଦ୍ର ନୀଳମଣି ପୁରାଣ ବା କୌଳ ଗ୍ରନ୍ଥରେ ନୀଳମାଧବ ଓ ସବରବଂଶର ଆତ୍ମିକ ସମ୍ପର୍କ କେତେ ନିବିଡ଼ ତାହାର ବିସ୍ତୃତ ବର୍ଣ୍ଣନା ରହିଛି। ସବର ରାଜା ବିଶ୍ୱାବସୁ ନୀଳକନ୍ଦରରେ ନୀଳମାଧବଙ୍କୁ ପୂଜା କରୁଥିଲେ। ଏହି ନୀଳମାଧବ କିପରି ଶ୍ରୀ ଜଗନ୍ନାଥ ରୂପୀ ଚତୁର୍ଥ ମୂର୍ତ୍ତିରେ ପୂଜା ପାଇଲେ ତାହା ଜଣାଶୁଣା କଥା। ବିଶ୍ୱାବସୁ ବ୍ରହ୍ମାଙ୍କ ନିକଟରେ ବ୍ୟାକୁଳ ଭାବରେ ପ୍ରାର୍ଥନା କଲେ, ପ୍ରଭୁ ମୋର ପ୍ରିୟତମ ନୀଳମାଧବଙ୍କୁ ଆପଣ ପୁରୁଷୋତ୍ତମ ଧାମରେ ପ୍ରତିଷ୍ଠା କରି ମୁକ୍ତିର ପାବନ ଧାମ ସୃଷ୍ଟି କଲେ। ପତିତ ଜନ ଉଦ୍ଧାର ପାଇବେ, କିନ୍ତୁ ମୋ ପ୍ରଭୁଙ୍କ ବିନା ମୁଁ ଅତି ଦୁଃଖରେ ଅଛି। ଯଦି ଆପଣ ମୋତେ ଦୟାକରି ତିନୋଟି ବର ଦେବେ ତେବେ ମୁଁ ଧନ୍ୟ ହେବି। ଏକଥା ଶୁଣି ବ୍ରହ୍ମା ଖୁସି ହୋଇ କହିଲେ, ତୁମର ଯାହା ଇଚ୍ଛା ତାହା ମାଗିପାର। ବିଶ୍ୱାବସୁ ବ୍ରହ୍ମାଙ୍କ ନିକଟରେ ହାତ ଯୋଡ଼ି କହିଲେ, ଆପଣ ଯଦି ମୋତେ ଦୟା କଲେ ତେବେ ମୋତେ ଏହି ତିନୋଟି ବର ଦିଅନ୍ତୁ। ପ୍ରଥମ ବର ହେଲା, ଏହି ଚତୁର୍ଥା ମୂର୍ତ୍ତିଙ୍କର ଦାରୁ ବିଗ୍ରହଙ୍କୁ ଯଦି ବଦଳାଯାଏ ବା ନବକଳେପର କରାଯାଏ ତେବେ ମୋ ବଂଶଧରମାନେ ନିଜ ଶ୍ରଦ୍ଧା ଓ ଭକ୍ତିରେ ଯେଉଁ ସର୍ବଲକ୍ଷଣଯୁକ୍ତ ଦାରୁ ସଂଗ୍ରହ କରିବେ ତହିଁରେ ପ୍ରଭୁଙ୍କର ନୂତନ ଦାରୁ ବିଗ୍ରହ ତିଆରି କରାଯିବ। ଦ୍ୱିତୀୟ ବର ହେଲା, ଆର୍ଯ୍ୟ ରୀତି ଓ ପରମ୍ପରାରେ ଏଗାର ମାସ ପୂଜା ପାଆନ୍ତୁ, କିନ୍ତୁ ଆଷାଢ଼ ମାସଟି ପ୍ରଭୁଙ୍କୁ ମୋର ସବର ବଂଶଧରମାନେ ହିଁ କେବଳ ପୂଜା କରିବେ। ସେତେବେଳେ ମନ୍ତ୍ର, ଯନ୍ତ୍ର, ତନ୍ତ୍ର ପ୍ରୟୋଗର ପ୍ରୟୋଜନ ରହିବ ନାହିଁ। ଆମ କୁଳବିଧି ଅନୁସାରେ କେବଳ ଭାବ ଓ ଭକ୍ତି ସେମାନେ ପୂଜା କରିବେ। ଏହି ସମୟରେ ପନ୍ଦର ଦିନ କାଳ ଅନ୍ୟ କେହି ପ୍ରଭୁଙ୍କୁ ଦର୍ଶନ କରିପାରିବେ ନାହିଁ। ଆଉ ତୃତୀୟ ବରଟି ହେଲା, ମୋର ଇଷ୍ଟ ନୀଳମାଧବ ଏହି ନୀଳକନ୍ଦରକୁ ଛାଡ଼ି ଅନ୍ୟ କେଉଁଠି ରାତିଟିଏ ରହିବେ ନାହିଁ, କାରଣ ତାଙ୍କ ବିନା ମୁଁ ପ୍ରାଣ ଧାରଣ କରିବା ଅସମ୍ଭବ। ଆପଣ ଦୟାକରି ଏହି ତିନୋଟି ବର ବା ମୋର ପ୍ରେମର ଅଧିକାରକୁ ତଥାସ୍ତୁ କରନ୍ତୁ। ବିଶ୍ୱାବସୁଙ୍କ କଥା ଶୁଣି ବ୍ରହ୍ମା ପ୍ରୀତ ହେଲେ ଓ ତିନୋଟି ଯାକ ବରକୁ ତଥାସ୍ତୁ କଲେ। ସେହିଦିନଠାରୁ ନବକଳେପର ସମୟରେ ଦୈତାମାନେ ହିଁ ବିଧିବିଧାନ ଅନୁସାରେ ଦାରୁ ସଂଗ୍ରହ କରିଥାନ୍ତି। ସ୍ନାନ ପୂର୍ଣ୍ଣିମା ଠାରୁ ବାହୁଡ଼ା ବିଜେ ପର୍ଯ୍ୟନ୍ତ ଏହି ଆଷାଢ଼ ମାସଟି ଦୈତାମାନେ ସେମାନଙ୍କ ରୀତିନୀତି ଅନୁସାରେ ପୂଜା କରିଥାନ୍ତି। ଅଣସର ଘରେ ଥିବାବେଳେ ଅନ୍ୟ କେହି ଦିଅମାନଙ୍କୁ ଦର୍ଶନ କରିପାରନ୍ତି ନାହିଁ। ରଥଯାତ୍ରା ସମୟରେ ହେଉ ବା ଅନ୍ୟ କୌଣସି ସମୟରେ ନୀଳମାଧବ ମୂର୍ତ୍ତି ଶ୍ରୀମନ୍ଦିର ଛାଡ଼ି ଅନ୍ୟ କୁଆଡ଼େ ଯାଆନ୍ତି ନାହିଁ। ଭକ୍ତର ଭଗବାନ କାଳେ କାଳେ ଭକ୍ତର ହାରି ଗୁହାରି ଶୁଣିଥାନ୍ତି। ବିଶ୍ୱାବସୁ ତ ସହଜେ ତାଙ୍କର ଅତି ପ୍ରିୟ ଭକ୍ତ ଥିଲେ।

0: ଆକାଶବାଣୀ ପୁରୀ ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଅନୁଚିନ୍ତା ଶୁଣନ୍ତୁ ଆକାଶବାଣୀ କଟକ କେନ୍ଦ୍ରରୁ।
1: ଆଚ୍ଛା ଦାସ ବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ ସିମେଣ୍ଟ, 64 ବର୍ଷର ଦୃଢ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ।
4: ଆକାଶବାଣୀ କଟକ ଅନୁଚିନ୍ତା ଉପସ୍ଥାପନ କରିଛନ୍ତି ସୁଲୋଚନା ଦାସ।

0: ଅନୁଚିନ୍ତା ଉପସ୍ଥାପନା କରିଥିଲେ ସୁଲୋଚନା ଦାସ।
1: ଅନୁଚିନ୍ତା କାର୍ଯ୍ୟକ୍ରମ ଶୁଣୁଥିଲେ ଆକାଶବାଣୀ କଟକ କେନ୍ଦ୍ରରୁ। ଶ୍ରୋତାବନ୍ଧୁମାନେ ବର୍ତ୍ତମାନ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ପୁରୀ କେନ୍ଦ୍ରରୁ 103.4।

ବର୍ତ୍ତମାନ ପ୍ରଚାର କରୁଛୁ ଶ୍ରୀରାମଚରିତ ମାନସର 123ତମ ଭାଗ। ମୂଳ ରଚନା କରିଛନ୍ତି ଗୋସ୍ୱାମୀ ତୁଳସୀଦାସ, ଏଥିରେ କଣ୍ଠଦାନ କରିଛନ୍ତି ଶ୍ରୀକାନ୍ତ ପଡ଼ଗାଓଁକର।

ଶୁଣୁଥିଲେ ଶ୍ରୀରାମଚରିତ ମାନସର 123ତମ ଭାଗ। ମୂଳ ରଚନା କରିଥିଲେ କୁସୁମୀ ତୁଳସୀଦାସ, ଏଥିରେ କଣ୍ଠଦାନ କରିଥିଲେ ଶ୍ରୀକାନ୍ତ ପଟଗାଓଁକର। ଆକାଶବାଣୀ ପୁରୀ। ବର୍ତ୍ତମାନ ଶୁଣନ୍ତୁ ଗୋଟିଏ ଭକ୍ତିଗୀତ, ଗାଇଛନ୍ତି ରାଖେଲ ଚନ୍ଦ୍ର ମହାନ୍ତି, ଗୀତ ରଚନା କରିଛନ୍ତି ଯଶୋବନ୍ତ ଦାସ।

ଆକାଶବାଣୀ କଟକ କେନ୍ଦ୍ରରୁ ପରେ ଆମ କେନ୍ଦ୍ରରୁ ରହିଛି କେତୋଟି ହିନ୍ଦୀ ଚଳଚ୍ଚିତ୍ରର ଗୀତ। ସକାଳ 10ଟାରେ କାର୍ଯ୍ୟକ୍ରମ ଶ୍ରୀକ୍ଷେତ୍ର ସୁରଭି, ପୂର୍ବାହ୍ନ 11ଟାରେ ନାରୀମାନଙ୍କ ପାଇଁ କାର୍ଯ୍ୟକ୍ରମ ମୁକ୍ତା। ଆଜି ଏଥିରେ ରହିଛି କ୍ରୀଡ଼ା ସାମ୍ବାଦିକତା କ୍ଷେତ୍ରରେ ମହିଳା, ଏହି କ୍ରମରେ ଶୁଭଲକ୍ଷ୍ମୀ ବଳଙ୍କ ସହିତ ସାକ୍ଷାତକାର। ଏଥର ଶୁଣନ୍ତୁ ସାନ୍ଧ୍ୟ ଅଧିବେଶନର କାର୍ଯ୍ୟସୂଚୀରୁ କେତୋଟି। ଆଜି 5ଟାରେ NCERT କାର୍ଯ୍ୟକ୍ରମର 1319ତମ ଭାଗ ରହିଛି। ରାତି 7:30 ଚାଷୀ ଭାଇ ଭଉଣୀମାନଙ୍କ ପାଇଁ ରହିଛି କାର୍ଯ୍ୟକ୍ରମ କିଷାନବାଣୀ। ରାତି 8ଟା ଓ ରାତି 10ଟାରେ ପ୍ରଚାର କରିବୁ କେତୋଟି ହିନ୍ଦୀ ଚଳଚ୍ଚିତ୍ରର ଗୀତ। ରାତି 10:30 ICC ମହିଳା T20 ଦ୍ୱିତୀୟ ସେମିଫାଇନାଲ କ୍ରିକେଟ ୱାର୍ଲ୍ଡ କପ୍ 2026 ମ୍ୟାଚ୍ ଲଣ୍ଡନର ଓଭାଲ ଷ୍ଟାଡିୟମଠାରେ ଇଂଲଣ୍ଡ ଏବଂ ସାଉଥ୍ ଆଫ୍ରିକା ମଧ୍ୟରେ ଅନୁଷ୍ଠିତ ହେବ। ଏହାକୁ ଆପଣମାନେ ଶୁଣିପାରିବେ ଆକାଶବାଣୀ ଦିଲ୍ଲୀରୁ ଖେଳ ଶେଷ ହେବା ପର୍ଯ୍ୟନ୍ତ। ଶ୍ରୋତାବନ୍ଧୁ, ଏଠି ଶେଷ କରୁଛୁ କାର୍ଯ୍ୟକ୍ରମର ସୂଚନା। ଆକାଶବାଣୀ ପୁରୀ, ଆମର ପରବର୍ତ୍ତୀ କାର୍ଯ୍ୟକ୍ରମକୁ ଶୁଣନ୍ତୁ ଆକାଶବାଣୀ କଟକ କେନ୍ଦ୍ରରୁ।

0: ଯୋଜନାର କାର୍ଯ୍ୟକାରିତା ପାଇଁ ପାଞ୍ଚ ବର୍ଷରେ ପ୍ରାୟ 5468 କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି। ଏହାଦ୍ୱାରା ପ୍ରତିବର୍ଷ 32 ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ଉପକୃତ ହେବେ। ଅବଶିଷ୍ଟ ପ୍ରସ୍ତାବ ସମ୍ପର୍କରେ ସୂଚନା ଦେଇ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ କହିଛନ୍ତି, ମୁଖ୍ୟମନ୍ତ୍ରୀ ପୋଷଣ ଯୋଜନାରେ ଆଗାମୀ 4 ବର୍ଷ ପାଇଁ ଛାତ୍ରଛାତ୍ରୀଙ୍କୁ ମଧ୍ୟାହ୍ନ ଭୋଜନ ପ୍ରଦାନ ଲାଗି 3,506.99 କୋଟି ଟଙ୍କା ମଞ୍ଜୁର କରାଯାଇଛି। କ୍ୟାବିନେଟ୍ରେ ବିଭିନ୍ନ ସଡ଼କ ପ୍ରକଳ୍ପକୁ ମଧ୍ୟ ଅନୁମୋଦନ ମିଳିଥିବା ଶ୍ରୀମତୀ ଗର୍ଗ କହିଛନ୍ତି।
1: ଜୟଦେବ ବିହାରରୁ ନନ୍ଦନକାନନ ରୋଡ୍ ଅଛି, ତାର 8 ଲେନିଂ କରାଯିବ, ଆଉ ସେଇଟା ଆମେ 2 ବର୍ଷରେ କମ୍ପ୍ଲିଟ କରିବୁ। ସୁନ୍ଦରଗଡ଼ ଜିଲ୍ଲାରେ 6.8 କିଲୋମିଟରର ଗୋଟେ ରୋଡ୍, ଯୋଉଟା କି ଡାଇଭର୍ଜନ ରୋଡ୍ ଫ୍ରମ୍ ଦୁଧକା ଟୁ ଗୋପାଳପୁର ଟୁ ତୋପରିଆ, 6 ଲେନ୍ ରୋଡ୍ ୱିଥ୍ ସର୍ଭିସ ରୋଡ୍ ସୁନ୍ଦରଗଡ଼ରେ ଏଇଟା କରାଯାଉଛି, ଆଉ ଆମେ 1.5 ବର୍ଷରେ ଏଟା କମ୍ପ୍ଲିଟ କରିବୁ।
0: କଳାହାଣ୍ଡି ଜିଲ୍ଲା କେସିଙ୍ଗାର ଓମାଠ ଗ୍ରାମ ନିକଟ ତେଲ ନଦୀ ଅବବାହିକା ଏବଂ ବରଗଡ଼ ଜିଲ୍ଲା ଜାମୁତପଲ୍ଲୀ ଅଙ୍ଗ ନଦୀରେ ଆନ୍ତଃ ଜଳାଶୟ ନିର୍ମାଣ, ଓଡ଼ିଶା ଗଭୀର ସମୁଦ୍ରରେ ମାଛଧରା ମିଶନରେ 2,295 କୋଟି ଟଙ୍କା ମଞ୍ଜୁର କରାଯାଇଛି। ରାଜ୍ୟର ଡିଜିଟାଲ୍ ଭିତ୍ତିଭୂମିକୁ ସୁଦୃଢ଼ କରିବାରେ ଓଡ଼ିଶା ରାଜ୍ୟ ଡାଟା ସେଣ୍ଟର 2.0 ପ୍ରକଳ୍ପକୁ ମଧ୍ୟ କ୍ୟାବିନେଟ୍ ଅନୁମତି ଦେଇଛି। ମୁଖ୍ୟ ନିର୍ବାଚନ ଅଧିକାରୀ ଆର୍ଏସ୍ ଗୋପାଳନ ସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳକୁ ଚିଠା ଭୋଟର ତାଲିକା ଯାଞ୍ଚ କରି ଦାବି ଓ ଆପତ୍ତି ପ୍ରକ୍ରିୟାରେ ସକ୍ରିୟ ସହଯୋଗ କରିବାକୁ ଆହ୍ୱାନ ଦେଇଛନ୍ତି। ଗତକାଲି ଅନୁଷ୍ଠିତ ସମୀକ୍ଷା ବୈଠକରୁ ଚିଠା ଭୋଟର ତାଲିକା ପ୍ରକାଶ ପରେ ଆସନ୍ତା 5 ତାରିଖରୁ ଅଗଷ୍ଟ 4 ତାରିଖ ପର୍ଯ୍ୟନ୍ତ ଦାବି ଓ ଆପତ୍ତି ଦାଖଲ କରାଯାଇପାରିବ ଏବଂ ନୂଆ ଭୋଟରଙ୍କ ନାମ ସଂଯୋଜନ ପାଇଁ ଫର୍ମ 6, ନାମ ବାଦ ପାଇଁ ଫର୍ମ 7 ଏବଂ ସଂଶୋଧନ ପାଇଁ ଫର୍ମ 8 ବ୍ୟବହାର କରାଯିବ ବୋଲି ଜଣାପଡ଼ିଛି। ରାଜ୍ୟରେ ବୈଦ୍ୟୁତିକ ଯାନ ଇଭି ବ୍ୟବହାରକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ସରକାର ଓଡ଼ିଶା ଇଲେକ୍ଟ୍ରୋନିକ୍ ଭେହିକିଲ୍ ପଲିସି 2021ର ଅବଧିକୁ ଆସନ୍ତା ସେପ୍ଟେମ୍ବର ମାସ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ଅବଧି ବୃଦ୍ଧି ହେବା ଦ୍ୱାରା ବୈଦ୍ୟୁତିକ ଯାନ କ୍ରୟ କରୁଥିବା ହିତାଧିକାରୀମାନେ ପୂର୍ବଭଳି ସରକାରୀ ସବ୍ସିଡି ଓ ଅନ୍ୟାନ୍ୟ ସୁବିଧା ପାଇପାରିବେ। ଏଥିସହ ପଞ୍ଜୀକରଣ ଓ ସଡ଼କ ଟିକସ ଛାଡ଼ ମଧ୍ୟ ମିଳିବ। ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ମାଟ୍ରିକ୍ ସପ୍ଲିମେଣ୍ଟାରୀ ଓ ରାଜ୍ୟ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ୍ ପରୀକ୍ଷା ଆଜିଠାରୁ ଆରମ୍ଭ ହୋଇ 10 ତାରିଖ ପର୍ଯ୍ୟନ୍ତ ଚାଲିବ। ଉଭୟ ପରୀକ୍ଷା 251 କେନ୍ଦ୍ରରେ ଅନୁଷ୍ଠିତ ହେବ। ଚଳିତ ଶିକ୍ଷାବର୍ଷ ପାଇଁ ସ୍ନାତକ ପାଠ୍ୟକ୍ରମରେ ନାମଲେଖା ନିମନ୍ତେ ଆଜି ପ୍ରକାଶ ପାଇବାକୁ ଥିବା ପ୍ରଥମ ପର୍ଯ୍ୟାୟର ଦ୍ୱିତୀୟ ମେଧା ତାଲିକାକୁ ସ୍ଥଗିତ ରଖାଯାଇଛି। ସଂଶୋଧିତ ସମୟସୂଚୀ ଖୁବ୍ ଶୀଘ୍ର ସାମ୍ସ ପୋର୍ଟାଲରେ ପ୍ରକାଶ ପାଇବ ବୋଲି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ନୟାଗଡ଼ରେ ଅଣୁ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗ ପକ୍ଷରୁ ଆୟୋଜିତ ଜିଲ୍ଲାସ୍ତରୀୟ ଉଦ୍ୟମୀ ଓଡ଼ିଶା MSME ମେଳା 2026 ଉଦ୍ଯାପିତ ହୋଇଛି। ଏଥିରେ ଉଦ୍ୟୋଗ ପ୍ରତିଷ୍ଠା ପାଇଁ ସରକାରଙ୍କ ବିଭିନ୍ନ ସହାୟତା, ପ୍ରଧାନମନ୍ତ୍ରୀ ରୋଜଗାର ସୃଷ୍ଟି କାର୍ଯ୍ୟକ୍ରମ ଏବଂ PMFME ଯୋଜନା ଅଧୀନରେ ଉପଲବ୍ଧ ଋଣ ସୁବିଧା ସମ୍ପର୍କରେ ଉଦ୍ୟୋଗୀମାନଙ୍କୁ ସୂଚନା ଦିଆଯାଇଥିଲା। ସେହିପରି ବରଗଡ଼ ଓ ରାୟଗଡ଼ାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ MSME ଉଦ୍ୟୋଗର ବିକାଶ ଏବଂ ସ୍ଥାନୀୟ ଉଦ୍ୟୋଗୀଙ୍କୁ ସରକାରୀ ଯୋଜନାର ସୁବିଧା ସମ୍ପର୍କରେ ଅବଗତ କରାଯାଇଥିଲା। ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ମହାନଗର ନିଗମ ସମ୍ମିଳନୀ କକ୍ଷରେ ଜିଲ୍ଲାସ୍ତରୀୟ ଜନଗଣନା ଅଧିକାରୀଙ୍କ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଅଧିକାରୀମାନଙ୍କୁ ସଠିକ୍ ଭାବରେ ଜନଗଣନା ସମ୍ପର୍କିତ ସୂଚନା ସଂଗ୍ରହ ପାଇଁ ଗୁରୁତ୍ୱ ଦେବାକୁ କୁହାଯାଇଛି। ନବରଙ୍ଗପୁର ଜିଲ୍ଲାରେ ପୁଲିସ୍ ବିଭାଗ ପକ୍ଷରୁ ନିଶାମୁକ୍ତ ଓଡ଼ିଶା ଅଭିଯାନ ଅନ୍ତର୍ଗତ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ଆଭାସୀ ମାଧ୍ୟମରେ ଅନୁଷ୍ଠିତ ବୈଠକରେ ନିଶା ସେବନର କୁପ୍ରଭାବ ଓ ନିଶାମୁକ୍ତ ସମାଜ ଗଠନରେ ପୁଲିସ୍ ଓ ସାଧାରଣ ଜନତାଙ୍କ ମିଳିତ ଭୂମିକା ଉପରେ ଗୁରୁତ୍ୱାରୋପ କରାଯାଇଥିଲା। ଭଦ୍ରକ ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ଭଣ୍ଡାରୀପୋଖରୀ ବ୍ଲକର ହାରାମଣି ସରକାରୀ ଉଚ୍ଚ ବିଦ୍ୟାଳୟରେ କିଶୋର ନ୍ୟାୟ ଆଇନ ଏବଂ ଶିକ୍ଷାର ଅଧିକାର ଆଇନ ସମ୍ପର୍କିତ ଏକ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଓଡ଼ିଶା ଫୁଟବଲ ସଂଘ ଏବଂ ରାଜ୍ୟ କ୍ରୀଡ଼ା ବିଭାଗର ମିଳିତ ଆନୁକୂଲ୍ୟରେ କଟକ ବାରବାଟୀ ଷ୍ଟାଡିୟମରେ ଫାଓ ଫୁଟବଲ ଲିଗ୍ ଆରମ୍ଭ ହୋଇଛି। ଅଗଷ୍ଟ 12 ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ପ୍ରତିଯୋଗିତାରେ 21ଟି ଦଳ ଅଂଶଗ୍ରହଣ କରିଛନ୍ତି। ପାଣିପାଗ, ଉତ୍ତର ପଶ୍ଚିମ ବଙ୍ଗୋପସାଗର ଓ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ସକ୍ରିୟ ଘୂର୍ଣ୍ଣିବଳୟ ଆସନ୍ତାକାଲି ସୁଦ୍ଧା ଲଘୁଚାପରେ ପରିଣତ ହେବାର ସମ୍ଭାବନା ରହିଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଲଘୁଚାପର ପ୍ରଭାବରେ ଆସନ୍ତା 1 ସପ୍ତାହ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିବ। ଆସନ୍ତା 24 ଘଣ୍ଟା ମଧ୍ୟରେ ବିଜୁଳି ଘଡ଼ଘଡ଼ି ସହ ଅତି ପ୍ରବଳ ବର୍ଷା ହେବା ନେଇ ମୟୂରଭଞ୍ଜ ଓ କୋରାପୁଟ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ସେହିଭଳି 16ଟି ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ବର୍ତ୍ତମାନ ପାଇଁ ଆଞ୍ଚଳିକ ସମ୍ବାଦ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32ରେ।
2: ଆକାଶବାଣୀ କଟକ, ଆମର ସ୍ୱାସ୍ଥ୍ୟ, ଏଥିରେ ଶୁଣନ୍ତୁ ଆମାଶୟ ସମ୍ପର୍କରେ ଆଲୋଚନା କରିଛନ୍ତି ଡାକ୍ତର ନିରଞ୍ଜନକର।
3: ବାରମ୍ବାର ହେଉଥିବା ତରଳ ଝାଡ଼ାରେ ଯଦି ନାଳ ବା ରକ୍ତ ପଡ଼େ ତାହାକୁ ଆମେ ଆମାଶୟ ବା ବ୍ଲଡି ଡାଇରିଆ ବୋଲି କହିଥାଉ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ 8ଟି ବିଭାଗର 12ଟି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି। କ୍ୟାବିନେଟ୍ରେ ଜ୍ଞାନୋଦୟ ଶିକ୍ଷାରୁ ସମୃଦ୍ଧି ଯୋଜନାରେ ଚଳିତ ଶିକ୍ଷାବର୍ଷରୁ ରାଜ୍ୟରେ କେଜିରୁ ପିଜି ପର୍ଯ୍ୟନ୍ତ ମାଗଣା ଶିକ୍ଷା ପ୍ରଦାନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

0: ଏହା ସାଧାରଣତଃ ଦୁଇ ପ୍ରକାରର, ଯଥା ଆମିବାଜନିତ ଆମାଶୟ ଓ ଜୀବାଣୁଜନିତ ଆମାଶୟ। ଆମିବାଜନିତ ଆମାଶୟ ସାଧାରଣତଃ ଏଣ୍ଟାମି ବା ହିଷ୍ଟୋଲିଟିକା ଯୋଗୁଁ ହୋଇଥାଏ, ଏବଂ ଜୀବାଣୁଜନିତ ଆମାଶୟ ସାଧାରଣତଃ ସିଗେଲା, ଇକୋଲାଇ, ସାଲମୋନେଲା, ଏର୍ସିନିଆ ଆଦି ଜୀବାଣୁମାନଙ୍କ ଯୋଗୁଁ ହୋଇଥାଏ। ଏହା ଜଳବାହିତ ରୋଗ, ଅପରିଷ୍କାର ଅପରିଚ୍ଛନ୍ନ, ବାସି, ଦୂଷିତ ଖାଦ୍ୟ ଖାଇବା ଓ ଦୂଷିତ ଜଳ ପିଇବା ଯୋଗୁଁ ଆମାଶୟ ହୋଇଥାଏ। ବର୍ଷାଦିନେ ଏହି ରୋଗର ପ୍ରାଦୁର୍ଭାବ ଅଧିକ ହେବାର କାରଣ ଅଧିକାଂଶ ପାନୀୟ ଜଳର ଉତ୍ସ ଦୂଷିତ ହୋଇପଡ଼େ। ଏହା ଛଡ଼ା ବର୍ଷାଦିନେ ସନସନ୍ତିଆ ଜାଗା, ପଚାସଢ଼ା ଫଳ ଓ ପନିପରିବା ଉପରେ ମାଛି ବସିଥାନ୍ତି। ସେଠାରୁ ଆସି ଆମ ଖାଦ୍ୟ ଉପରେ ବସିଲେ ଜୀବାଣୁ ଦ୍ୱାରା ସଂକ୍ରମିତ ହୋଇଥାଏ। ଜୀବାଣୁ ଆମ ଖାଦ୍ୟ ପଦାର୍ଥରେ ପେଟକୁ ଯାଇ ଖାଦ୍ୟନଳୀର ଆସ୍ତରଣରେ ବଢ଼ିଥାନ୍ତି। ଖାଦ୍ୟନଳୀର ଆସ୍ତରଣକୁ ନଷ୍ଟ କରିବା ଦ୍ୱାରା ସେଠାରେ ଘା ସୃଷ୍ଟି ହୁଏ ଓ ଜୀବାଣୁ ଧୀରେ ଧୀରେ ଶିରାକୁ ନଷ୍ଟ କରିବା ଦ୍ୱାରା ଝାଡ଼ାରେ ରକ୍ତ ବା ନାଳ ପଡ଼ିଥାଏ। ବେଳେବେଳେ ଖାଦ୍ୟନଳୀ କଣା ହେବାର ମଧ୍ୟ ସମ୍ଭାବନା ଥାଏ। ଆମାଶୟ ରୋଗରେ ବୃହତତନ୍ତ୍ର ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଥାଏ। ଯେତେବେଳେ ଆମିବାଜନିତ ଆମାଶୟ ବୃହତତନ୍ତ୍ରକୁ ସଂକ୍ରମଣ କରିଥାଏ ତାହାକୁ ଆମେ ଆମୋବିକ୍ କୋଲାଇଟିସ୍ ବୋଲି କହିଥାଉ। ଏହି ରୋଗରେ ରୋଗୀର ତଳିପେଟ ସାଧାରଣତଃ ଦରଜ ହୁଏ। ଏହି ରୋଗର ସଠିକ୍ ଚିକିତ୍ସା ନହେଲେ ତାହା ବହୁ ଦିନ ଧରି ରହିଯାଏ ବା କ୍ରୋନିକ୍ ହୋଇଯାଏ। ଆମିବାଜନିତ ଆମାଶୟରେ ଯତ୍କୃତରେ ପୂଜ ହେବାର ସମ୍ଭାବନା ମଧ୍ୟ ଥାଏ। ତାହାକୁ ଆମେ ଆମୋବିକ୍ ଲିଭର୍ ଆବସେସ୍ ବୋଲି କହିଥାଉ। ଏହା ଗୋଟିଏ ସାଂଘାତିକ ରୋଗ। ଏହି ରୋଗରେ ରୋଗୀର ଡାହାଣ ପେଟ ଦରଜ ହେବା ସଙ୍ଗେ ସଙ୍ଗେ ଜ୍ୱର ମଧ୍ୟ ଆସେ। ଏହାର ସଠିକ୍ ନିରୂପଣ ଓ ଚିକିତ୍ସା କରା ନଗଲେ ରୋଗୀ ମୃତ୍ୟୁମୁଖରେ ପଡ଼ିଥାଏ। ସାଧାରଣତଃ ଦେଖାଯାଇଛି ଆମାଶୟ ଝାଡ଼ାରେ ରୋଗୀର ପେଟରେ ଖୁବ୍ ଯନ୍ତ୍ରଣା ଅନୁଭବ କରେ, ରୋଗୀକୁ ଦୁର୍ବଳ ଲାଗେ, ରୋଗୀ ମାଂସପେଶୀରେ ଓ ବିଭିନ୍ନ ଗଣ୍ଠିଗୁଡ଼ିକରେ ଯନ୍ତ୍ରଣା ଅନୁଭବ କରେ, କମ୍ପ ହୋଇ ଜ୍ୱର ଆସେ, ବେଳେବେଳେ ବାନ୍ତି ମଧ୍ୟ ହୁଏ। ବାରମ୍ବାର ରୋଗୀର ଝାଡ଼ାରେ ନାଳ ବା ରକ୍ତ ପଡ଼ୁଥିବାରୁ ରୋଗୀର ରକ୍ତହୀନତା, ଜଳଶୁଷ୍କତା ଆଦି ଦେଖାଦେଇଥାଏ। ରୋଗୀର ଜଳଶୁଷ୍କତା ଦେଖାଦେଲେ ଘରେ ମିଳୁଥିବା ପଦାର୍ଥ ଯଥା ଉପଯୁକ୍ତ ପରିମାଣର ଲୁଣ ଓ ଚିନି ସର୍ବତ, ତୋରାଣି, ପଇଡ଼ ପାଣି ଆଦି ରୋଗୀକୁ ପିଇବାକୁ ଦେବା ଆବଶ୍ୟକ। ORS ଦ୍ରବଣ ପ୍ରସ୍ତୁତ କରି ରୋଗୀକୁ ଦେବା ଉଚିତ। ହାତକୁ ଭଲ ଭାବରେ ଧୋଇ 1 ଲିଟର ପାଣିରେ 1 ପ୍ୟାକେଟ୍ ORS ଗୁଣ୍ଡତକ ଢାଳି ଭଲ ଭାବରେ ଗୋଳାଇ ତାହା ରୋଗୀକୁ ପିଇବାକୁ ଦେଲେ ରୋଗୀ ସତେଜ ରହେ। ଏହି ଦ୍ରବଣର ବିଶେଷତ୍ୱ ହେଉଛି ଯେ ରୋଗୀ ପାଇଁ ଆବଶ୍ୟକ ବିଭିନ୍ନ ଉପାଦାନ ସଠିକ୍ ଅନୁପାତରେ ମିଳିଥାଏ। ପ୍ରସ୍ତୁତ କରାଯାଇଥିବା ଦ୍ରବଣକୁ 24 ଘଣ୍ଟା ମଧ୍ୟରେ ବ୍ୟବହାର କରିବା ଉଚିତ। ଏଥିରୁ କିଛି ବଳିଲେ ତାହାକୁ ବ୍ୟବହାର ନକରି ଫୋପାଡ଼ି ଦେବା ଉଚିତ। ଏହି ORS ସମସ୍ତ ସ୍ୱାସ୍ଥ୍ୟକେନ୍ଦ୍ର, ଉପକେନ୍ଦ୍ର ଓ ଅଙ୍ଗନବାଡ଼ି କେନ୍ଦ୍ରରେ ମାଗଣାରେ ମିଳେ। ଏହି ରୋଗ ବିଷୟରେ ଜାଣିବାକୁ ହେଲେ ଝାଡ଼ାର ପରୀକ୍ଷା କରିବାକୁ ପଡ଼ିଥାଏ। ଝାଡ଼ାର କଲଚର୍ ଆଣ୍ଡ ସେନ୍ସିଟିଭିଟି ପରୀକ୍ଷା ଦ୍ୱାରା ଏହି ରୋଗ କେଉଁ ଜୀବାଣୁ ଯୋଗୁଁ ହୋଇଥାଏ ଏବଂ ସେଥିପାଇଁ କେଉଁ ଔଷଧ ପ୍ରୟୋଗ କରିବା ବିଧେୟ ସହଜରେ ଜଣାପଡ଼େ ଏବଂ ଚିକିତ୍ସା କ୍ଷେତ୍ରରେ ସୁବିଧା ହୋଇଥାଏ। ବେଳେବେଳେ ଏହି ରୋଗରେ ଖାଦ୍ୟନଳୀରେ ଘା ବା ଯତ୍କୃତରେ ପୂଜ ହେଲେ ରୋଗୀକୁ ଡାକ୍ତରଖାନାରେ ରଖିବାକୁ ପଡ଼ିଥାଏ। ବିଭିନ୍ନ ପ୍ରକାରର ପରୀକ୍ଷା ଯଥା ପେଟର ଅଲ୍ଟ୍ରାସାଉଣ୍ଡ, ଏଣ୍ଡୋସ୍କୋପି ଆଦି କରିବାକୁ ପଡ଼ିଥାଏ। ବିଭିନ୍ନ ପ୍ରକାର ଆଣ୍ଟିବାୟୋଟିକ୍ ସିରା ମଧ୍ୟ ଦେଇ ବିଭିନ୍ନ ଅନୁପାତରେ ରୋଗୀକୁ ଦେବାକୁ ପଡ଼ିଥାଏ। ସଠିକ୍ ଅନୁପାତରେ ଫୁଲ୍ କୋର୍ସ ଔଷଧ ରୋଗୀ ଖାଇବା ଉଚିତ। ଦେଖାଯାଇଛି ଯେ କିଛି ରୋଗୀ ଔଷଧ ବ୍ୟବହାର 2 ବା 3 ଦିନ କଲା ପରେ ବନ୍ଦ କରିଦେଇଥାନ୍ତି ଏବଂ ପୁନଶ୍ଚ କିଛି ଦିନ ପରେ ସେହି ରୋଗର ଶିକାର ହୋଇଥାନ୍ତି। ଶିଶୁର ଆମାଶୟ ଝାଡ଼ା ହେଲେ ମା କ୍ଷୀର ବନ୍ଦ କରିବା ଉଚିତ ନୁହେଁ। ଶିଶୁର ଖାଦ୍ୟ ବନ୍ଦ କରନ୍ତୁ ନାହିଁ। ଅଧିକ ଝାଡ଼ା ହେଲେ, ବାରମ୍ବାର ବାନ୍ତି କଲେ, ଭଲ ନ ଖାଇଲେ ଡାକ୍ତରଙ୍କ ପରାମର୍ଶ ନେବା ଉଚିତ। ଆମାଶୟ ଝାଡ଼ାରୁ ରକ୍ଷା ପାଇବାର ଉପାୟ ହେଲା, ଆମେ ସମସ୍ତେ ଖାଇବା ପୂର୍ବରୁ ଭଲ କରି ହାତ ଧୋଇ ଖାଇବା ଉଚିତ। ସଦ୍ୟ ପ୍ରସ୍ତୁତ ଖାଦ୍ୟ ଖାଇବା ସଙ୍ଗେ ସଙ୍ଗେ ପାଣିକୁ ଭଲ ଭାବରେ ଗରମ କରି ବା ଫୁଟାଇ ପିଇବା ଉଚିତ। ଯେହେତୁ ଏହା ଏକ ସଂକ୍ରାମକ ରୋଗ, ପୂର୍ବରୁ ସତର୍କ ନ ରହିଲେ ପରିବାରର ସମସ୍ତ ସଦସ୍ୟ ରୋଗ ସଂକ୍ରମଣ ହେବାର ଆଶଙ୍କା ଥାଏ।
1: ଆମର ସ୍ୱାସ୍ଥ୍ୟରେ ଶୁଣୁଥିଲେ ଆମାଶୟ ସମ୍ପର୍କରେ ଆଲୋଚନା କରିଥିଲେ ଡାକ୍ତର ନିରଞ୍ଜନଙ୍କର।

ആകാശവാണി. ସମ୍ବାଦ ପଢୁଛନ୍ତି ଚନ୍ଦନ ଘୋଷ. ମୁଖ୍ୟ ସମ୍ବାଦ, ନୂଆଦିଲ୍ଲୀରେ ଆଜି ଅନୁଷ୍ଠିତ ହେବ ଭାରତ ଜାପାନ ବାର୍ଷିକ ସମ୍ମିଳନୀ. ଅଂଶଗ୍ରହଣ କରିବେ ପ୍ରଧାନମନ୍ତ୍ରୀ ଏବଂ ତାଙ୍କର ଜାପାନ ପ୍ରତିପକ୍ଷ. ଆନ୍ଧ୍ରପ୍ରଦେଶର ତିରୁପତି ଜିଲ୍ଲାରୁ ଆଜି ଭିବିଜି ରାମଜୀ ଆଇନର ହେବ ଜାତୀୟ ଶୁଭାରମ୍ଭ. ବୈଦେଶିକ ସଚିବ ବିକ୍ରମ ମିଶ୍ରଙ୍କ କାର୍ଯ୍ୟକାଳକୁ ଏକ ବର୍ଷ ବୃଦ୍ଧି କଲେ ସରକାର.

0: ସଭା ଅଧିକାରୀ ଶ୍ରୀ ମିଶ୍ରଙ୍କର ବିଦେଶ ସଚିବ ଭାବେ କାର୍ଯ୍ୟକାଳ ଆସନ୍ତା 14 ତାରିଖରେ ସମାପ୍ତ ହେଉଛି। ସେ 2024 ଜୁଲାଇ 15 ତାରିଖରେ ବିଦେଶ ସଚିବ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ। ପୂର୍ବରୁ ଶ୍ରୀ ମିଶ୍ର ଚୀନରେ ଭାରତର ରାଷ୍ଟ୍ରଦୂତ ଭାବେ 2019 ଜାନୁଆରୀ ମାସରୁ 2021 ଡିସେମ୍ବର ପର୍ଯ୍ୟନ୍ତ ଦାୟିତ୍ୱ ନିର୍ବାହ କରିଛନ୍ତି। ଏହାଛଡ଼ା ସେ ଭାରତର 3 ଜଣ ପ୍ରଧାନମନ୍ତ୍ରୀ ଆଇକେ ଗୁଜରାଲ, ଡକ୍ଟର ମନମୋହନ ସିଂହ ଏବଂ ନରେନ୍ଦ୍ର ମୋଦିଙ୍କର ବ୍ୟକ୍ତିଗତ ସଚିବ ରୂପେ କାର୍ଯ୍ୟ କରିଛନ୍ତି। ଦେଶରେ ପ୍ରଥମ ଥର ଲାଗି ଆନ୍ଧ୍ରପ୍ରଦେଶର ଉଣ୍ଡାଭାଲି ହେଲିପୋର୍ଟରୁ ହେଲିକପ୍ଟର ଉଡ଼ାଣ ଲାଗି ନିଜସ୍ୱ ପଏଣ୍ଟ ଇନ୍ ସ୍ପେସ୍ ବା ପିନ୍ସ ବ୍ୟବସ୍ଥାକୁ ମଞ୍ଜୁରୀ ପ୍ରଦାନ କରାଯାଇଛି। ଏହି ବ୍ୟବସ୍ଥାରେ ଅତ୍ୟାଧୁନିକ ସାଟେଲାଇଟ୍ ଭିତ୍ତିକ ଜ୍ଞାନକୌଶଳ ବ୍ୟବହାର କରାଯାଇଥାଏ। ଲ୍ୟାଣ୍ଡିଂ କରିବା ଲାଗି ପାରମ୍ପରିକ ବ୍ୟବସ୍ଥା ନଥିବା ହେଲିପୋର୍ଟଗୁଡ଼ିକରେ ସୁରକ୍ଷିତ ଉଡ଼ାଣ ଲାଗି ଏହି ବ୍ୟବସ୍ଥା ସହାୟକ ହୋଇଥାଏ। ଦେଶର ସମସ୍ତ ପ୍ରକାର ପାଗରେ ସୁରକ୍ଷିତ ହେଲିକପ୍ଟର ଉଡ଼ାଣ ସହିତ ଏହାର ପରିଚାଳନାଗତ ଦକ୍ଷତା ଅଧିକ ସଶକ୍ତ କରିବା ଦିଗରେ ଏହି ସଫଳତା ଏକ ନୂତନ ଯୁଗର ଅୟମାରମ୍ଭ ବୋଲି ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ରାମମୋହନ ନାଇଡୁ କହିଛନ୍ତି। ଭାରତର ବିମାନ ବନ୍ଦର ପ୍ରାଧିକରଣ ପକ୍ଷରୁ ବିକଶିତ କରାଯାଇଥିବା ଏହି ବ୍ୟବସ୍ଥାକୁ ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ ପକ୍ଷରୁ ମଞ୍ଜୁର କରାଯାଇଛି। ଭେନେଜୁଏଲାରେ ଭୂମିକମ୍ପଜନିତ ମୃତ୍ୟୁ ସଂଖ୍ୟା 2295କୁ ବୃଦ୍ଧି ପାଇଛି। ଏଥିସହିତ 11,000+ ବ୍ୟକ୍ତି ଆହତ ହୋଇଥିବା ସେଠାକାର ଜାତୀୟ ଆସେମ୍ବ୍ଲିର ଅଧ୍ୟକ୍ଷ ଜର୍ଜ ରୋଡ୍ରିଗେଜ୍ ସୂଚନା ଦେଇଛନ୍ତି। ସେ କହିଛନ୍ତି ପ୍ରାୟ 13,000+ ଲୋକ ନିଜର ବାସସ୍ଥାନ ହରାଇଛନ୍ତି, ତେବେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଇତିମଧ୍ୟରେ ଭେନେଜୁଏଲାର ଅନ୍ତରୀଣ ରାଷ୍ଟ୍ରପତି ଡେଲ୍ସି ରୋଡ୍ରିଗେଜ୍ 7 ଦିନିଆ ରାଷ୍ଟ୍ରୀୟ ଶୋକ ଘୋଷଣା କରିଛନ୍ତି। ଏଠାରେ ସୂଚନା ଦିଆଯାଇପାରେ ଭେନେଜୁଏଲାରେ ଗତମାସ 25 ତାରିଖରେ 2 ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଥିଲା। ରିକ୍ଟର ସ୍କେଲରେ ଏହାର ତୀବ୍ରତା 7.2 ଓ 7.5 ଥିବା ଜଣାଯାଇଛି। ଚଳିତ ଅମରନାଥ ଯାତ୍ରାର ପ୍ରଥମ ତୀର୍ଥଯାତ୍ରୀ ଜଳ ଜାମ୍ମୁର ଭଗବତୀ ନଗର ବେସ୍ କ୍ୟାମ୍ପରୁ ଆଜି ସକାଳେ ଯାତ୍ରା ଆରମ୍ଭ କରିଛନ୍ତି। ଜାମ୍ମୁ କାଶ୍ମୀର ଉପରାଜ୍ୟପାଳ ମନୋଜ ସିହ୍ନା ପତାକା ଦେଖାଇ ଏହି ଯାତ୍ରାର ଶୁଭାରମ୍ଭ କରିଛନ୍ତି। ଆମ ସମ୍ବାଦଦାତା ଜଣାଇଛନ୍ତି 57 ଦିନ ଧରି ଚାଲିବାକୁ ଥିବା ଏହି ଯାତ୍ରା ନୁନୁଆ ପହଲଗାମ୍ ଏବଂ ବାଲତାଲ ପଥ ଦେଇ ଆଜିଠାରୁ ଆରମ୍ଭ ହୋଇଛି। ଆସନ୍ତା ମାସ 28 ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଯାତ୍ରା ଲାଗି କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଫିଫା ବିଶ୍ୱକପ୍ ଟୁର୍ଣ୍ଣାମେଣ୍ଟର ଗତକାଲି ଅନୁଷ୍ଠିତ ମ୍ୟାଚ୍ଗୁଡ଼ିକରେ ବେଲଜିୟମ, ଇଂଲଣ୍ଡ, ମେକ୍ସିକୋ, ଫ୍ରାନ୍ସ ଏବଂ ନରୱେ ବିଜୟୀ ହୋଇଛନ୍ତି। ବେଲଜିୟମ ସେନେଗାଲକୁ ଅତିରିକ୍ତ ସମୟରେ 3-2 ପରାସ୍ତ କରିଛି। ସେହିଭଳି ଇଂଲଣ୍ଡ କଙ୍ଗୋକୁ 2-1 ପରାସ୍ତ କରିଥିବା ବେଳେ ପରବର୍ତ୍ତୀ ପର୍ଯ୍ୟାୟରେ ଆସନ୍ତା 6 ତାରିଖରେ ମେକ୍ସିକୋକୁ ଭେଟିବ। ଅନ୍ୟ ଏକ ମ୍ୟାଚ୍ରେ ମେକ୍ସିକୋ ଇକ୍ୱେଡରକୁ 2-0 ଏବଂ ଫ୍ରାନ୍ସ ସ୍ୱିଡେନକୁ 3-0 ପରାସ୍ତ କରିଥିବା ବେଳେ ଆଇଭରି କୋଷ୍ଟ ନରୱେ ନିକଟରୁ 2-1 ପରାସ୍ତ ହୋଇଛି। ଇଂଲଣ୍ଡର ଚେଷ୍ଟର୍ଲି ଷ୍ଟ୍ରିଟ୍ରେ ଗତକାଲି ଅନୁଷ୍ଠିତ ଭାରତ ଇଂଲଣ୍ଡ ପ୍ରଥମ T20 ଆନ୍ତର୍ଜାତିକ କ୍ରିକେଟ୍ ମ୍ୟାଚ୍ ବର୍ଷା ଲାଗି ବାଧାପ୍ରାପ୍ତ ହୋଇଛି। ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାର ନିଷ୍ପତ୍ତି ନେଇ ଭାରତୀୟ ଦଳ ନିର୍ଦ୍ଧାରିତ 20 ଓଭରରେ 7 ହରାଇ 199 ରନ୍ କରିଥିଲା। ଅଧିନାୟକ ଶ୍ରେୟସ୍ ଆୟର 47 ବଲ୍ରୁ ସର୍ବାଧିକ 68 ରନ୍ କରିଥିବା ବେଳେ ଓପନର ଅଭିଷେକ ଶର୍ମା 69 ରନ୍ କରିଥିଲେ। ସେହିଭଳି ଶିବମ ଦୁବେ 42 ରନ୍ କରି ଅପରାଜିତ ରହିଥିଲେ। ଇଂଲଣ୍ଡ ପକ୍ଷରୁ ସାକିବ ମହମ୍ମଦ 3 ଅକ୍ତିଆର କରିଥିଲେ। ବର୍ଷା ଯୋଗୁଁ ଇଂଲଣ୍ଡ ଦଳ ବ୍ୟାଟିଂ କରିପାରିନଥିଲା। ଆସନ୍ତା ଶନିବାର ଦିନ ଉଭୟ ଦଳ ଦ୍ୱିତୀୟ ଆନ୍ତର୍ଜାତିକ T20 ମ୍ୟାଚ୍ରେ ପରସ୍ପରକୁ ଭେଟିବେ। ଡୁରାଣ୍ଡ କପ୍ର 135ତମ ସଂସ୍କରଣ ଆସନ୍ତା 25 ତାରିଖରୁ ଆରମ୍ଭ ହେବ। ଏହି ଟୁର୍ଣ୍ଣାମେଣ୍ଟର ମ୍ୟାଚ୍ଗୁଡ଼ିକ କୋଲକାତା, ରାଞ୍ଚି, ଇମ୍ଫାଲ, ଶିଲଂ ଓ ଗୌହାଟୀରେ ଅନୁଷ୍ଠିତ ହେବ। ଅଗଷ୍ଟ 23 ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟର ପ୍ରାରମ୍ଭିକ ମ୍ୟାଚ୍ କୋଲକାତାରେ ଖେଳାଯିବ। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ନୂଆଦିଲ୍ଲୀରେ ଆଜି ଅନୁଷ୍ଠିତ ହେବ ଭାରତ ଜାପାନ ବାର୍ଷିକ ସମ୍ମିଳନୀ। ଅଂଶଗ୍ରହଣ କରିବେ ପ୍ରଧାନମନ୍ତ୍ରୀ ଏବଂ ତାଙ୍କର ଜାପାନ ପ୍ରତିପକ୍ଷ। ଆନ୍ଧ୍ରପ୍ରଦେଶର ତିରୁପତି ଜିଲ୍ଲାରୁ ଆଜି ଭିବିଜି ରାମଜୀ ଆଇନର ହେବ ଜାତୀୟ ଶୁଭାରମ୍ଭ। ବୈଦେଶିକ ସଚିବ ବିକ୍ରମ ମିଶ୍ରଙ୍କ କାର୍ଯ୍ୟକାଳକୁ 1 ବର୍ଷ ବୃଦ୍ଧି କଲେ ସରକାର। ଏବଂ ଫିଫା ବିଶ୍ୱକପ୍ରେ ଗତକାଲି ଅନୁଷ୍ଠିତ ମ୍ୟାଚ୍ଗୁଡ଼ିକରେ ଫ୍ରାନ୍ସ, ବେଲଜିୟମ, ଇଂଲଣ୍ଡ, ମେକ୍ସିକୋ ଓ ନରୱେ ବିଜୟୀ। ସମ୍ବାଦ ଶେଷ ହେଲା।
1: ଓଡ଼ିଆରେ ସମ୍ବାଦ ଶୁଣୁଥିଲେ ଆକାଶବାଣୀ କଟକ କେନ୍ଦ୍ରରୁ। ଶ୍ରୋତାବନ୍ଧୁମାନେ ବର୍ତ୍ତମାନ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ପୁରୀ କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି ଫ୍ରିକ୍ୱେନ୍ସି ମଡୁଲେସନ୍ ମାଧ୍ୟମରେ 103.4 ମେଗାହର୍ଜ ଯୋଗେ। ଆମର କାର୍ଯ୍ୟକ୍ରମ ଲାଇଭ୍ ଷ୍ଟ୍ରିମିଂ ମାଧ୍ୟମରେ ନ୍ୟୁଜ୍ ଅନ୍ AIR ଆପ୍ ଡାଉନଲୋଡ଼ କରି ମଧ୍ୟ ଆପଣମାନେ ଶୁଣିପାରିବେ।

0: ଶ୍ରୀମନ୍ଦିରରେ ଦେବସ୍ନାନ ପୂର୍ଣ୍ଣିମାରେ ପ୍ରଭୁ ଶ୍ରୀଜଗନ୍ନାଥ, ପ୍ରଭୁ ଶ୍ରୀବଳଭଦ୍ର, ମା ସୁଭଦ୍ରା ଏବଂ ଚକ୍ରରାଜ ସୁଦର୍ଶନଙ୍କର ସ୍ନାନବିଧି ଏବଂ ଗଜାନନ ବେଶ ସମାପନ ପରେ ଚତୁର୍ଥାମୂରତି ଅଣସର ଗୃହକୁ ଗମନ କରିଥାନ୍ତି। ମହାପ୍ରଭୁ ଏହି ଅନବସର ସମୟରେ ଭକ୍ତମାନଙ୍କୁ ଦର୍ଶନ ଦିଅନ୍ତି ନାହିଁ। ଦୈତା ସେବକମାନଙ୍କ ଦ୍ୱାରା ମହାପ୍ରଭୁଙ୍କର ଅଣସର ଗୁପ୍ତନୀତି ସମ୍ପନ୍ନ ହୁଏ। ଅଣସର ସମୟରେ ପଟିଦିଅଙ୍କୁ ପୂଜା କରାଯାଇଥାଏ। କାଷ୍ଠ ନିର୍ମିତ ସୁଦୃଶ୍ୟ ଆସନରେ ବସିଥିବା ପରି ଅଙ୍କନ ହୋଇଥିବା ଚିତ୍ରରେ ସମସ୍ତ ଦିଅଁ ଚତୁଃହସ୍ତ ଓ ଦ୍ୱିପଦ ବିଶିଷ୍ଟ ହୋଇ ପଦ୍ମାସନରେ ବସିଥାନ୍ତି। ପ୍ରଭୁ ଶ୍ରୀ ବଳଭଦ୍ରଙ୍କ କଳେବର ଶ୍ୱେତବର୍ଣ୍ଣରେ ଚିତ୍ରିତ ହୋଇଥାଏ। ଚତୁଃହସ୍ତରେ ସେ ଧରିଥାନ୍ତି ଶଙ୍ଖ, ଚକ୍ର, ହଳ ଓ ମୂଷଳ। ହରିଦ୍ରାବନ୍ନା ମା ସୁଭଦ୍ରା ଦୁଇ ଊର୍ଦ୍ଧ୍ୱହସ୍ତରେ ପଦ୍ମ ଧାରଣ କରିଥାନ୍ତି ଏବଂ ନିମ୍ନ ହସ୍ତ ଦୁଇଟି ବରଦ ମୁଦ୍ରାରେ ଥାଏ। କଳା ରଙ୍ଗରେ ଚିତ୍ରିତ ଶ୍ରୀ ଜଗନ୍ନାଥ ମହାପ୍ରଭୁ ଚାରି ହାତରେ ଶଙ୍ଖ, ଚକ୍ର, ଗଦା ଓ ପଦ୍ମ ଧାରଣ କରିଥାନ୍ତି। ଅଣସର ପଟି ତିନୋଟିକୁ ମହାପ୍ରଭୁଙ୍କର ଚିତ୍ରକାର ସେବକ ବଂଶାନୁକ୍ରମିକ ଭାବରେ ନିଷ୍ଠା ଏବଂ ଭକ୍ତି ସହକାରେ ପ୍ରସ୍ତୁତ କରିଥାନ୍ତି। ଶ୍ରୀ ଜଗନ୍ନାଥଙ୍କ ରୂପରେ ଅନନ୍ତ ନାରାୟଣ, ଶ୍ରୀ ବଳଭଦ୍ରଙ୍କ ରୂପରେ ଅନନ୍ତ ବାସୁଦେବ ଏବଂ ମା ସୁଭଦ୍ରାଙ୍କ ରୂପରେ ମା ଭୁବନେଶ୍ୱରୀ ପଟିଦିଅ ଭାବରେ ପୂଜିତ ହୋଇଥାନ୍ତି। ଆସନ୍ତୁ ଶୁଣିବା ପଟିଦିଅମାନଙ୍କୁ ପ୍ରସ୍ତୁତ କରୁଥିବା ଚିତ୍ରକାର ସେବକଙ୍କ ଠାରୁ ଅନବସର ସମୟରେ ପୂଜିତ ହେଉଥିବା ଏହି ପଟିଦିଅମାନଙ୍କ ସମ୍ପର୍କରେ। ଆମ ସହିତ ଅଛନ୍ତି ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କର ଚିତ୍ରକାର ସେବକ ଦେବଦତ୍ତ ମହାରଣା।
1: ଜୟ ଜଗନ୍ନାଥ। ମୋ ନାଁ ହେଲା ଦେବଦତ୍ତ ମହାରଣା, ଜଗନ୍ନାଥ ବାଳଙ୍କ ଚିତ୍ରକାର ସେବାୟତ, ବାସେଳି ସାହି, ପଡ଼ାପୁରିଆ ଲେନ୍, ପୁରୀ। ଆମର ମହାପ୍ରଭୁଙ୍କର ଯେଉଁ ସେବା ରହିଛି, ସିଏ ହେଲା ଆମର ଅଣସ ସମୟରେ ଯେଉଁ ପଟିଦିଅ ଚିତ୍ର କରାଯାଏ ସେଇଟା ହିଁ ଆମର ମୁଖ୍ୟ ସେବା। କାହିଁକିନା ସେ ସେବା କଲେ ମହାପ୍ରଭୁଙ୍କର ଯେଉଁ ନିଆଁ ମିଳେ, ଆମକୁ ସେଇ ନିଆଁ ରାଜ୍ୟ ହୁଏ।
0: ତେବେ ବାପାଙ୍କ ଠାରୁ ପରମ୍ପରା କ୍ରମରେ ଆପଣ ମହାପ୍ରଭୁଙ୍କର ବିଭିନ୍ନ ଚିତ୍ର କରୁଛନ୍ତି, ପଟିଦିଅଙ୍କୁ ଅଙ୍କନ କରୁଛନ୍ତି ଏବଂ ରଥ କାର୍ଯ୍ୟ ମଧ୍ୟ କରୁଛନ୍ତି। ତେବେ ଆପଣଙ୍କର ଯେଉଁ ପରମ୍ପରା ରହିଛି ଶାଢ଼ୀ ବନ୍ଧା ପରମ୍ପରା,
1: ଆମର ଯେଉଁ ଶାଢ଼ୀ ବନ୍ଧା ଅଛି ବାପା ଆଣିଥିଲେ, ବାପାଙ୍କ ଏବେ ଦେହାନ୍ତ ହେଇଗଲା ପରେ ମୁଁ ଦରଖାସ୍ତ ମନ୍ଦିରକୁ ପକାଇଥିଲି, ଯାହାକି ସିଏ କହିଲେ ଯେ ମନ୍ଦିରରେ ଶାଢ଼ୀ ବନ୍ଧି ଯିଏକି ଶାଢ଼ୀ ବନ୍ଧିଛ ସକାଶେ ସେ ନେଇକି ଯାଇପାରିବେ।
0: ତେବେ ଆପଣ ଏଇ ଯେଉଁ ପଟିଦିଅଙ୍କୁ ଅଙ୍କନ କରିଥାନ୍ତି, ସେ କେଉଁ ତିଥିରୁ ଆପଣ ଆରମ୍ଭ କରିଥାନ୍ତି?
1: ମହାପ୍ରଭୁଙ୍କ ଯେଉଁ ପଟିଦିଅ ଆମେ ଚିତ୍ର କରୁ, ମହାପ୍ରଭୁଙ୍କ ଶୀତଳ ଷଷ୍ଠୀ ଯେଉଁ ଶିବ ବିବାହ ଥାଏ, ସେଇ ଶିବ ବିବାହଠୁ ଏଇ ପଟି ଚିତ୍ର ଆରମ୍ଭ ହୁଏ। ଯେଉଁ ପଟି ଚିତ୍ର ଆରମ୍ଭ ହୁଏ ଆମ ଘରେ, ଘର ଶୁଦ୍ଧ କରାଯାଏ, ଶୁଦ୍ଧ କରାଯାଇକରି ଲୁଗାପଟା ଯେଉଁ କାଠ ବାଡ଼ ଏଗୁଡ଼ା ସବୁ ଶୁଦ୍ଧ କରାଯାଏ। କରିସାରିଲା ପରେ କାହିଁକିନା ଏଡ଼ ବଡ଼ ମହାପ୍ରଭୁ ମନ୍ଦିରର ଯାଇକି ମହାପ୍ରଭୁ ବସିବେ, ସେଇ ସକାଶେ ଆମେ ଅଭିସରଣ ବି ଖାଉ, ଅଭିସରଣ ଖାଇକିରି ଏଇସବୁ କାର୍ଯ୍ୟ ମହାପ୍ରଭୁଙ୍କ କରୁ ଆମେ।
0: ପଟିଦିଅଙ୍କୁ ଯେଉଁ ଅଙ୍କନ କରିଥାନ୍ତି, ତିନି ବାଡ଼ର ପଟିଦିଅଙ୍କ ମଧ୍ୟରୁ ଆପଣ ଜଗନ୍ନାଥ ମହାପ୍ରଭୁଙ୍କ ବାଡ଼ର ଅଙ୍କନ କରିଥାନ୍ତି, ତେବେ ସେ ପଟିଦିଅଙ୍କ ସମ୍ପର୍କରେ କୁହନ୍ତୁ ଯେ ଆମର ଚତୁର୍ଦ୍ଧା ମୂରତିଙ୍କୁ କିଭଳି ଭାବରେ ପଟିଦିଅମାନେ ପ୍ରତିନିଧିତ୍ୱ କରୁଛନ୍ତି?
1: ଯିଏ ପଟିଦିଅ ଅଛନ୍ତି ସିଏ ଅନ୍ତ ନାରାୟଣ ରୂପରେ ପୂଜା ପାଆନ୍ତି, ସ୍ୱୟଂ ଜଗନ୍ନାଥ ସିଏ।
0: ତେବେ ଆମର ପ୍ରଭୁ ଶ୍ରୀ ବଳଭଦ୍ର ଏବଂ ମା ସୁଭଦ୍ରାଙ୍କ ବାଡ଼ରେ
1: ସିଏ ହେଲା ଅନ୍ତ ବାସୁଦେବେ,

0: ଶ୍ରୀମନ୍ଦିର ପରମ୍ପରା ରହିଛି, ଶ୍ରୀମନ୍ଦିର ପରମ୍ପରାରେ ସବୁ ପ୍ରାକୃତିକ ରଙ୍ଗର ବ୍ୟବହାର ହୋଇଥାଏ। ଯେଉଁ ପଟି ଦିଅଁକୁ ଆପଣ ଅଙ୍କନ କରିଥାନ୍ତି ସେଥିରେ କେଉଁ କେଉଁ ରଙ୍ଗ ବ୍ୟବହାର କରିଥାନ୍ତି ଏବଂ ସେଇ ରଙ୍ଗ ଗୁଡ଼ିକ କେଉଁଥିରୁ ପ୍ରସ୍ତୁତ କରାଯାଇଥାଏ?
1: ଆମର ସେଇ ରଙ୍ଗ ଗୁଡ଼ାକ ପ୍ରଥମେ ସବୁ ପିଉଳି ହରଟାଳ ଏଇସବୁ ଜିନିଷ ଗୁଡ଼ାକ କରାଯାଏ। ଶଙ୍ଖରୁ ଧଳା ପ୍ରସ୍ତୁତ ହୁଏ, ହରଟାଳରୁ ହଳଦିଆ ହୁଏ, ନାଲି ଆପଣଙ୍କର ନାଲି ଗୋଟେ ପଥର ଅଛି ହେଙ୍ଗୁଳ, କଳା ଦୀପ କଳା ଯେଉଁ ଆପଣ ଘରେ ପଡ଼େ ଦୀପ କଳାରୁ କଳା ଉପାଦାନ ହୁଏ, ଏଇ ଏମିତି ହେଇକିରି ଏସବୁ ରଙ୍ଗ ପ୍ରସ୍ତୁତ କରାଯାଏ। ତା ଦେହରେ ଆମର ଯେଉଁ କଇଁଥ ଅଠା ଅଛି କଇଁଥ ଗଛର ସେ ଅଠା ତା ଦେହରେ କରି ଯେଉଁ ଶଢ଼ି ଆମର ଯେଉଁ ମହାପ୍ରଭୁଙ୍କୁ ଯେଉଁ ନଡ଼ିଆ କଟାଯାଏ ନଡ଼ିଆ ଶଢ଼ି ଧରିକି ସେଇଥିରେ ଆମେ ତାକୁ ରଙ୍ଗ ମାଜୁ।
0: ତେବେ ଇଏ ତ ଗଲା ରଙ୍ଗ କଥା, ତେବେ ପଟିଟି ଯେଉଁ ମୁଖ୍ୟ ପଟି ଯାହା ଉପରେ ଆପଣ ଅଙ୍କନ କରିବେ ସେ ପଟିଟି କେଉଁଥିରେ ତିଆରି ଏବଂ କିଭଳି ଭାବରେ ତାକୁ ତିଆରି କରାଯାଇଥାଏ?
1: ସେଇ ଯେଉଁ ପଟି ରହିଲା ଆପଣଙ୍କର, ଆମେ ନୂଆ କନା କିଣିକି ଆଣୁ ଖଦଡ଼ କନା, ସେ କନା ଉପରେ ପ୍ରଥମେ ଅଠା ଭାଗ ଦିଆଯାଏ, ଅଠା ଭାଗ ଦିଆ ସରିଲା ପରେ ତାପରେ ଆପଣଙ୍କର ଖଡ଼ି ଲାଗି ହୁଏ, ଯେମିତି ମହାପ୍ରଭୁଙ୍କର ଖଡ଼ି ଲାଗି ହୁଏ ସେମିତି ଖଡ଼ି ଲାଗିହେବ। ଆମ ଘରେ ପରମ୍ପରା ପଥର ରହିଛି, ସେ ପଥରଥିରେ ଘଷାଯିବ, ଘଷା ସରିଲା ପରେ ବାଉଁଶ ଦେହରେ ବାଟି ବନ୍ଧା ହେବ, ବାଟି ବନ୍ଧା ସରିଲା ପରେ ସେ ଟିପଣା ହେବ। ଯେଉଁ ଗେରୁ କଲର ଆମର ଅଛି ସେ ଗେରୁ କଲର ଦେହରେ ସେ ମହାପ୍ରଭୁଙ୍କୁ ଅଙ୍କନ କରାଯାଏ।
0: ତେବେ ଏଇ ମହାପ୍ରଭୁଙ୍କର ଆପଣ ତ ଜଗନ୍ନାଥଙ୍କର ବାଡ଼ର ହେଉଛନ୍ତି ଚିତ୍ରକାର, ଏଇ ପଟିକୁ ପ୍ରସ୍ତୁତ କରିବା ପାଇଁ ଆପଣଙ୍କୁ କେତେ ଦିନ ଲାଗିଥାଏ?
1: ଏଇ ପ୍ରତିକି ପ୍ରସ୍ତୁତ କରିବାକୁ ପ୍ରାୟ 8 ଦିନ ଖଣ୍ଡେ ଆମକୁ ଲାଗିଯାଏ, କାହିଁକି ନା ଏଇ ଯେଉଁ ମହାପ୍ରଭୁଙ୍କ ଯେଉଁ ପ୍ରତି, ଏ ପ୍ରତି ଆମର ନିଜର ଗୋଟେ ଘରର ଯେମିତି ଖୁସି ଜିନିଷ ଏଇସବୁ ଜିନିଷ ଆମକୁ ଲାଗେ, ସେଇ ହିସାବରେ ମହାପ୍ରଭୁଙ୍କର ସେ କାର୍ଯ୍ୟ କରିବା ପାଇଁ ଆମକୁ 8 ଦିନ ସେ ସମୟ ଲାଗେ। ଆମ ଘରେ ଯେଉଁମାନେ ବନ୍ଧୁ ଆମର 18 ଗଡ଼ଜାତ ଅଛି, 14 ଘର ଅଛି, 6 ଘର ଅଛି, ଏଇସବୁ ଯେଉଁ ଭାଇ ଅଛନ୍ତି ସବୁ ଆମର ସଦାବେଳେ ସବୁ ଅଭିଳାଷ ତାଙ୍କ ମନରେ ଥାଏ ଯେ ମହାପ୍ରଭୁଙ୍କର ଆମେ ଟିକେ ତାକୁ କେମିତି କେଉଁ କୋଣରେ ଟିକେ ସେବା ପାଇବୁ, ସେଇ ସକାଶେ ସେ ସଦାବେଳେ ମହାପ୍ରଭୁଙ୍କୁ ଦର୍ଶନ କରିବା ପାଇଁ ସେ ସଦାବେଳେ ଆସିକିରି ତାଙ୍କ ଶକ୍ତିରେ ଧୂପକାଠି ହଉ କି ସେଉଟେ ହଉ କି ଅଗୁରୁଟେ ହଉ ଯାହା ତାଙ୍କ ଶକ୍ତିରେ ହେଲା ସେ ନେଇ ଆମ ଘରକୁ ଆସନ୍ତି। ସେଇ ଯେଉଁ ଭୋଗ କରାଯାଏ ସେଇ ଭୋଗ ଦେହରୁ ଆମେ ତାଙ୍କୁ ଚଣ୍ଡ ଫାଣି ତାଙ୍କୁ ଘରକୁ ପଠାଉ।
0: ଆଚ୍ଛା, ତେବେ ଆପଣଙ୍କର ଯେଉଁ ପଟି ପ୍ରସ୍ତୁତ କରିସାରିବା ପରେ କେଉଁ ତିଥିରେ ଶ୍ରୀମନ୍ଦିରକୁ ପଟି ବିଜେ କରିଥାନ୍ତି ବା ଶ୍ରୀମନ୍ଦିର ଆପଣଙ୍କ ଠାରୁ ପଟି ନେଇଥାନ୍ତି?
1: ଆମର ପଟି ଯେଉଁ ହୁଏ ମହାପ୍ରଭୁଙ୍କ ଯେଉଁ ସାନ ଯାତ୍ରା ହୁଏ, ମହାପ୍ରଭୁ ଯେତେବେଳେ ସାନ ଯାତ୍ରା ସାନ ବେତରୁ ମହାପ୍ରଭୁ ଯାଆନ୍ତି ମନ୍ଦିର ଭିତରକୁ, ସେଇଥିବେଳେ ମହାପ୍ରଭୁ ଅଣସର ଘରୁ ଗଲେ ପଟି ଧୁଅ ସେଠୁ ଆମ ଘରୁ ଆସେ, ସେଠୁ ଛତି କାହାଳୀ ଘଟ ମହାପ୍ରଭୁଙ୍କର ପୂଜକ ବିଜୟ କାହାଳୀ ଏଇସବୁ ଜିନିଷ, ତାପରେ ଚର୍ଚ୍ଚାବାଲା ଛତି ସେବା ସେବାୟତ, ତାପରେ ଆପଣଙ୍କର ଘଟୁଆ ସେବାୟତ, ଆପଣଙ୍କର ପୂଜା ପଣ୍ଡା ଆସନ୍ତି, ଏଇସବୁ ଲୋକ ମହାପ୍ରଭୁଙ୍କୁ ବିରାଜମାନ କରିବା ପାଇଁ ସେମାନେ ଆସନ୍ତି। ଆସିକିରି ଘରେ ଆମର ମହାପ୍ରଭୁଙ୍କ ସିଏ ଗୋଟେ ଭୋଗ କରନ୍ତି, ଭୋଗ କରିସାରିଲା ପରେ ଆମ ମାଇପିମାନେ ଯେଉଁ ଅଛନ୍ତି ସେମାନେ ଗୋଟେ ବନ୍ଦାପନା କରନ୍ତି, ବନ୍ଦାପନା କରିକିରି ମହାପ୍ରଭୁଙ୍କୁ ଯେମିତି ଶାଶୁଘରକୁ ଝିଅ ଯାଏ ସେମିତି ଖୁସିରେ ବିଦାୟ କରନ୍ତି।
0: ତେବେ ଭାବପ୍ରବଣ ହେଇଯାଉଛନ୍ତି ଆପଣ କହିଲା ବେଳକୁ, ବାସ୍ତବରେ ଇଏ ତ ଆପଣଙ୍କର ଅଙ୍ଗେ ନିଭା କଥା, ମହାପ୍ରଭୁଙ୍କ ସହିତ ଏତେ ନିକଟରୁ ଆପଣ ଜଡ଼ିତ। ସଂସାରର ସମସ୍ତେ ମହାପ୍ରଭୁଙ୍କୁ ଦର୍ଶନ କରିବାକୁ ଚାହାନ୍ତି, କିନ୍ତୁ ମହାପ୍ରଭୁଙ୍କର ଅନବସର ସମୟରେ ଆପଣ ମହାପ୍ରଭୁଙ୍କୁ ଅଙ୍କନ କରନ୍ତି, ଯେଉଁ ପଟି ଦିଅ ତାକୁ ସମସ୍ତେ ଦର୍ଶନ କରନ୍ତି ଏବଂ ନିଜର ଦୁଃଖ ଜଣାନ୍ତି।

0: ଆପଣଙ୍କୁ କିଛି ଖେଇ ଆକାରରେ ବା ସମ୍ମାନ ଆକାରରେ କିଛି ମିଳିଥାଏ?
1: ମହାପ୍ରଭୁଙ୍କର ଯେଉଁ ରଥ ଆମର ଯେଉଁ ଅଣସର କରୁ ସେ ୟାଧିରେ ମିଳେ, ଯେ ଆମେ ଯେଉଁ ଶାଢ଼ୀ ବାନ୍ଧୁ ଏଇ ଯେଉଁ ମକୁଟା ହଳେ ଆମକୁ ୟାଧିରୁ ମିଳେ। ଏଇଟା ହେଲା ଆମର ପରମ୍ପରା ଚିତ୍ର, କାହିଁକି ନା ଶାଢ଼ୀ ବନ୍ଧାର ଇଏ ହେଲା ମୁଖ୍ୟ ସେବା।
0: ତେବେ ମହାପ୍ରଭୁଙ୍କର ଯେଉଁ ସ୍ୱରୂପକୁ ଆପଣ ଅଙ୍କନ କରିଥାନ୍ତି, ତାଙ୍କର ଟିକେ ରୂପ ବର୍ଣ୍ଣନା ଆପଣ କରନ୍ତୁ। ହସ୍ତ ପଦ ମସ୍ତକ ଆଉ ମହାପ୍ରଭୁଙ୍କ ଅବୟବ କିଭଳି ଭାବରେ ଆପଣ ଅଙ୍କନ କରିଥାନ୍ତି?
1: ମହାପ୍ରଭୁ ଯେଉଁ ବସନ୍ତି ସିଏ ଯେମିତି ଆପଣଙ୍କର ମହାଋଷିମାନେ ଯେମିତି ଗଛ ପାଖରେ ବସିକିରି ତପସ୍ୟା କରନ୍ତି, ମହାପ୍ରଭୁଙ୍କ ସେଇ ରୂପ। ମହାପ୍ରଭୁଙ୍କର ଶଙ୍ଖଚକ୍ର ଗଦାପଦ୍ମ ସିଏ ଯେଉଁ ବସନ୍ତି, ସିଏ ଆପଣଙ୍କର ଯେମିତି ଯୋଗ ଆସନରେ ଆପଣ ବସନ୍ତି ସେଇଠୁ ମହାପ୍ରଭୁ ବସନ୍ତି।
0: ମହାପ୍ରଭୁଙ୍କ ମୁଖମଣ୍ଡଳଟି କିଭଳି ଭାବରେ ଦୃଶ୍ୟମାନ ହୋଇଥାଏ?
1: ମହାପ୍ରଭୁଙ୍କ ମୁଖ ବଳରେ ଆପଣଙ୍କର ଯେଉଁ ଆଖିର ଯେଉଁ ଡୋଳାଟା ରହିଛି ସେଇଟା ହେଲା ଆପଣଙ୍କର ଜଗନ୍ନାଥଙ୍କ ଡୋଳା। ଯେଉଁ ଆଖିର ଲମ୍ବାଳିଆ ରହିଛି ସେ ହେଲା ବିଷ୍ଣୁଙ୍କର, ଆଉ ଯେଉଁ ଦାଢ଼ି ରହିଛି ସିଏ ହେଲା ଶିବଙ୍କର। ସେ ତିନିଟା ସ୍ୱରୂପ ମିଶିକି ସେ ଜିନିଷ, ଆଉ ଯେଉଁ ଭାବଟା ରହିଛି ସିଏ ମାଆଙ୍କର।
0: ଆଚ୍ଛା ଆଚ୍ଛା, ବହୁତ ସୁନ୍ଦର।
1: ବଳଭଦ୍ରଙ୍କର ହେଲା ହଳ ନଙ୍ଗଳ, ମା ସହିତ ପଦ୍ମ
0: ପଦ୍ମ ଧାରଣ କରିଥାନ୍ତି
1: ଅଭୟ ଭର। ବାଇଶ ପାଞ୍ଚଠୁ ଜଗନ୍ନାଥ ଆମ ଘରୁ ବିଜୟ ହେଇକିରି ସେ ଆସନ୍ତି ବାଇଶ ପାଞ୍ଚ। ବାଇଶ ପାଞ୍ଚଟି ଆମର ପତିତ ପାବନ ସୁଦର୍ଶନ ଯେଉଁ ସ୍ୱରୂପ ଅଛନ୍ତି ତାଙ୍କୁ ପତିତ ପାବନ ପଟି ସେଠି ଲଗାଉ ଆମେ, ଲଗେଇକିରି ତିନି ଭାଇ ଭଉଣୀ ଏକାଠି ଭିତରକୁ ଯାଆନ୍ତି। ପଟିଦିଅଙ୍କୁ ଆପଣଙ୍କ ଅନ୍ନଭୋଗ କରାଯାଏ।
0: ପ୍ରତିବର୍ଷ ଆପଣ ମହାପ୍ରଭୁଙ୍କର ପଟିଦିଅ ଅଙ୍କନ କରୁଛନ୍ତି, ଆପଣଙ୍କ ଜୀବନରେ ଏମିତି କେବେ ସମୟ ଆସିଛି ମହାପ୍ରଭୁଙ୍କୁ ଆପଣ ଚିନ୍ତା କରିଛନ୍ତି, ପଟିଦିଅ ଅଙ୍କନ କରୁଛନ୍ତି, ଆପଣଙ୍କର ସେ ସମସ୍ୟା ଦୂର ହେଇଯାଇଛି?
1: ବହୁ ଜାଗାରେ ହେଇଛି, ବହୁତ ଅଣ୍ଟା ବି କରିଛି, କିନ୍ତୁ ମହାପ୍ରଭୁ ତାଙ୍କ କାର୍ଯ୍ୟ କେମିତି କରୁଛନ୍ତି ସେ ହିଁ ଜାଣିଛନ୍ତି। ଆମେ ଖାଲି ମନର ଭାବନା ତାଙ୍କ କାର୍ଯ୍ୟ ଖୁସିରେ ଦାନ୍ତର କରୁଛନ୍ତି।
0: ଭକ୍ତମାନେ ଅପେକ୍ଷା କରିଛନ୍ତି ମହାପ୍ରଭୁଙ୍କୁ ଦର୍ଶନ କରିବେ, ଆଉ ମନ ଭିତରେ ଅଶେଷ ଉତ୍କଣ୍ଠା ରଥ ଟାଣିବେ। ଚଳିତ ବର୍ଷ ଆପଣଙ୍କର ଯେଉଁ ପଟିଦିଅ ଅଙ୍କନ ସୁନ୍ଦର ଭାବରେ ହୋଇଛି, ସମ୍ପାଦିତ ହୋଇଛି, ଆପଣ ମହାପ୍ରଭୁଙ୍କ ଅନବସର ସମୟରେ ପୂଜିତ ହେଉଥିବା ପଟିଦିଅଙ୍କ ସମ୍ପର୍କରେ କିଭଳି ଭାବରେ ଆପଣ ପଟିଦିଅଙ୍କୁ ଅଙ୍କନ କରୁଛନ୍ତି, ଆପଣଙ୍କର ଚିତ୍ରକାର ସେବା ସମ୍ପର୍କରେ ଅନେକ ତଥ୍ୟ ଉପସ୍ଥାପନ କଲେ, ସେଥିପାଇଁ ଆପଣଙ୍କୁ ଅନେକ ଧନ୍ୟବାଦ। ଧନ୍ୟ ତୁମେ ମହାପ୍ରଭୁଙ୍କର ଚିତ୍ରକାର ସେବକ, କଳା ଠାକୁରଙ୍କର ଅନନ୍ୟ କୃପା ପ୍ରାପ୍ତ ହୋଇ ପ୍ରତିବର୍ଷ ଅଣସର ସମୟରେ ପଟିଦିଅମାନଙ୍କୁ ପ୍ରସ୍ତୁତ କରି ଧନ୍ୟ କରୁଛ ତୁମେ ଜଗନ୍ନାଥ ପ୍ରେମୀ ଭକ୍ତଗଣଙ୍କୁ। ମହାପ୍ରଭୁଙ୍କ ଦର୍ଶନ ନ ପାଇ ଭକ୍ତଗଣ ପଟିଦିଅଙ୍କୁ ଦର୍ଶନ କରି ଅଣସର ସମୟରେ ମହାପ୍ରଭୁଙ୍କର ସାନ୍ନିଧ୍ୟକୁ ଅନୁଭବ କରି ଭାବ ବିହଳିତ ହେଉଥାନ୍ତୁ।

କ୍ଷେତ୍ର ମହିମା କାର୍ଯ୍ୟକ୍ରମ ଏଠି ଶେଷ ହେଲା। କାର୍ଯ୍ୟକ୍ରମଟିକୁ ପ୍ରଯୋଜନା କରିଥିଲେ ଦିଲୀପ କୁମାର ନାୟକ, ଉପସ୍ଥାପନାରେ ଥିଲେ ପ୍ରକାଶ କୁମାର ରଥ। ଆକାଶବାଣୀ ପୁରୀ, ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ସଜ ଫୁଲ, ଶୁଣନ୍ତୁ ଆକାଶବାଣୀ କଟକ କେନ୍ଦ୍ରରୁ।

Şu saca pula. କଣ୍ଠଦାନ କରିଛନ୍ତି ବିଷ୍ଣୁମୋହନ କବି ଏବଂ ଶରଣ୍ୟା ମିଶ୍ର। ଗୀତ ରଚନା କରିଛନ୍ତି ସତ୍ୟରଞ୍ଜନ ଦାସ। ସ୍ୱର ସଂଯୋଜନା ଏବଂ ସଙ୍ଗୀତ ପରିଚାଳନା କରିଛନ୍ତି ଓମ୍ ପ୍ରକାଶ ମହାନ୍ତି। ପ୍ରଥମ ଗୀତରେ ଗାଇଛନ୍ତି ବିଷ୍ଣୁମୋହନ କବି ସତ୍ୟରଞ୍ଜନ ଦାସଙ୍କ ରଚନା। ପାହାଡ଼ ପାଖେ ଅଛି ତ ଗୋଟେ ଛୋଟ ଦୂର ଗାଁ, ସାବନା ରଙ୍ଗ ଝିଅଟେ ରୁହେ ବର୍ଷାତନା।

ପରବର୍ତ୍ତୀ ଗୀତ ଗାଇଛନ୍ତି ଶରଣ୍ୟ ମିଶ୍ର ସତ୍ୟରଞ୍ଜନ ଦାସଙ୍କର ଅନ୍ୟ ଏକ ରଚନା। ଗ୍ରୀଷ୍ମ ପରେ ବର୍ଷା ଆସେ, ମେଘଟା ଗୀତ ଗାଏ, ବର୍ଷା ଛିଟା କହିଲା କଥା, ମୁଁ ତୁମକୁ ଭଲ ପାଏ।

0: ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ
1: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ ସିମେଣ୍ଟ 64 ବର୍ଷର ଦୃଢ ମୂଳ ଦୁଆ। ଚେଟିନାଡ ସିମେଣ୍ଟ ଦ ପରଫେକ୍ଟ କଂକ୍ରିଟ ଚଏସ।
2: ଆଜି ଏ ପହିଲି ବର୍ଷାରେ ଚାଲ ଓଦା ହେବା ରାସ୍ତାରେ ଦେଖୁଥିବେ ଲୋକ ଝରକାରେ କାଲିକି ରହିବା ଚର୍ଚ୍ଚାରେ। ସତ୍ୟରଞ୍ଜନ ଦାସଙ୍କର ଅନ୍ୟ ଏକ ରଚନା ଦ୍ୱୈତକଣ୍ଠରେ ଗାଇଛନ୍ତି ବିଷ୍ଣୁମୋହନ କବି ଏବଂ ଶରଣ୍ୟ ମିଶ୍ର।

ସଜଫୁଲ କାର୍ଯ୍ୟକ୍ରମ ଶୁଣୁଥିଲେ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ପୁରୀ ଆରମ୍ଭ କରୁଛୁ କାର୍ଯ୍ୟକ୍ରମ ସୁପ୍ରଭାତ ପୁରୀ। ଆଜିର କାର୍ଯ୍ୟକ୍ରମକୁ ଆପଣମାନଙ୍କୁ ଅନେକ ଅନେକ ସ୍ୱାଗତ। ଶ୍ରୋତାବନ୍ଧୁ, ପ୍ରତ୍ୟେକ ଦିନର କିଛି ନା କିଛି ମହତ୍ତ୍ୱ ରହିଛି, ତେବେ ଆଜିର ଦିନଟି କ'ଣ ପାଇଁ ଖାସ ଅଟେ ଆସନ୍ତୁ ଜାଣିବା। ପଞ୍ଜିକା ଅନୁଯାୟୀ ଆଜି ମିଥୁନ 18 ଦିନ 2026 ମସିହା ଜୁଲାଇ ମାସ 2 ତାରିଖ। ଭାରତୀୟ ସାଧାରଣ ସମୟ ଅନୁଯାୟୀ ଆଜିର ସୂର୍ଯ୍ୟୋଦୟର ସମୟ ଥିଲା 5 ଘଣ୍ଟା 14 ମିନିଟ୍ 53 ସେକେଣ୍ଡ ଏବଂ ସୂର୍ଯ୍ୟାସ୍ତର ସମୟ ରହିଛି।

ଶ୍ରୋତାବନ୍ଧୁ, ବର୍ତ୍ତମାନ ଆସନ୍ତୁ ଜାଣିବା ଆଜିର ଦିନରେ ଘଟି ଯାଇଥିବା କିଛି ଘଟଣାବଳୀ ସମ୍ପର୍କରେ। 1757 ଜୁଲାଇ ମାସ 2 ତାରିଖ ଦିନ ପଲାସୀ ଯୁଦ୍ଧ ପରେ ମିର୍ଜାଫର ବଙ୍ଗଳାର ନବାବ ହେଲେ। ହଁ ଶ୍ରୋତାବନ୍ଧୁ, ଏହି ଦିନ ରବର୍ଟ କ୍ଲାଇଭ୍ ମିର୍ଜାଫରଙ୍କୁ ବଙ୍ଗଳା, ବିହାର ଓ ଓଡ଼ିଶାର ନବାବ ଭାବେ ଦାୟିତ୍ୱ ଦେଇଥିଲେ। ଏହା ଭାରତରେ ବ୍ରିଟିଶ ଶାସନ ଆରମ୍ଭର ମୁଖ୍ୟ କାରଣ ହେଲା। 1972 ଆଜିର ଦିନରେ ଭାରତର ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଏବଂ ପାକିସ୍ତାନର ରାଷ୍ଟ୍ରପତି ଜୁଲଫିକାର ଅଲ୍ଲୀ ଭୁଟ୍ଟୋଙ୍କ ମଧ୍ୟରେ ସିମ୍ଲା ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା। 1971 ଯୁଦ୍ଧ ପରେ ଦୁଇ ଦେଶ ମଧ୍ୟରେ ଶାନ୍ତି ପାଇଁ ଏହା ବହୁତ ଗୁରୁତ୍ୱପୂର୍ଣ୍ଣ ଥିଲା। 1990 ଜୁଲାଇ ମାସ 2 ତାରିଖ ଦିନ କୋଲକାତା ମେଟ୍ରୋ ଏସ୍ପ୍ଲାନେଡ଼୍ରୁ ଭବାନୀପୁର ପର୍ଯ୍ୟନ୍ତ ଯାତ୍ରା କରିଥିଲା। ଏହା ଭାରତର ପ୍ରଥମ ମେଟ୍ରୋ ଚଳାଚଳ ଭାବେ ସ୍ମରଣୀୟ ଅଟେ।

0: ଶ୍ରୋତାବନ୍ଧୁ, 1940 ମସିହା ଆଜିର ଦିନରେ ଇଂରେଜ ସରକାରଙ୍କ ବିରୁଦ୍ଧରେ ବିଦ୍ରୋହ ଅଭିଯୋଗରେ ବ୍ରିଟିଶ ପୋଲିସ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କୁ କଲିକତାଠାରେ ଗିରଫ କରିଥିଲେ। 1757 ମସିହା ଜୁଲାଇ ମାସ 2 ତାରିଖ ଦିନ ପଲାସୀ ଯୁଦ୍ଧରେ ପରାଜିତ ହେବା ପରେ ବଙ୍ଗଳାର ଶେଷ ନବାବ ସିରାଜ ଉଦୌଲାଙ୍କୁ ବନ୍ଦୀ କରାଯାଇ ହତ୍ୟା କରାଯାଇଥିଲା। 1936 ମସିହା ଆଜିର ଦିନରେ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ପରେ ଉତ୍କଳ ବିଶ୍ୱବିଦ୍ୟାଳୟ ସ୍ଥାପନ ପାଇଁ ପ୍ରଥମ ପ୍ରସ୍ତାବ ଗୃହୀତ ହୋଇଥିଲା। 2 ଜୁଲାଇ 1930 ମସିହାରେ ଶ୍ରୋତାବନ୍ଧୁ ଜନ୍ମଗ୍ରହଣ କରିଥିଲେ ଜଣେ ଭାରତୀୟ ଲେଖକ ତଥା କାର୍ଟୁନିଷ୍ଟ କେ ଭି ବିଜୟନ। ଭିକ୍ଟୋରିଆ କଲେଜରୁ ସେ ସ୍ନାତକ ଡିଗ୍ରୀ ହାସଲ କରିଥିଲେ ଏବଂ ମାଡ୍ରାସର ପ୍ରେସିଡେନ୍ସି କଲେଜରୁ ଇଂରାଜୀରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଥିଲେ। ପ୍ରଥମେ 1953 ମସିହାରେ ଏକ କ୍ଷୁଦ୍ର ଗଳ୍ପ ରଚନା କରିଥିଲେ କେ ଭି ବିଜୟନ। ସେ ଆଧୁନିକ ମାଲାୟାଲମ ଭାଷା ସାହିତ୍ୟର ଜଣେ ଆଗଧାଡ଼ିର ଲେଖକ ଥିଲେ। 1901 ମସିହା ଜୁଲାଇ 2 ତାରିଖରେ ପୁରୀ ଜିଲ୍ଲାର ବିଶ୍ୱନାଥପୁର ଗ୍ରାମରେ ଜନ୍ମଗ୍ରହଣ କରିଥିଲେ କାଳିନ୍ଦୀ ଚରଣ ପାଣିଗ୍ରାହୀ। ସେ ଏକାଧାରରେ ଥିଲେ ଜଣେ କବି ଓ ଔପନ୍ୟାସିକ। ସେ ଜଣେ ବାମପନ୍ଥୀ ଲେଖକ ଭାବେ ବେଶ୍ ଜଣାଶୁଣା ଥିଲେ। ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ଏବଂ ପଦ୍ମଭୂଷଣ ସମ୍ମାନରେ ସେ ସମ୍ମାନିତ ହୋଇଥିଲେ। 2007 ମସିହା ଜୁଲାଇ ମାସ 2 ତାରିଖରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ ଦିଲ୍ଲୀପ ନାରାୟଣ ସରଦେଶାଇ। ସେ ଥିଲେ ଜଣେ ଅନ୍ତର୍ଜାତୀୟ କ୍ରିକେଟର ତଥା ବ୍ୟାଟ୍ସମ୍ୟାନ୍। 2 ଜୁଲାଇ 1950 ମସିହାରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ ଭାରତୀୟ ସ୍ୱାଧୀନତା ସଂଗ୍ରାମୀ ୟୁସୁଫ ମେହେର ଅଲ୍ଲି। ଶ୍ରୋତବନ୍ଧୁ, ଏଠି ଶେଷ କରୁଛୁ କାର୍ଯ୍ୟକ୍ରମ ସୁପ୍ରଭାତ ପୁରୀ। ଆକାଶବାଣୀ ପୁରୀ ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ସମାଚାର ପ୍ରଭାତ ଶୁଣନ୍ତୁ ଆକାଶବାଣୀ ଦିଲ୍ଲୀରୁ।
1: ନମସ୍କାର, ଆକାଶବାଣୀ ସେ ସମାଚାର ପ୍ରଭାତ କେ ସାଥ ମୈଁ ଫରହତ ନାଜ। प्रधानमंत्री नरेंद्र मोदी जापान के प्रधानमंत्री सनाए तकाजी के साथ आज नई दिल्ली में वार्षिक शिखर वार्ता करेंगे। कर्मचारी भविष्य निधि संगठन ईपीएफओ ने वित्त वर्ष 2025-26 के लिए ब्याज दर 8.25% रखने की घोषणा की। केंद्र सरकार ने भारत में व्हाट्सएप पर नए यूजर नेम फीचर को लेकर मेटा को नोटिस जारी किया, 3 दिन के भीतर स्पष्टीकरण मांगा। दिल्ली सरकार ने वायु प्रदूषण रोकने के लिए एक स्थायी शीतकालीन प्रदूषण मास्टर प्लान की अधिसूचना जारी की। फीफा फुटबॉल विश्व कप के रोमांचक मुकाबले में बेल्जियम ने सेनेगल को 3-2 से हराया और पुरुष क्रिकेट में भारत और इंग्लैंड के बीच पहला T20 मैच बारिश के कारण रद्द। अब समाचार विस्तार से। प्रधानमंत्री नरेंद्र मोदी आज नई दिल्ली में जापान के प्रधानमंत्री सनाए तकाची के साथ वार्षिक शिखर वार्ता करेंगे। ये वार्ता दोनों पक्षों को आपसी हित के मुद्दों की समीक्षा तथा द्विपक्षीय सहयोग मजबूत बनाने का अवसर प्रदान करेगी। हमारे संवाददाता ने बताया है कि वार्ता के बाद कुछ सहमति पत्रों पर हस्ताक्षर किए जाने की भी संभावना है।
2: नवम्बर 2023

ସ୍ନାନ ପୂର୍ଣ୍ଣିମା ଦିନ ମହାପ୍ରଭୁଙ୍କର ମହାସ୍ନାନ ଉତ୍ସବ ଓ ଗଜାନନ ବେଶ ପର୍ବ ସରିବା ପରେ ତିନି ଠାକୁର ପହଣ୍ଡି ବିଜେ ହୋଇ କଳାହାଟ ଦ୍ୱାରଠାରୁ ଚନ୍ଦନ ଅର୍ଗଳି ମଧ୍ୟସ୍ଥ ଅଣସର ପିଣ୍ଡିରେ ଅବସ୍ଥାନ କରନ୍ତି। ଏହି ସମୟରେ ଠାକୁରମାନେ ଅଣସର ତାଟି ନିର୍ମିତ ଗୃହରେ ରୁହନ୍ତି। ଏହାକୁ ଅଣସର ଗୁମୁଟି କୁହାଯାଏ। ଅଣସରର ଐତିହ୍ୟ ସମ୍ପର୍କରେ ଆଲୋଚନା କଲେ ଜଣାଯାଏ ଯେ ରାଜା ଇନ୍ଦ୍ରଦ୍ୟୁମ୍ନ ଦାରୁ ପ୍ରାପ୍ତ ହୋଇ 15 ଦିନ ଧରି ଗୁପ୍ତରେ ବିଗ୍ରହ ନିର୍ମାଣ କରିଥିଲେ।

0: ମନ୍ଦିରେ ଚିତ୍ରକରମାନଙ୍କ ଦ୍ୱାରା ପ୍ରସ୍ତୁତ ଅଣସର ପଟି ଦେବତା ପୂଜା ପାଇଥାନ୍ତି। ଶେଷଦେବ ବଡ଼ ଠାକୁରଙ୍କ ବାଡ଼ରେ ରାମକୃଷ୍ଣ ନୃସିଂହଙ୍କର, ଭୁବନେଶ୍ୱରୀଙ୍କ ବାଡ଼ରେ ଶ୍ରୀଦେବୀ ଓ ଭୂଦେବୀ, ମହାନାରାୟଣଙ୍କ ବାଡ଼ରେ ଦୋଳଗୋବିନ୍ଦ ଓ ମଦନ ମୋହନଙ୍କ ସ୍ଥାପନା ହୋଇଥାଏ। ଚିତ୍ର ତ୍ରିମୂର୍ତ୍ତି ଓ ସପ୍ତମୂର୍ତ୍ତିଙ୍କୁ ମିଶାଇ ଦଶାବତାର ବୋଲି କୁହାଯାଏ। ସ୍ନାନ ପୂର୍ଣ୍ଣିମା ପରଠାରୁ ବିଜୟ ଅମାବାସ୍ୟା ପର୍ଯ୍ୟନ୍ତ ବିଜନତାରେ ବାସ କରୁଥିବା ଠାକୁରମାନଙ୍କର ସେବା ଓ ପୂଜାନୀତି ଭିନ୍ନ ପ୍ରକାରର। ତେବେ କ'ଣ କ'ଣ ସେ ସେବା ଓ ପୂଜାର ପରମ୍ପରା, ସେ ସମ୍ପର୍କରେ ଆଲୋକପାତ କରୁଛନ୍ତି ଆମ ଗହଣରେ ଉପସ୍ଥିତ ଶ୍ରୀ ରାମଚନ୍ଦ୍ର ଦାସ ମହାପାତ୍ର।
1: ଏଇ ଅଣବସର ନୀତି ଆମର ନୀଳାଦ୍ରି ମହୋଦୟ 15 ଅଧ୍ୟାୟରେ ଉଲ୍ଲେଖ ଅଛି। ସ୍ନାନ ପୂର୍ଣ୍ଣିମା ଦିନ ରାତିରେ ପହଣ୍ଡି ହୋଇ ଠାକୁରମାନେ ସ୍ନାନବେଦୀରୁ ଫେରି ଶ୍ରୀମନ୍ଦିରର ଅଣବସର ବା ଅନସର ଘରେ ପିଣ୍ଡିରେ ପହଞ୍ଚିବା ପରେ ସେଠାରେ ଅବସ୍ଥାନ କରନ୍ତି, ଯେଉଁଟାକି ଭିତର କାଠର ପାଖରେ। ଅଣବସର ପିଣ୍ଡିରେ ରହିବା

ସର ନୀତି ଆମର ନୀଳାଦ୍ରି ମହୋଦୟ 15 ଅଧ୍ୟାୟରେ ଉଲ୍ଲେଖ ଅଛି। ସ୍ନାନ ପୂର୍ଣ୍ଣିମା ଦିନ ରାତିରେ ପହଣ୍ଡି ହୋଇ ଠାକୁରମାନେ ସ୍ନାନବେଦୀରୁ ଫେରି ଶ୍ରୀମନ୍ଦିରର ଅଣବସର ବା ଅନସର ଘରେ ପିଣ୍ଡିରେ ପହଞ୍ଚିବା ପରେ ସେଠାରେ ଅବସ୍ଥାନ କରନ୍ତି, ଯେଉଁଟାକି ଭିତର କାଠର ପାଖରେ। ଅଣବସର ପିଣ୍ଡିରେ ରହିବା ପରେ ଦୈତାପତିମାନେ ଶ୍ରୀଜୀଉଙ୍କର ବର୍ଷ ତମାମ ଲାଗି ହୋଇଥିବା ସୁନା ଚିତା ରାହୁରେଖା ଏକୁ ଓଲାରି ଭଣ୍ଡାର ମେକଅପ୍ ଏବଂ ତଢ଼ଉକରଣଙ୍କର ଜିମା ମଣତି ଦିଅନ୍ତି। ଏହି ହେଉଛି ସେଦିନର କାର୍ଯ୍ୟ। ସ୍ନାନ ପୂର୍ଣ୍ଣିମା ଠାରୁ ଅମାବାସ୍ୟା ଯାଏଁ ଏହି ଅଣବସର ନୀତି 15 ଦିନ ଚାଲିଥାଏ ଏବଂ ନବକଳବଳ ସମୟରେ ଏହାର ସମୟ 45 ଦିନ ଥିବାରୁ ଏକୁ ମହା ଅଣବସର ମଧ୍ୟ କୁହାଯାଏ। ଏହି ଅଣବସର ଘରେ କୋଠସୁଆଁ ସେବକମାନେ ଅଣବସର ପିଣ୍ଡିକୁ ଚାରିପଟେ ବାଉଁଶ ତାଟି ଦ୍ୱାରା ଘୋଡ଼ାଇ ଦିଅନ୍ତି। କେବଳ ଧୁକୁଡ଼ି ଦ୍ୱାର ମାନେ ମୁକ୍ତିମଣ୍ଡପ ସାମ୍ନାର ଗେଟ୍ରେ ଚୋରା ବାଟ ଥାଏ। ଅଣବସ ଭିତରକୁ କେବଳ ଦୈତାବତୀ ଛଡ଼ା ଅନ୍ୟ କେହି ଯାଇପାରନ୍ତି ନାହିଁ। ଏହି ସମୟରେ ଠାକୁରମାନେ ଏକ ବସ୍ତ୍ର ପରିଧାନ କରୁଥିବାରୁ ଦୈତାପତି ସେବାୟତମାନେ ମଧ୍ୟ ସେବା କରିବାକୁ ଏକ ବସ୍ତ୍ର ପରିଧାନ କରି ଠାକୁରଙ୍କ ନିକଟକୁ ଯାଆନ୍ତି।

0: ଦଇତା ମାନେ ପତ୍ର ପୁଷ୍ପ ଫଳମୂଳ ଓ ପଣା ପାଣି ଦ୍ୱାରା ଦେବତାମାନଙ୍କୁ ଆରାଧନା କରିଥାନ୍ତି। ଏହି ସମୟରେ ଠାକୁରମାନଙ୍କଠାରେ ଲାଗି ହେଉଥିବା ଅଣସର ପଣା ପ୍ରସିଦ୍ଧ। ରାଘବ ଦାସ ମଠରୁ ଆସିଥିବା ଧୂଆ ମୁଗ ଓ ପଣସ ଠାକୁରମାନଙ୍କଠାରେ ଲାଗି ହୁଏ। ଏହାକୁ ମୈଲମ ଭୋଗ ବା ଅଣସର ଚକଟା ଭୋଗ କୁହାଯାଏ।
1: ଦେବସ୍ନାନ ପୂର୍ଣ୍ଣିମା ଦିନ ରାତିଠାରୁ ଅଣସର ଆରମ୍ଭ କରାଯାଏ। ଯେହେତୁ ଠାକୁରମାନେ ବିଳମ୍ବ ରାତିରେ ଯାଉଛନ୍ତି, ଅଣବସରର ଏକ ଦିନ ଖଲର ହୋଇଯାଉଛି ସମୟ ଅଭାବରୁ, କିନ୍ତୁ ଅଣବସରର ପନ୍ଦର ଦିନ ସେହି ଦିନଠାରୁ ରାତ୍ରରୁ ଆରମ୍ଭ ହୁଏ। ଅଣବସରର ଦ୍ୱିତୀୟ ଦିନ ଓଦା ଲୁଗା ଠାକୁରମାନଙ୍କର ଯେଉଁ ସେନାପଟା ଲାଗି ହୋଇ ପହଣ୍ଡି ବିଜେ କରି ରତ୍ନ ସିଂହାସନରୁ ସ୍ନାନବେଦିକି ଯାଇଥାନ୍ତି, ଯେଉଁ ସେନାପଟାର ଓଦା ଲୁଗାଗୁଡ଼ିକ ଦ୍ୱିତୀୟ ଦିନ ତିଥିରେ ତାକୁ ଦୈତାପତି ସେବାୟତମାନେ ତାଙ୍କ ଶିରଙ୍ଗରୁ ବାହାର କରନ୍ତି। ଶିରଙ୍ଗ ଭିଟା ପରେ ପଞ୍ଚମୀ ଦିନ ଫୁଲୁରୀ ତେଲ ଲାଗି କରାଯାଏ। ଫୁଲୁରୀ ତେଲ ହେଉଛି ଆମର ରାଶି ତେଲ, ଯେଉଁ ରାଶି ତେଲର କି ବର୍ଷ ତମାମ ସୁଗନ୍ଧ ଫୁଲ ଏବଂ ସୁଗନ୍ଧ ଜିନିଷ ପଡ଼ି ଓଡ଼ିଆ ମଠର ମାଟି ତଳେ ପୋତା ହୋଇ ରହିଥାଏ। ତା ଦେହରେ ରାଶି ତେଲ ମିଶି ଠାକୁରଙ୍କ ଦେହରେ ତିନି ବାଡ଼ରେ ଦୈତାପତିମାନେ ତାକୁ ଶିରଙ୍ଗରେ ଲଗାନ୍ତି। ତାହାକୁ ଫୁଲୁରୀ ଲାଗି ତେଲ ଲାଗି କୁହାଯାଏ।

0: ଦତ୍ତ ଖଟଣୀ ନିଯୋଗ ଚିତ୍ର କାର୍ଯ୍ୟ କରିଥାନ୍ତି। ଏହାପରେ ନୂତନ ବସ୍ତ୍ର ଓ ତୁଳାରେ ନିର୍ମିତ ଗୋଲ ତକିଆ ଉପରେ ବିଗ୍ରହମାନେ ବିଜେ କରିଥାନ୍ତି। ଏହାକୁ ଚକା ଅସରପ ଲାଗି କୁହାଯାଏ। ଏହି ନୀତି ଅଣସରକାଳୀନ ଶେଷ ନୀତି।
1: ଷଷ୍ଠୀ ତିଥି ଠାରୁ ନବମୀ ତିଥି ପର୍ଯ୍ୟନ୍ତ ଠାକୁରଙ୍କୁ ଓଷ ଲାଗି କରାଯାଏ। ଇଏ ହେଉଛି ଝୁଣାରେ ଆମର ଅଣସରର ସୁଦୁଶୁଆର ସେବାୟତ ଅଛନ୍ତି, ସେମାନେ ଅଣସର ଘରେ ତାଙ୍କର ଝୁଣା ବାଟି ଓଷ ତିଆରି ଆଣିକି ଦୈତାପତି ସେବକମାନଙ୍କୁ ଦିଅନ୍ତି। ଏହା ଷଷ୍ଠୀ ଠାରୁ ନବମୀ ପର୍ଯ୍ୟନ୍ତ କରାଯାଏ। ଦଶମୀ ଦିନ ଠାକୁରଙ୍କୁ ଚକା ବିଜେ କରାଯାଏ ଏବଂ ଦଶମୀ ଦିନ ଦଶମୂଳ ମଧ୍ୟ ଆପଣଙ୍କର ବୈଦ୍ୟ ସେବାୟତମାନଙ୍କ ଠାରୁ ମନ୍ଦିରକୁ ଆସେ। ଏହି ଦଶମୂଳ ଏକାଦଶୀ ଦିନ ଚନ୍ଦନ ଲାଗି ସର୍ବାଙ୍ଗ ହୁଏ। ସର୍ବାଙ୍ଗ ଲାଗି ହେଇସାରିଲା ପରେ ଦଶମୂଳ ପଞ୍ଚନ ଭୋଗ କରାଯାଏ ଏବଂ ଦଶମୀ ପର୍ଯ୍ୟନ୍ତ ଠାକୁରମାନେ ଏକ ବସ୍ତ୍ର ମାନେ ଧଳା ବସ୍ତ୍ର ପିନ୍ଧନ୍ତି ଏବଂ ଧଳା ଫୁଲ ବ୍ୟବହାର କରାଯାଏ। ଦ୍ୱାଦଶୀ ଦିନ ହେଉଛି ରାଜପ୍ରସାଦ। ଠାକୁରର ଶ୍ରୀରଙ୍ଗରୁ ବାହାରିଥିବା ଶ୍ରୀରଙ୍ଗ ପିଟା, ଯେଉଁ ଚତୁର୍ଥୀ ତିଥିରେ ଯେଉଁ ଚନ୍ଦନ କରାଳ ସବୁ ଠାକୁରଙ୍କ ଦେହରୁ ବାହାରିଥାଏ, ତାହା ଚତୁର୍ଦ୍ଦଶୀ ଦିନ ଭଣ୍ଡ ମାନେ ସକାଳ ଧୂପ ପରେ ଯେଉଁ ଭୋଗ ମଣ୍ଡପ ଭୋଗ ହୁଏ, ତାପରେ ତିନି ବାଡ଼ର ବାଡ଼ଗ୍ରାହୀମାନେ ସେବାୟତମାନେ ଠାକୁରଙ୍କ ପାଖକୁ ରୂପା ଥାଳି ନେଇ ସେଥିରେ ସଜ୍ଜିତ ଭାବରେ ଚନ୍ଦନ କରାଳ ଆଣି ପଟୁଆରରେ ପ୍ରଧାନୀ ଏବଂ ତଳୁଛମା ପାତ୍ରଙ୍କର ହାତ ପୈଠରେ ତାକୁ ସିଂହଦ୍ୱାର ଦେଇ ବଡ଼ଦାଣ୍ଡ ଦେଇ ରାଜପ୍ରସାଦକୁ ବିଜେ କରାନ୍ତି। ତ୍ରୟୋଦଶୀ ଦିନ ଘଣା ଲାଗି କରାଯାଏ। ଠାକୁରଙ୍କର ଏଇ ଯେଉଁ ଶ୍ରୀରଙ୍ଗର ପ୍ରତ୍ୟେକ ବର୍ଷ ଜଣେ ଜଣେ ଠାକୁରଙ୍କର ଘଣା ଲାଗି, ଯଦି ଏ ବର୍ଷ ଜଗନ୍ନାଥଙ୍କର କରାଗଲା, ତା ପରବର୍ଷ ଆପଣଙ୍କର ବଳଦେବ ଠାକୁରଙ୍କର ଘଣା ଲାଗି କରାଯାଏ। ଏହିପରି ଠାକୁରଙ୍କ ଶ୍ରୀରଙ୍ଗର ବାଇଶ ହାତର ପାଟ ଡୋରି ଠାକୁରଙ୍କ ପେଟରେ ଲାଗି କରାଯାଏ ଏବଂ ଶ୍ରୀରଙ୍ଗ ମୁଦାଯାଏ ଏବଂ ଶ୍ରୀରଙ୍ଗରେ ଯେଉଁ ଧଳା ଏ ଯେଉଁ କନାଟି ମୁହଁରୁ କଢ଼ାଯାଇଥାଏ, ତାକୁ ମଧ୍ୟ ଖଳି ପ୍ରସାଦରେ ଆବରୋଧ କରାଯାଏ। ସେହି ଖଳି ପ୍ରସାଦ ଯେପରି ଭାବରେ ରାଜପ୍ରସାଦ ରାଜନହରକୁ ବିଜେ କରନ୍ତି, ସେହିପରି ଭାବରେ ମଧ୍ୟ ଖଳିପ୍ରସାଦ ଦତ୍ତ ମହାପାତ୍ର ସେବାୟତ ଏବଂ ଦୈତାପତିମାନେ ଠାକୁରଙ୍କର ଏକାଦଶୀରେ ଲାଗିଥିବା ମାଳ ଫୁଲ ନେଇ ଶ୍ରୀନଗର ଅଭିମୁଖେ ଭୋଗମଣ୍ଡପ ପରେ ବିଜେ କରନ୍ତି।

ସ୍ନାନ ବେଦୀରେ ମହାସ୍ନାନ ପରେ ଶ୍ରୀଜୀଉମାନେ ଏବେ ଲୌକିକ ମତରେ ଅସୁସ୍ଥ ହୋଇପଡ଼ିଛନ୍ତି। ତାଳତାଟି ଭିତରେ ସେମାନଙ୍କର ଉପଚାର ଓ ସେବା ଶୁଶ୍ରୂଷା କରାଯାଉଛି। ଭକ୍ତମାନେ ଆଉ ମହାପ୍ରଭୁଙ୍କ ଦର୍ଶନ ପାଉନାହାନ୍ତି। ତେବେ ଦେବାଧିଦେବ ଶ୍ରୀ ବିଷ୍ଣୁଙ୍କ ଦର୍ଶନ ଲାଗି ନୀଳଗିରି ବଦଳରେ ଏବେ ଭକ୍ତଙ୍କ ଭିଡ଼ ଜମୁଛି ବ୍ରହ୍ମଗିରିରେ। କିମ୍ବଦନ୍ତୀ ଅନୁଯାୟୀ ଶ୍ରୀମନ୍ଦିର ପ୍ରତିଷ୍ଠା ପୂର୍ବରୁ ଚତୁର୍ଭୁଜ ବ୍ରହ୍ମନାରାୟଣ ମୂର୍ତ୍ତି ଏଠାରେ ପୂଜା ପାଇ ଆସୁଛନ୍ତି। ସ୍ୱୟଂ ବ୍ରହ୍ମା ହିଁ ଏଠାରେ ତପସ୍ୟା କରିବା ସହ ଏହି ଦିବ୍ୟ ମୂର୍ତ୍ତିଙ୍କୁ ପ୍ରତିଷ୍ଠା କରିଥିଲେ। ସତ୍ୟଯୁଗରେ ମହାପ୍ରଭୁଙ୍କ ଲୀଳା ପ୍ରକଟ ହୋଇଥିଲା। ତେବେ ଅନେକ କାଳ ଧରି ଏହି ଲୀଳା

ଗୁପ୍ତ ହୋଇ ରହିବା ପରେ ମହାନ ବୈଷ୍ଣବ ସନ୍ଥ ଚୈତନ୍ୟଙ୍କ ଶ୍ରୀକ୍ଷେତ୍ର ଆଗମନ ସମୟରେ ଅଲାରନାଥଙ୍କ ମହିମା ପୁନର୍ବାର ଲୋକମୁଖରେ ପ୍ରଚାରିତ ହୋଇଥିଲା। ଶ୍ରୀ ଚୈତନ୍ୟ ଅଣସର ସମୟରେ ପ୍ରଭୁଙ୍କ ଦର୍ଶନ ପାଇଁ ଦୁଃଖିତ ହେବାରୁ ପୁରୀରୁ ପଶ୍ଚିମ ଦିଗରେ କିଛି ବାଟ ଯାଇ ଚତୁର୍ଦ୍ଧାମୂର୍ତ୍ତି ବିଷ୍ଣୁଙ୍କ ଦର୍ଶନ ମିଳିବ ବୋଲି ଶୂନ୍ୟବାଣୀ ହେବାରୁ ସେ ବ୍ରହ୍ମାଗିରି ଯାଇଥିଲେ। ସେଠାରେ ପ୍ରଭୁଙ୍କ ଦର୍ଶନ କରିଥିଲେ। ଚୈତନ୍ୟଙ୍କ ଆଗମନ ପରେ ଅଣସର ସମୟରେ ଅଲାରନାଥଙ୍କ ଦର୍ଶନ ବେଶ ପ୍ରସିଦ୍ଧି ଅର୍ଜନ କରିଛି। ଅଲାରନାଥଙ୍କ ସବୁଠାରୁ ପ୍ରିୟ ଭୋଗ ହେଉଛି କ୍ଷୀରି ଭୋଗ। ତେଣୁ ଭକ୍ତମାନେ ଅଲାରନାଥଙ୍କ ଦର୍ଶନ ସହିତ କ୍ଷୀରି ଭୋଗ ଅର୍ପଣ କରୁଛନ୍ତି। ଅଣସର 15 ଦିନ ସମୟରେ ଏଠାରେ ଭକ୍ତଙ୍କ ଭିଡ଼କୁ ଦୃଷ୍ଟିରେ ରଖି ସ୍ୱତନ୍ତ୍ର ନୀତି ନିର୍ଘଣ୍ଟ ପ୍ରସ୍ତୁତ ହୋଇଛି। ଭୋର 4ଟାରେ ମନ୍ଦିର ଦ୍ୱାର ଖୋଲାଯାଇ 6ଟା ସୁଦ୍ଧା ଅବକାଶ ଶେଷ ହେବା ପରେ ସକାଳ 7ଟାରୁ ସର୍ବସାଧାରଣ ଦର୍ଶନ ଆରମ୍ଭ ହେଉଛି। ଅପରାହ୍ନ 2ଟାରେ ପ୍ରଭୁଙ୍କର ସ୍ୱତନ୍ତ୍ର କ୍ଷୀରିଧୂପ ଅନୁଷ୍ଠିତ ହେଉଛି। 2:30ରେ ପ୍ରଭୁଙ୍କର ପହୁଡ଼ ହେବା ପରେ ପୁଣି ସର୍ବସାଧାରଣ ଦର୍ଶନ କରିପାରୁଛନ୍ତି। 6ଟାରେ ଆଳତି ପରେ 7ଟାରୁ ରାତି 9ଟା ପର୍ଯ୍ୟନ୍ତ ଦର୍ଶନ ଓ ତାପରେ ସନ୍ଧ୍ୟାଧୂପ ବଡ଼ସିଂହାର ଆଦି ନୀତି କରାଯାଉଛି।

ପ୍ରଚାର କଲୁ କେତୋଟି ହିନ୍ଦୀ ଚଳଚ୍ଚିତ୍ରର ଗୀତ। ଆପଣମାନେ ଟ୍ୟୁନ୍ କରିଛନ୍ତି 103.4 FM ଆକାଶବାଣୀ ପୁରୀ।

ଶ୍ରୋତାବନ୍ଧୁ, କ୍ରୀଡ଼ା ଅଧିକରୁ ଅଧିକ ଲୋକଙ୍କୁ ଉତ୍ସାହିତ କରି ବିଶ୍ୱସ୍ତରରେ ପ୍ରଭାବ ସୃଷ୍ଟି କରିଛି। କ୍ରୀଡ଼ାକୁ ସମସ୍ତଙ୍କ ପାଖରେ ପହଞ୍ଚାଇବାରେ କ୍ରୀଡ଼ା ସାମ୍ବାଦିକଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥାଏ। ତେବେ କ୍ରୀଡ଼ାର ପ୍ରୋତ୍ସାହନ ପାଇଁ କ୍ରୀଡ଼ା ସାମ୍ବାଦିକଙ୍କ ସେବାକୁ ସମ୍ମାନ ଜଣାଇବା ଉଦ୍ଦେଶ୍ୟରେ ପ୍ରତିବର୍ଷ ଜୁଲାଇ ମାସ

2 ତାରିଖରେ ପାଳିତ ହେଉଛି ବିଶ୍ୱ କ୍ରୀଡ଼ା ସାମ୍ବାଦିକତା ଦିବସ। ବିଶ୍ୱର ସମସ୍ତ କ୍ରୀଡ଼ା ସାମ୍ବାଦିକଙ୍କୁ ଏହି ଦିବସ ଉତ୍ସର୍ଗ କରାଯାଇଛି। 1994 ମସିହାରେ ପ୍ରଥମେ ପାଳନ କରାଯାଇଥିଲା ବିଶ୍ୱ କ୍ରୀଡ଼ା ସାମ୍ବାଦିକତା ଦିବସ।

ଶ୍ରୋତାବନ୍ଧୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ପୁରୀ କେନ୍ଦ୍ରରୁ 103.4 FM। ବର୍ତ୍ତମାନ ଆପଣମାନେ ଶୁଣୁଛନ୍ତି ଶ୍ରୀକ୍ଷେତ୍ର ସୁରଭି କାର୍ଯ୍ୟକ୍ରମ। ଶ୍ରୋତାବନ୍ଧୁ ଆମେ ଆଲୋଚନା କରୁଥିଲେ କ୍ରୀଡ଼ା ସାମ୍ବାଦିକତା ଦିବସ ଉପରେ। ଏବେ ଆମେ କଥା ହେବା ଖେଳ ପ୍ରତି ଲୋକଙ୍କ ଆଗ୍ରହ ବଢ଼ାଇବାରେ ସାମ୍ବାଦିକମାନଙ୍କର ଭୂମିକା ଅଧିକ ରହିଛି। ବିଶ୍ୱ ଶାନ୍ତି ପାଇଁ କ୍ରୀଡ଼ାକୁ ଉପଯୋଗ କରିବା ହେଉଛି ଏହି ଦିବସ ପାଳନର ମୂଳ ଉଦ୍ଦେଶ୍ୟ। ବିଭିନ୍ନ କ୍ରୀଡ଼ାର ସଠିକ୍ ସୂଚନା ପ୍ରଦାନ ମାଧ୍ୟମରେ ଲୋକମାନଙ୍କ ମନୋରଞ୍ଜନ କରିବା ପାଇଁ ହିଁ କ୍ରୀଡ଼ା ସାମ୍ବାଦିକମାନଙ୍କର ପେଶା। ଆଜିର ଦିନରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥାଏ, ଯେପରିକି ସଭା, ଶୋଭାଯାତ୍ରା, କର୍ମଶାଳା, ପ୍ରଦର୍ଶନୀ ଓ କ୍ରୀଡ଼ା ଆୟୋଜନ ପ୍ରଭୃତି।

ହଁ ଶ୍ରୋତାବନ୍ଧୀ, ଆଜି ଏସବୁ କଥା କହିବାର କାରଣ ହେଉଛି, ପ୍ରତିବର୍ଷ ଜୁଲାଇ ମାସର ପ୍ରଥମ ସପ୍ତାହକୁ ଆମ ଭାରତରେ ବନ ମହୋତ୍ସବ ସପ୍ତାହ ଭାବରେ ପାଳନ କରାଯାଉଛି। ଏହି ବନ ମହୋତ୍ସବ ସପ୍ତାହ 1947 ଜୁଲାଇ ମାସର ପ୍ରଥମ ସପ୍ତାହରେ ଦିଲ୍ଲୀର କମିଶନର ଖୁର୍ସିଦ ଅହମ୍ମଦ ଖାନଙ୍କ ଦ୍ୱାରା ଚାରାରୋପଣ ସହିତ ଉଦ୍ଘାଟିତ ହୋଇଥିଲା।

ଏବେ ଆସନ୍ତୁ ଶୁଣି ନେବା କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟିକୁ। କଣ୍ଠରେ ସଜାଇଛନ୍ତି ଶିଳ୍ପୀ ମହମ୍ମଦ ଅଜିଜ ଏବଂ କବିତା କୃଷ୍ଣମୂର୍ତ୍ତି। ଚଳଚ୍ଚିତ୍ର ଗୀତ।

ଚାରା ରୋପଣ କରିବା ପାଇଁ ଅନୁରୋଧ କରାଯାଇଥିଲା। ଏହି ବୃକ୍ଷରୋପଣର ପରମ୍ପରାକୁ ତତ୍କାଳୀନ ୟୁନିୟନ ମିନିଷ୍ଟର କନ୍ହୈୟାଲାଲ ମାନେକଲାଲ ମୁନ୍ସି ବନ ମହୋତ୍ସବ ସପ୍ତାହ ନାମରେ ନାମିତ କରିଥିଲେ।

ଶ୍ରୋତା ବନ୍ଧୁ, ଆମେ ଆଲୋଚନା କରୁଥିଲେ ବନ ମହୋତ୍ସବ ସପ୍ତାହ ସମ୍ପର୍କରେ। 1950 ମସିହାରେ ଜଙ୍ଗଲ ସଂରକ୍ଷଣ ତଥା ବୃକ୍ଷରୋପଣ କରିବା ପାଇଁ ଲୋକମାନଙ୍କ ମନରେ ଉତ୍ସାହ ଜାଗ୍ରତ ହେବା ଉଦ୍ଦେଶ୍ୟରେ ଭାରତର ପ୍ରତ୍ୟେକ ନାଗରିକ ବନ ମହୋତ୍ସବ ସପ୍ତାହରେ

ଶ୍ରୋତବନ୍ଧୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ପୁରୀ କେନ୍ଦ୍ରରୁ 103.4 FM। ବର୍ତ୍ତମାନ ଆପଣମାନେ ଶୁଣୁଛନ୍ତି ଶ୍ରୀକ୍ଷେତ୍ର ସୁରଭି କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ। ଏବେ ଆସନ୍ତୁ ଶୁଣିନେବା କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟିକୁ ଗାଇଛନ୍ତି କଣ୍ଠଶିଳ୍ପୀ ଅଭିଜିତ, ଚଳଚ୍ଚିତ୍ର ଗ୍ୟାଙ୍ଗଷ୍ଟାର।

ଆକାଶବାଣୀ ପୁରୀ ଆରମ୍ଭ କରୁଛୁ ନାରୀମାନଙ୍କ ପାଇଁ କାର୍ଯ୍ୟକ୍ରମ ମୁକ୍ତା। କାର୍ଯ୍ୟକ୍ରମଟି ପ୍ରଯୋଜନା କରିଛନ୍ତି ଦିଲୀପ କୁମାର ନାୟକ, ଉପସ୍ଥାପନାରେ ଅଛନ୍ତି ରାଜଶ୍ରୀ ସାହୁ।

ଶ୍ରୋତାବନ୍ଧୁ ନମସ୍କାର, ଆକାଶବାଣୀ ପୁରୀ ଦ୍ୱାରା ପ୍ରସ୍ତୁତ ମୁକ୍ତ କାର୍ଯ୍ୟକ୍ରମକୁ ଆପଣମାନଙ୍କୁ ସ୍ୱାଗତ। ଉପସ୍ଥାପନାରେ ମୁଁ ରାଜଶ୍ରୀ ସାହୁ। ଶ୍ରୋତାବନ୍ଧୁ, ଦିନ ଥିଲା ମହିଳାମାନେ ଘର ଚାରିକୋଣ ଭିତରେ ସୀମିତ ରହୁଥିଲେ। ମହିଳାମାନଙ୍କ କର୍ତ୍ତବ୍ୟ କହିଲେ ବୁଝାଯାଉଥିଲା ରୋଷେଇ କରିବା, ଘରର ସମସ୍ତ ପରିବାର ସଦସ୍ୟଙ୍କର ଯତ୍ନ ନେବା, ସମସ୍ତଙ୍କ ମନ ଜାଣି ଘରକୁ ହସଖୁସିରେ ଭରି ରଖିବା। ହେଲେ ସମୟ ବଦଳିଛି, ଏହିସବୁ କାର୍ଯ୍ୟ ଆଉ ଲିଙ୍ଗଭିତ୍ତିକ ଭେଦଭାବର ସମ୍ମୁଖୀନ ହେଉନାହିଁ। ପୁରୁଷ ମହିଳା ସମସ୍ତେ ସବୁ କାର୍ଯ୍ୟ କରିପାରୁଛନ୍ତି। ମହିଳାଟିଏ ଅଫିସକୁ ଯାଇପାରୁଛି, ବର୍ତ୍ତମାନ ପୁରୁଷଟିଏ ମଧ୍ୟ ରୋଷେଇ କରି ଘରର ସମସ୍ତଙ୍କର ସେବା ଯତ୍ନ ନେଇପାରୁଛି। ତେବେ ସମୟ ସହିତ ଏହି ପରିବର୍ତ୍ତନ ଏତେଟା ସହଜ ନଥିଲା। ଏଥିପାଇଁ ପ୍ରଥମେ କିଛି ମହିଳାଙ୍କୁ ସୁଅଠାରୁ ଭିନ୍ନ ଦିଗରେ ଗତି କରିବାକୁ ପଡ଼ିଥିଲା। ଭାବିଲେ ଯେଉଁ ସମୟରେ ସମସ୍ତେ ଘରେ ରୋଷେଇ କରିବାକୁ ଶ୍ରେୟ ମନେ କରୁଥିବେ, ସେହି ସମୟରେ ଯେତେବେଳେ ପ୍ରଥମେ ଜଣେ ଝିଅଟିଏ ଘରୁ ବାହାରିଥିବ, ସେତେବେଳେ ନିଶ୍ଚିନ୍ତ ରୂପେ ତାକୁ ଟାହି ଟାପରାର ସମ୍ମୁଖୀନ ହେବାକୁ ପଡ଼ିଥିବ। ହେଲେ ସେହି ଟାହି ଟାପରା ହେଉ ବା ସେ ଭୋଗୁଥିବା ଅନ୍ୟାନ୍ୟ ସମସ୍ୟାକୁ ବେଖାତିର କରି ଆଗକୁ ବଢ଼ିଥିବାରୁ ତା ପଛେ ପଛେ ତା ପଦ ଅନୁସରଣ କରି ଅନେକ ମହିଳା ମଧ୍ୟ ନିଜ ପାଇଁକା ରୋଜଗାର ଖୋଜିବାକୁ ଘରୁ ପାଦ କାଢ଼ିଥିବେ। ଆଉ ସେଭଳି କିଛି ମହିଳାଙ୍କର ପଦାଙ୍କ ଅନୁସରଣ କରି ଆଜି ମହିଳାମାନେ ସଶକ୍ତ ହୋଇପାରିଛନ୍ତି। କେବଳ କର୍ମକ୍ଷେତ୍ର ନୁହଁ, ପ୍ରତ୍ୟେକ କ୍ଷେତ୍ରରେ ହେଉ ମହିଳାମାନଙ୍କର ଭୂମିକା ବେଶ ଗୁରୁତ୍ୱପୂର୍ଣ୍ଣ ରହିଛି। ଯେମିତି କ୍ରୀଡ଼ା, ଦିନ ଥିଲା କ୍ରୀଡ଼ା କହିଲେ ବୁଝାଯାଉଥିଲା ଏହା କେବଳ ପୁରୁଷମାନଙ୍କର କାମ। ଖେଳ ପଡ଼ିଆରେ ଦୌଡ଼ିବା, ଖେଳିବା, କସରତ କରିବା ଏସବୁ କେବଳ ପୁରୁଷମାନଙ୍କ ଦ୍ୱାରା ସମ୍ଭବ ବୋଲି ସମସ୍ତଙ୍କର ଧାରଣା ଥିଲା। ହେଲେ ଏହି ଭାବନାକୁ ଭୁଲ ପ୍ରମାଣିତ କରି ଅନେକ ମହିଳା ବର୍ତ୍ତମାନ କ୍ରୀଡ଼ା କ୍ଷେତ୍ରରେ ନିଜର ଦବଦବା ଜାହିର କରୁଛନ୍ତି। ଏହା ସହିତ ନିଜ ରାଜ୍ୟ ଏବଂ ଦେଶର ମଧ୍ୟ ନାଁ ଆଗକୁ ଆଣିପାରୁଛନ୍ତି। କେବଳ କ୍ରୀଡ଼ା ନୁହଁ, କ୍ରୀଡ଼ା ସାମ୍ବାଦିକତା କ୍ଷେତ୍ରରେ ମଧ୍ୟ ଏବେ ମହିଳାମାନେ ଆଗକୁ ବଢ଼ିଲେଣି। ଆଜି ଆମର ଦେଶର ଝିଅମାନେ କେବଳ ଘରର ଦାୟିତ୍ୱ ନୁହେଁ, ବରଂ ଖେଳ ପଡ଼ିଆରେ ମଧ୍ୟ ନିଜ ପ୍ରତିଭାର ଛାପ ଛାଡ଼ୁଛନ୍ତି। ଗାଁର ମାଟିରୁ ଆରମ୍ଭ କରି ଅନ୍ତର୍ଜାତୀୟ ଷ୍ଟାଡିୟମ୍ ପର୍ଯ୍ୟନ୍ତ ସେମାନେ ପ୍ରମାଣ କରିପାରିଛନ୍ତି।

0: ଶକ୍ତି। ସଫଳତାର କୌଣସି ଲିଙ୍ଗ ନାହିଁ, ସାହସ, ପରିଶ୍ରମ ଓ ଲକ୍ଷ୍ୟ ପ୍ରତି ନିଷ୍ଠା ଦ୍ୱାରା ସଫଳତା ଏବଂ ନିଜର ପରିଚୟ ସୃଷ୍ଟି କରାଯାଇପାରିବ। ପୁରୁଷ ପ୍ରାଧାନ୍ୟ କ୍ରୀଡ଼ା କ୍ଷେତ୍ରରେ ଯେଉଁଭଳି ମହିଳାମାନେ ଆଗକୁ ବଢ଼ୁଛନ୍ତି, ସେହିଭଳି ପୁରୁଷ ପ୍ରାଧାନ୍ୟ ପେଶା ଭାବେ ସାମ୍ବାଦିକତା ମଧ୍ୟ ପରିଚିତ ଥିଲା। ହେଲେ ଏବେ ସାମ୍ବାଦିକତା କ୍ଷେତ୍ରରେ ମଧ୍ୟ ଅନେକ ମହିଳା ନିଜକୁ ଯୋଡ଼ୁଛନ୍ତି। ସାମ୍ବାଦିକତା କରି ପୁରୁଷମାନଙ୍କ ସହିତ ତାଳ ମିଶାଇ ଆଗକୁ ଯିବା ସହିତ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରୁଛନ୍ତି। କ୍ରୀଡ଼ା ହେଉ ବା ସାମ୍ବାଦିକତା, ଏହି ଦୁଇ କ୍ଷେତ୍ରରେ ଭରି ରହିଛି ଅନେକ ଚ୍ୟାଲେଞ୍ଜ। ଏହି କ୍ଷେତ୍ରରେ ଜଣେ ମହିଳାଟିଏ ନିଜର ଦବଦବା ଜାହିର କରିବା ଯେତିକି ସହଜ ଦେଖାଯାଉଛି, ତାହା ସେତିକି ସହଜ ନୁହଁ। କାହିଁକି ନା ପୁରୁଷମାନଙ୍କର ପ୍ରଭୁତ୍ୱ ରହିଆସିଥିବା ଏହିସବୁ କ୍ଷେତ୍ର ବର୍ତ୍ତମାନ ବି କେଉଁଠି ନା କେଉଁଠି ପୁରୁଷମାନଙ୍କ ଦ୍ୱାରା କବଳିତ ହୋଇ ରହିଛି। ହେଲେ ସେହି ଭିଡ଼ରେ ନିଜ ପାଇଁ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିବା ଏତେ ସହଜ ନୁହଁ। ନିଜର ଦୃଢ଼ ମନୋବଳ ଦ୍ୱାରା ଏ ସମସ୍ତ ଅସମ୍ଭବ ସମ୍ଭବ କରି ଦେଖିଛନ୍ତି ମହିଳାମାନେ। ତେବେ ଆପଣମାନେ ଭାବୁଥିବେ, ଆଜି କାହିଁକି ମୁଁ ଏଇ କ୍ରୀଡ଼ା ଆଉ ସାମ୍ବାଦିକତା କଥା କହୁଛି? କାହିଁକି ନା ଆଜି ହେଉଛି ଏଭଳି ଏକ ସ୍ୱତନ୍ତ୍ର ଦିନ। ଆଜି ହେଉଛି ଜୁଲାଇ 2 ତାରିଖ। ପ୍ରତିବର୍ଷ ଜୁଲାଇ 2 ତାରିଖରେ ୱାର୍ଲ୍ଡ ସ୍ପୋର୍ଟସ୍ ଜର୍ଣ୍ଣାଲିଷ୍ଟ ଡେ ବା ବିଶ୍ୱ କ୍ରୀଡ଼ା ସାମ୍ବାଦିକତା ଦିବସ ରୂପେ ପାଳନ କରାଯାଇଥାଏ। ତେବେ ମୁଁ ଆଉ ଟିକେ ପୂର୍ବରୁ କହୁଥିଲି ନା, କ୍ରୀଡ଼ା ହେଉ ବା ସାମ୍ବାଦିକତା, ଉଭୟ ପୁରୁଷ ପ୍ରାଧାନ୍ୟ ପେଶା ଭାବେ ପରିଚିତ। ହେଲେ ଆଜି ଆମେ ଭେଟିବା ଜଣେ ଏଭଳି ମହିଳାଙ୍କୁ ଯିଏ ଏହି ପେଶାକୁ ଆପଣାଇଛନ୍ତି। କେବଳ ସେ ଏହି ପେଶାକୁ ଆପଣାଇ ନାହାନ୍ତି, ଏହି କ୍ଷେତ୍ରରେ ସେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି। ଓଡ଼ିଶାରେ ଅନେକ ମହିଳା ସାମ୍ବାଦିକା ଥିଲେ ମଧ୍ୟ ଖୁବ୍ କମ୍ ସାମ୍ବାଦିକା କ୍ରୀଡ଼ା କ୍ଷେତ୍ରରେ ନିଜର ଅସ୍ତିତ୍ୱ ଜାହିର କରିପାରିଛନ୍ତି। ଆଜି ଆମ ଗହଣରେ ଥିବା ଅତିଥି ସେମାନଙ୍କ ମଧ୍ୟରୁ ଜଣେ, ଯିଏକି କ୍ରୀଡ଼ା ସାମ୍ବାଦିକତା କ୍ଷେତ୍ରରେ ଦବଦବା ଜାହିର କରିବା ସହିତ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି। ତେବେ ଶ୍ରୋତା ଭଉଣୀ, ଆଉ ଡେରି କରିବାନି, ଚାଲନ୍ତୁ ସିଧାସଳଖ ତାଙ୍କ ସହିତ କଥା ହେବା ଏବଂ ତାଙ୍କଠାରୁ ପଚାରି ବୁଝିବା କ୍ରୀଡ଼ା ସାମ୍ବାଦିକତା ତାଙ୍କ ପାଇଁ କ'ଣ ଏବଂ ସେ କାହିଁକି ଏହି ପେଶା ଚୟନ କରିଥିଲେ ଏବଂ ଏହି କ୍ଷେତ୍ରରେ ତାଙ୍କୁ କେଉଁଭଳି ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ୁଛି ତଥା ସେ କିଭଳି ଭାବେ ଏହି ସମସ୍ୟାଠାରୁ ଦୂରେଇ ନିଜର ଜୀବନକୁ ସରଳ ସହଜ କରିପାରୁଛନ୍ତି। ମ୍ୟାଡାମ ନମସ୍କାର, ଆକାଶବାଣୀ ପୁରୀ ପରିସରକୁ ଆପଣଙ୍କୁ ସ୍ୱାଗତ। ଆପଣଙ୍କର ପରିଚୟ?
1: ମୁଁ ଶୁଭଲକ୍ଷ୍ମୀ ବଳ।
0: ମ୍ୟାଡାମ, ଆଜି ହେଉଛି ସ୍ପୋର୍ଟସ୍ ଜର୍ଣ୍ଣାଲିଷ୍ଟ ଡେ, କ୍ରୀଡ଼ା ସାମ୍ବାଦିକ ଦିବସ। ଆପଣ ଜଣେ କ୍ରୀଡ଼ା ସାମ୍ବାଦିକା ଆମେ କହିପାରିବା, ତ ଜଣେ ମହିଳା କ୍ରୀଡ଼ା ସାମ୍ବାଦିକ ଭାବେ ଆପଣ କେମିତି ଅନୁଭବ କରନ୍ତି ପ୍ରଥମେ କୁହନ୍ତୁ।
1: ନିଜକୁ ଖୁସି ଲାଗେ ଯେହେତୁ ଓଡ଼ିଶାରେ ମହିଳା କ୍ରୀଡ଼ା ସାମ୍ବାଦିକତା ସାମ୍ବାଦିକ କଥା ଯଦି ଆମେ କହିବା, ଖୁବ କମ ଜଣ ଅଛନ୍ତି, ହାତ ଗଣତି କିଛି ଜଣ ଅଛନ୍ତି। ଆଉ ତା ଭିତରେ ଯେତେବେଳେ ନିଜକୁ ମହିଳା କ୍ରୀଡ଼ା ସାମ୍ବାଦିକାର ଯୋଉ ପରିଚୟ ମୁଁ ମାନେ ଯେତେବେଳେ ପାଉଛି, ବହୁତ ଖୁସି ଲାଗେ। ଫିଲ୍ଡରେ ଯେତେବେଳେ କାମ କରିବାକୁ ଯାଉ, ସ୍ପୋର୍ଟସ କିଛି ବି ସ୍ପୋର୍ଟସ କଭରେଜ ପାର୍ଟରେ ହଉ, ଭଲ ଲାଗେ।
0: ଆଜ୍ଞା ମ୍ୟାଡାମ, କେତେ ବର୍ଷ ହେଲାଣି ଆପଣ ଏଇ ପେଶା ସହିତ ଜଡିତ ଅଛନ୍ତି?
1: ମୁଁ 16 ବର୍ଷ ହେଇଗଲାଣି।
0: ଆଚ୍ଛା, 16 ବର୍ଷ। ତେବେ ମାନେ ଆପଣଙ୍କର କଣ ଇଚ୍ଛା ଥିଲା ସାମ୍ବାଦିକତା, ନା ବାଇ ଚାନ୍ସ ଏଇ ଏଇ ପେଶା ଭିତରେ ପ୍ରବେଶ କରିଛନ୍ତି?
1: ଇଚ୍ଛା ଥିଲା ମତେ, ଆଙ୍କରିଂ ନ୍ୟୁଜ ଆଙ୍କରିଂ ବହୁତ ଭଲ ଲାଗେ। ମୁଁ
0: ଆଜ୍ଞା,
1: ପ୍ରଥମେ ଯେତେବେଳେ ସାମ୍ବାଦିକତା ପାଠପଢା ସରିଲା, ମୁଁ ଚେଷ୍ଟା କରିଥିଲି ନ୍ୟୁଜ ଆଙ୍କରିଂ ପାଇଁ। ଅନେକ ଜାଗାରେ ଇଣ୍ଟରଭ୍ୟୁ ମଧ୍ୟ ଦେଇଥିଲି, କିନ୍ତୁ ସେଥିରେ ସଫଳତା ମିଳିନଥିଲା। ତାପରେ ମୁଁ ରିପୋର୍ଟିଂ କୁ ବାଛିଥିଲି, ରିପୋର୍ଟିଂରେ କ୍ୟାରିୟର ଆରମ୍ଭ କରିଥିଲି ତାପରେ।
0: ଆଚ୍ଛା ଆଚ୍ଛା, ତ ଆପଣ ଏଥିପାଇଁ କିଛି ମାନେ ଯୋଉ କିଛି ପାଠ୍ୟକ୍ରମ ପାଠ ପଢିଛନ୍ତି, କେମିତି କଣ ରହିଥିଲା ଏଇଟା?
1: ହଁ, ମୁଁ ଗ୍ରାଜୁଏସନ ପରେ ମାଷ୍ଟର ଡିଗ୍ରୀ କରିଥିଲି ଜର୍ଣ୍ଣାଲିଜିମରେ।
0: ଆଜ୍ଞା,
1: ସେ ସମୟରେ ଜର୍ଣ୍ଣାଲିଜିମ ବା କୁ ନେଇକି ଗୋଟେ କ୍ରେଜ ଥିଲା। ଆମେ ସେତେବେଳେ କେବଳ ଓଟିଭି ଇଟିଭି 2 ନ୍ୟୁଜ ଚ୍ୟାନେଲ ଥିଲା। ତ ସେ ସମୟରେ ଯୋଉମାନେ ସାମ୍ବାଦିକ ମାନେ ଥିଲେ, ନ୍ୟୁଜ ଆଙ୍କର ମାନେ ଥିଲେ, ତାଙ୍କୁ ଦେଖିକି ଭଲ ଲାଗେ। ନ୍ୟୁଜ ରିଡିଂ ପାଇଁ ମତେ ବହୁତ ଭଲ ଲାଗେ, ସେଥିପାଇଁ ତାକୁ ଦେଖିକି ମୁଁ ଏଇ ପେଶାକୁ ଚୟନ କରିଥିଲି।
0: ଆଜ୍ଞା, ତେବେ ଗୋଟେ ସ୍ପୋର୍ଟସ ବିଟ୍ ବା କ୍ରୀଡା ବିଟ୍, ସାଧାରଣତଃ ମହିଳାମାନଙ୍କ କ୍ଷେତ୍ର, ଯେତେବେଳେ ମହିଳା ସାମ୍ବାଦିକଙ୍କ କଥା ଉଠେ, କ୍ରୀଡ଼ା, ସଂସ୍କୃତି, ମନୋରଞ୍ଜନ ଏହିସବୁ କ୍ଷେତ୍ରରେ ହିଁ ମହିଳାମାନଙ୍କୁ ସୀମିତ ରଖାଯାଏ। ପଲିଟିକ୍ସ ହେଉ ବା ସ୍ପୋର୍ଟସ ହେଉ, ଏହିସବୁ ବିଟ୍ ସାଧାରଣତଃ ପୁରୁଷ ପ୍ରାଧାନ୍ୟ ବୋଲିକା ସାଧାରଣରେ ରହିଛି ଗୋଟେ ଭାବନା, ତ ଆପଣ ଏହି ବିଟ୍ଟାକୁ ଚୁଜ୍ କରିଥିଲେ ନା ଆପଣଙ୍କୁ ଦିଆଯାଇଥିଲା, ନା କେମିତି ରହିଥିଲା କ୍ରୀଡ଼ା ସାମ୍ବାଦିକତା ବିଟ୍ଟାକୁ କେମିତି ଆପଣ ପାଇଥିଲେ?
1: ମୁଁ ନିଜେ ବିଟ୍ କୁ ଚଏସ୍ କରିଥିଲି, ଯେମିତି ଆପଣ କହିଲେ।

0: କି ମହିଳାଙ୍କ ପାଇଁ କ୍ରୀଡ଼ା ଗୋଟେ ଭିନ୍ନ ଆମେ କହିପାରିବା, ଯୋଉ ବର୍ତ୍ତମାନ ତ ନୁହେଁ କିନ୍ତୁ ଯୋଉ ସମୟରେ କ୍ୟାରିୟର ଆରମ୍ଭ କରିଥିଲି ସେ ସମୟରେ ତ ନିଶ୍ଚିନ୍ତ ଭାବେ ଆମେ କହିପାରିବା ଯେ ସାମ୍ବାଦିକତା କି କ୍ରୀଡା ସାମ୍ବାଦିକତା, କ୍ରୀଡା ହେଲା, କ୍ରାଇମ ହେଲା, ଏସବୁ ଜିନିଷ ମହିଳାଙ୍କ ପାଇଁ ଟିକେ କଷ୍ଟକର ବୋଲି ଗୋଟେ
1: ନିଶ୍ଚିନ୍ତ
0: ଚିନ୍ତା
1: ନିଶ୍ଚିନ୍ତ
0: କରାଯାଉଥିଲା।
1: ଆଜ୍ଞା,
0: ମୁଁ ପ୍ରଥମେ କହିବି, ମୁଁ ନିଜେ ଜଣେ ସ୍ପୋର୍ଟସ ପର୍ସନ, ତ
1: ଆଚ୍ଛା ଆଚ୍ଛା
0: ସେ
1: ଆଜ୍ଞା,
0: ସମୟରେ ଯେହେତୁ କ୍ରୀଡା ପ୍ରତି ମୋର ସେଥିପାଇଁ ମୂଳରୁ ଗୋଟେ ଦୁର୍ବଳତା ରହିଛି। ମୁଁ
1: ଆଜ୍ଞା
0: ଯେତେବେଳେ ମୋର କ୍ୟାରିୟର ଇଟିଭିରୁ ଆରମ୍ଭ କରିଥିଲି, ମୁଁ ଯେତେବେଳେ ଇଟିଭିରେ ଥିଲି ସେ ସମୟରେ ମୋର ଜଣେ ସିନିୟର ଥିଲେ, ସିଏ
1: ଆଜ୍ଞା,
0: ସ୍ପୋର୍ଟସ କରୁଥିଲେ କିନ୍ତୁ ପରବର୍ତ୍ତୀ ସମୟରେ ସେ ପଲିଟିକାଲ କଲେ, ତ ତାଙ୍କୁ ଦେଖିକି ମୁଁ ଅନୁପ୍ରାଣିତ ହେଇଥିଲି। ତ ମତେ ତାଙ୍କ ସହିତ ମୁଁ ଯେତେବେଳେ ଷ୍ଟାଡିୟମକୁ ଥରେ ଯାଇଥିଲି ହକି କଭରେଜରେ,
1: ଆଜ୍ଞା
0: ତ
1: ଆଜ୍ଞା,
0: ମତେ ଭଲ ଲାଗିଥିଲା। ଯଦି ସ୍ପୋର୍ଟସରେ ଯଦି ଦେଖିବ ମତେ ମୋର ମାନେ ମୋ ପସନ୍ଦ ଯଦି ମୁଁ କହିବି ମତେ ହକି ହିଁ ଭଲ ଲାଗେ,
1: ଆଜ୍ଞା
0: ତ ସେଇଠୁ ହିଁ ମୋର କ୍ରୀଡା ସାମ୍ବାଦିକତା ଯାତ୍ରା ଆରମ୍ଭ ହବ। ମୋର ଫାର୍ଷ୍ଟ କଭରେଜ ଥିଲା ଇଣ୍ଡିଆ ଜାପାନ
1: ଆଜ୍ଞା
0: ମ୍ୟାଚ
1: ଆଜ୍ଞା,
0: ଥିଲା କଳିଙ୍ଗ ଷ୍ଟାଡିୟମରେ।
1: ଆଚ୍ଛା
0: ସେଦିନ ମୋର ଫାର୍ଷ୍ଟ ମ୍ୟାଚରେ ମୁଁ କହିବି ମୁଁ ଜାଣିନଥିଲି ଯେ ହକିର କେମିତି ପଏଣ୍ଟସ ହଉଛି, କେମିତି ଗୋଲ ସ୍କୋର ହଉଛି କଣ, ମତେ ସବୁ କିଛି ନୂଆ ଲାଗିଥିଲା। ଟିକେ ନର୍ଭସ ବି ଲାଗୁଥିଲା, ମୁଁ ଯେହେତୁ ମତେ କଭରେଜ ପାଇଁ ଦାୟିତ୍ୱ ଦିଆ ହେଇଥିଲା କେମିତି
1: ଆଜ୍ଞା
0: କରିବି
1: ଆଜ୍ଞା,
0: କଣ, କିନ୍ତୁ ଧୀରେ ଧୀରେ ମାନେ ମୁଁ ତାକୁ ଶିଖିଲି। ଆଉ ହକି ମୁଁ ଯଦି ଫେଭରେଟ ଗେମ୍ କଥା କହିବି ମତେ ହକି ହିଁ ଭଲ ଲାଗେ।
1: ଆଚ୍ଛା
0: ଆଉ ଯଦି କହିବେ ଯେ ଯେମିତି ଆପଣ କହିଲେ ମନୋରଞ୍ଜନ କି ମାନେ କଲଚର ଏଣ୍ଟରଟେନମେଣ୍ଟ ଏସବୁ ମହିଳାଙ୍କ ପାଇଁ ବେଶୀ ପସନ୍ଦ କରନ୍ତି ମହିଳାମାନେ, କିନ୍ତୁ ମୁଁ କହିବି ସେମିତି କୌଣସି ବିଟ୍ କରିବା ପାଇଁ କିଛି
1: ଲିଙ୍ଗଗତ
0: ଲିମିଟେସନ
1: ଭେଦଭାବ କିଛି
0: ନଥାଏ।
1: ଆବଶ୍ୟକତା ନଥାଏ।
0: ହଁ
1: ଆଜ୍ଞା ଆଜ୍ଞା, ତ ଆପଣ ଜଣେ କହିଲେ ଯେ ଆପଣ ଜଣେ ନିଜେ ବି ସ୍ପୋର୍ଟସ ପର୍ସନ, ତ ଆପଣ ଆଗରୁ ଖେଳୁଥିଲେ, ମାନେ ଆପଣ କୋଉ କ୍ରୀଡ଼ା କ୍ଷେତ୍ରରେ ଜଡିତ ଥିଲେ ଆଗରୁ?
0: ମୁଁ ମୁଁ ଖୋଖୋ ଖେଳେ, ଖୋଖୋର ନ୍ୟାସନାଲ ପ୍ଲେୟାର,
1: ଆଚ୍ଛା
0: ଆଥଲେଟିକ୍ସ ମାନେ ଆଥଲେଟିକ୍ସ ର ବଟ୍ ଷ୍ଟେଟ୍ ପ୍ଲେୟାର।
1: ଆଚ୍ଛା, ଓକେ ମ୍ୟାଡମ, ଆପଣ ଏଇ ଯୋଉ ଖେଳ ଆପଣ କହୁଛନ୍ତି, 15 ବର୍ଷ ତଳୁ ଆପଣ ସାମ୍ବାଦିକତା କ୍ୟାରିୟର ଆରମ୍ଭ କଲେଣି, ତା ପୂର୍ବରୁ ଖେଳ, ଏଇ ଦୁଇଟି ଯାକ କହିବାକୁ ଗଲେ ମହିଳାମାନଙ୍କ, ଯେତେବେଳେ କ୍ରୀଡ଼ା କଥା ଆସେ ବି ପ୍ରଥମେ ମହିଳାମାନଙ୍କ ନାଁ ଆସେନି, କି କ୍ରୀଡ଼ା ସାମ୍ବାଦିକତା କଥା କହିଲେ ବି ମହିଳାମାନଙ୍କ ନାଁ ଆସେନି, ହେଲେ ଆପଣ ଦୁଇଟି ଯାକ ପୃଥକ ଜିନିଷରେ ଆପଣ ନିଜର ଦବଦବା ଜାହିର କରିପାରୁଛନ୍ତି। ତ ଏଇ ଯୋଉ କ୍ରୀଡ଼ା କଥାଟା ପ୍ରଥମେ କହିବି, କେଉଁଠୁ ଅନୁପ୍ରାଣିତ ହେଲେ, କାହିଁକି ନା ସେତେବେଳେ ପ୍ରଥମେ ତ ଆପଣଙ୍କର ପେଶା ହୁଏତ ଆପଣ ଚଏସ୍ କରିପାରିଥିବେ, କିନ୍ତୁ କ୍ରୀଡ଼ା କଥା ଯେତେ ଯାହା ହେଲେ ବି ପରିବାରରୁ କି ଗୋଟେ ପ୍ରେରଣା ନ ମିଳିଲେ ଜଣେ ଝିଅଟେ ଆଗକୁ ଯାଇକି ଖେଳିବା ଏତେ ସହଜ ନୁହଁ, ତ ଘରେ କିଏ କହିଥିଲେ ନା କେମିତି ଥିଲା ପ୍ରଥମ ଖେଳ ଯାତ୍ରାଟା?
0: ଖେଳ ଯାତ୍ରା ମୁଁ ଆପଣଙ୍କୁ କହିବି, ଯଦି ମୋ ପରିବାରରେ ଦେଖିବେ ସ୍ପୋର୍ଟସ କ୍ଷେତ୍ରରେ ଯଦି ମୁଁ ଏକମାତ୍ର ଯିଏ ସ୍ପୋର୍ଟସ ପର୍ସନ ମୋ ଏଣ୍ଟାୟାର
1: ଆଚ୍ଛା
0: ଫ୍ୟାମିଲି ରିଲେଟିଭରେ, ଆଉ ସାମ୍ବାଦିକ କଥା ଯଦି ବି କହିବେ ଏଣ୍ଟାୟାର ମୋ ଫ୍ୟାମିଲି ରିଲେଟିଭସରେ ମୁଁ ଏକମାତ୍ର ଯିଏକି ଏ ପ୍ରଫେସନ କୁ ଚୁଜ୍ କରିଛି।
1: ଆଜ୍ଞା ଆଜ୍ଞା,
0: କିନ୍ତୁ ଖେଳ କଥା ଯେମିତି ଆମେ କହିବା ଯେ ମୋ ବାପା ପୋଲିସ ଅଫିସର ରିଟାୟାର କରିସାରିଲେଣି, IAS
1: ଆଜ୍ଞା
0: ରିଟାୟାର କରୁଛନ୍ତି, ତ ତାଙ୍କର
1: ଆଚ୍ଛା
0: ସବୁବେଳେ ଯେ ଇଚ୍ଛା ଥାଏ ସ୍ପୋର୍ଟସ ଏସବୁକୁ ଇଚ୍ଛା ଥାଏ ତାଙ୍କର, ଆଉ ତାଙ୍କର ବି ଇଚ୍ଛା ଥିଲା ଯେ ଯେହେତୁ ମୁଁ ସ୍କୁଲ ଟାଇମରୁ ଖେଳୁଥିଲି ତା ସହିତ ମୋର NCC ବି ଥିଲା, ତ ତାକୁ ନେଇକି ସିଏ ମାନେ ତାଙ୍କର ଇଚ୍ଛା ଥିଲା ଯେ ମୁଁ ତାଙ୍କର ଯୋଉ ପ୍ରଫେସନ ସେଇଟାକୁ ଚୁଜ୍ କରେ ଯେମିତିକି ପୋଲିସ
1: ପୋଲିସ ହୁଏ,
0: ପ୍ରଫେସନ
1: ଆଜ୍ଞା
0: ଚୁଜ୍ କରେ, କିନ୍ତୁ ମୋର ଇଚ୍ଛା ଭିନ୍ନ ଥିଲା, ତ
1: ଆଚ୍ଛା,
0: ସେଥିପାଇଁ ମୁଁ ସାମ୍ବାଦିକତାକୁ ମାନେ ସେତେବେଳେ ବାଛିଥିଲି।
1: ନିଜର ଇଚ୍ଛାଟାକୁ ଅନୁସରଣ କରି ଆପଣ ଆଜି ଜଣେ କ୍ରୀଡ଼ା ସାମ୍ବାଦିକା ଭାବରେ ନିଜର ପରିଚୟ ସୃଷ୍ଟି କରିପାରିଛନ୍ତି, ତେବେ ଏଇ ପରିଚୟରେ ଆପଣ କେତେ ଖୁସି?
0: ଖୁସି ତ ବହୁତ ଅଛି,
1: ଆଜ୍ଞା
0: କାରଣ ପ୍ରଥମ କଥା ହେଲା ମୁଁ ନିଜକୁ ଜଣେ ସାମ୍ବାଦିକତା ଭାବେ ନିଜର ପରିଚୟ ସୃଷ୍ଟି କରିବି ସେମିତି କିଛି ଭାବି ନଥିଲି ମୁଁ, କିନ୍ତୁ ମୋର ଗୋଟେ ଇଚ୍ଛା ସବୁବେଳେ ଥାଏ, ପାଠପଢା ସମୟରେ ଇଚ୍ଛା ଥିଲା ମୁଁ କିଛି ନା କିଛି କାମ କରିବି, ମାନେ
1: ଆଜ୍ଞା
0: ଯେକୌଣସି ପ୍ରଫେସନ ହଉ ମୁଁ ପାଠପଢା ପରେ କିଛି ବି ଚାକିରି କରିବି,
1: ଆଜ୍ଞା,
0: ନା କି ମାନେ ଘରେ ବସିବି କି କଣ ସେମିତି ନୁହେଁ, ମୋର ଏଇଟା ମୂଳରୁ ଇଚ୍ଛା ଥିଲା। ମୁଁ ଜାଣିନଥିଲି ମାନେ ଛୋଟବେଳୁ, ଅର୍ଥ ମୁଁ ଆପଣଙ୍କୁ କହିବି ମୁଁ ଯେତେବେଳେ ପଞ୍ଚମ ଷଷ୍ଠରେ ପଢୁଥିଲି ସେ ସମୟର କଥା ମୁଁ କହୁଛି,
1: ଆଜ୍ଞା
0: ମୁଁ ଜାଣିନଥିଲି କ୍ୟାରିୟର କଣ କରିବି କି ସେ ସମୟରେ ସାମ୍ବାଦିକତା କଣ ବି ଏତେ ଆଇଡିଆ ନଥିଲା, କିନ୍ତୁ ମୋର ଲକ୍ଷ୍ୟ ଥିଲା ମୁଁ ଯେମିତି ହେଲେ ଗୋଟେ ନିଜର ଗୋଟେ ପରିଚୟ ସୃଷ୍ଟି କରିବି, କ୍ୟାରିୟର କରିବି, ଚାକିରି କରିବି, ଏଇଟା ମୋର ସବୁବେଳ ପାଇଁ ଇଚ୍ଛା ଥାଏ, ଆଉ
1: ଆଚ୍ଛା
0: ଯୋଉଟା କି ମତେ ଲାଗେ ମୁଁ ତାକୁ ପୂରଣ କରିଛି ସେଇଟାକୁ।
1: ଆଜ୍ଞା।
0: ତ

0: ସେଇଟା ସାମ୍ବାଦିକତା ବୋଲି ସ୍ପେସିଫିକ କିଛି ସେମିତି ଲକ୍ଷ୍ୟ ମାନେ ମୂଳରୁ ନଥିଲା,
1: ନିଜର ଗୋଟେ ପରିଚୟ ସୃଷ୍ଟି
0: ପରିଚୟ
1: କରେ, ନିଜର
0: ସୃଷ୍ଟି କରିକି
1: ସ୍ୱତନ୍ତ୍ର
0: ସେଇଟା।
1: ପରିଚୟ।
0: ହଁ
1: ଆଜ୍ଞା ଆଜ୍ଞା। ତେବେ ଯୋଉ ଆପଣ ଯୋଉଟା କହିଲେ ଆପଣଙ୍କର ଇଚ୍ଛା ଅନୁସରଣ କରିବା ହଉ ବା ନିଜର ଗୋଟେ ସ୍ୱତନ୍ତ୍ର, ବହୁତ ମହିଳାଙ୍କର ଇଚ୍ଛା ଥାଏ ନିଜର ଗୋଟେ ପରିଚୟ ସୃଷ୍ଟି କରିବା, ହେଲେ ଆଜି ବି ଅନେକ ମହିଳାଙ୍କୁ ଘର ଗୋଡ ଟାଣିକି ରଖାଯାଉଛି, ଘରୁ ସେମାନେ ବାହାରକୁ ଯିବାକୁ ଚାହୁଁଥିଲେ ବି ସେମାନଙ୍କୁ ବାହାରକୁ ଯିବାକୁ ଦିଆଯାଉ ନାହିଁ, ସେମାନେ ନିଜ ଇଚ୍ଛାଟାକୁ ନିଜ ଭିତରେ ହିଁ ମାରି ଦଉଛନ୍ତି, ତ କଣ କହିବେ ସେମାନଙ୍କ ପାଇଁ ଆପଣଙ୍କର ବାର୍ତ୍ତା କଣ ରହିବ?
0: ନିଶ୍ଚିତ ଭାବେ ଯୋଉଟା ଆପଣ କହିଲେ, ଆଜି ଯଦି ବି ଆମେ ଆଜି ମେନ୍ ଏମ୍ପାୱାରମେଣ୍ଟ କଥା କହୁଛେ, ମହିଳା ସଶକ୍ତିକରଣ କଥା, ଆମେ କେବଳ ଏଇଟା କଥାରେ କହୁଛେ, ହଁ ମହିଳା ସଶକ୍ତିକରଣ ହଉଛି, ମହିଳାମାନେ ବାହାରକୁ ଆସୁଛନ୍ତି, ତଥାପି ଏବେ ବି ଲୋକଙ୍କ ମନ ମାନେ ଯୋଉ ମାନସିକତା ଏବେ ରହିଛି ଯେ ସିଏ ମହିଳା, ମହିଳା ପୁରୁଷ ଯୋଉ ଭେଦଭାବ ଏବେ ବି ରହିଛି। ମୁଁ ଆପଣଙ୍କୁ ଗୋଟେ ଅନୁଭୂତି ମୋର କହିବାକୁ ଚାହୁଁଛି, ଆମେ ଯେତେବେଳେ ମୁଁ ମାନେ ନିଜେ କ୍ୟାରିୟର କରିସାରିବା ପରେ ମଧ୍ୟ ମୁଁ କହୁଛି ଯେ ମାନେ ମୋର ବାହାଘର ପୂର୍ବରୁ ମୁଁ ନିଜେ ବି ଏ ଜିନିଷଟା ଫେସ୍ କରିଛି, ଯେତେବେଳେ ପ୍ରପୋଜାଲ ଆସେ ଜଣେ ଦୁଇ ଜଣ ଏମିତି କହିଛନ୍ତି ଯେ ଆମେ ଝିଅ ଚାକିରି ଆମର ଦରକାର ନାହିଁ, ଆମର ଫ୍ୟାମିଲି ବ୍ୟାକଗ୍ରାଉଣ୍ଡ ବହୁତ ଭଲ, ଝିଅ ବହୁତ ଭଲରେ ରହିବ, କିନ୍ତୁ ଆମକୁ ଚାକିରି ଦରକାର ନାହିଁ। ଆମେ ଯଦି ଜଣେ ଏଜୁକେଟେଡ ଫ୍ୟାମିଲିରେ
1: ନିଶ୍ଚିନ୍ତ
0: ଏଇଭଳିଆ ଯଦି ମାନସିକତା ରହୁଛି, ଆମେ ଯୋଉମାନେ ମାନେ ପାଠ ପଢି ନାହାନ୍ତି ଗାଁ ଗହଳିର ଲୋକ, ସେମାନଙ୍କୁ କଣ କହିବା? ତ ଆମେ ସଶକ୍ତିକରଣ କଥା କହୁଛେ,
1: ଆଜି ନା କୋଉଠି
0: କିନ୍ତୁ
1: କୋଉଠି ନା କୋଉଠି ଏମିତି ଗୋଟେ
0: ନିଶ୍ଚିତ
1: ମାନସିକତା ଆଜି
0: ଭାବେ
1: ବି ଅଛି।
0: ରହିଛି, ଯୋଉ ମାନସିକତା ଏବେ ଯାଏ ବି ପରିବର୍ତ୍ତନ ଆସିନି ସେଥିରେ।
1: ଆଜ୍ଞା ଆଜ୍ଞା। ଆପଣ ଆଜି ବିବାହିତା କିନ୍ତୁ ରୋଜଗାର ବି କରୁଛନ୍ତି, ଏଥିପାଇଁ କା ଆପଣଙ୍କୁ ଶ୍ୱଶୁର ଘର ବା ସ୍ୱାମୀଙ୍କର ସପୋର୍ଟ ରହିଛି କି?
0: ନିଶ୍ଚିତ ଭାବେ ସପୋର୍ଟ ବହୁତ ରହିଛି, ସେମାନଙ୍କ ସପୋର୍ଟ ନଥିଲେ ମୁଁ ଆଗକୁ ବଢିବା ତ ବହୁତ କଷ୍ଟକର ହେଇଯିବ, ବହୁତ
1: ଆଜ୍ଞା
0: ସପୋର୍ଟ ରହିଛି। ଆଉ ମୁଁ ଏଇଟା ବି କହିବି ଯେ ଯୋଉ ବି ଝିଅମାନେ ଆସୁଛନ୍ତି ବାହାରକୁ କାମ କରୁଛନ୍ତି, ପରିବାରର ସପୋର୍ଟଟା ବହୁତ ମାୟନେ ରଖେ, କାରଣ ପରିବାରର ସହଯୋଗ ନଥିଲେ କେବେ ବି କେହି ଆଗକୁ ବଢି ପାରିବେନି, ତ
1: ଆଜ୍ଞା
0: ସେଇଟା ନିହାତି ଦରକାର।
1: ଆଜ୍ଞା। ସେ ଝିଅ ହେଉ କି ବୋହୂ, ସାଧାରଣତଃ ଝିଅମାନଙ୍କୁ ମିଳିଯାଏ ସପୋର୍ଟ, କାହିଁକି ନା ତା ବାପା ମାଆଙ୍କ ପାଖରୁ ଯୋଉ ସପୋର୍ଟଟା ମିଳେ, ହୁଏତ ଅନେକ ଝିଅଙ୍କୁ ମିଳିଯାଉଛି ଆଜିକାଲି କହିବା ପାରିବା ଆମେ, କିନ୍ତୁ ଅନେକ ବୋହୂଙ୍କୁ ସପୋର୍ଟ ମିଳୁନି, ହେଲେ ବହୁତ କମ୍ ଭାଗ୍ୟବାନ ବୋହୂ ଥାନ୍ତି ଯୋଉମାନଙ୍କୁ ବାହାଘର ପରେ ମଧ୍ୟ ଶାଶୁ ଶ୍ୱଶୁର ଘରୁ ଏବଂ ସ୍ୱାମୀମାନଙ୍କର ସପୋର୍ଟ ମିଳୁଛି, ତ ଆପଣ କହିପାରିବେ କି ଗୋଟେ ସଫଳ ମହିଳା ପଛରେ ଗୋଟେ ପୁରୁଷର ହାତ ରହିଛି, ଆପଣଙ୍କ ବାପା ହୁଅନ୍ତୁ, ଭାଇ ହୁଅନ୍ତୁ, ସ୍ୱାମୀ ହୁଅନ୍ତୁ, ଶ୍ୱଶୁର ହୁଅନ୍ତୁ, ଆପଣ ଆଜି ଯେଉଁଠି ଯେଉଁ ସ୍ଥାନରେ ପହଞ୍ଚିଛନ୍ତି ବା ନିଜର ପରିଚୟ ସୃଷ୍ଟି କରିପାରୁଛନ୍ତି, ଆପଣଙ୍କ ପଛରେ କୌଣସି ପୁରୁଷଙ୍କର ହାତ ରହିଛି କି?
0: ନିଶ୍ଚିତ ଭାବେ ମାନେ ସ୍ୱାମୀଙ୍କର ସହଯୋଗ ନଥିଲେ ତ ଆଗକୁ ବଢିବା କଷ୍ଟକର, କାରଣ ପରିବାରକୁ ଦେଖିକି ପ୍ରଫେସନ କୁ ଦେଖିବା ଦିଟା ଯାକ ମ୍ୟାନେଜ କରିବା କଷ୍ଟ ହେଇପଡେ, ତ ସେଥିପାଇଁ ସହଯୋଗ ନିହାତି ଭାବେ ରହିଛି। ଆଉ ଯେମିତି ଶାଶୁ ଶ୍ୱଶୁରଙ୍କ କଥା କହିଲେ, ତାଙ୍କର ବି ବହୁତ ସହଯୋଗ ରହିଛି, ଏମିତିକି ମୋ ଶ୍ୱଶୁର ବି ଅନେକ ଥର ମତେ କୁହନ୍ତି ଯେ ତମେ କମ୍ପିଟେଟିଭ, ଯଦିଓ ଗୋଟେ ପ୍ରଫେସନ ସାମ୍ବାଦିକତା କରୁଛ, ତଥାପି କିଛି ସରକାରୀ ଚାକିରି ପାଇଁ ଟ୍ରାଏ କର, ତାଙ୍କର ବହୁତ ଇଚ୍ଛା ସେଥିରେ, ଆଉ ଯୋଉଟାକୁ ନେଇକି ମୁଁ ଚେଷ୍ଟା ବି କରୁଛି, ହେଇନି ଏପର୍ଯ୍ୟନ୍ତ, କିଛି ସଫଳତା ମିଳିନି, କିନ୍ତୁ ପରିବାରର ସହଯୋଗ ସବୁବେଳ ପାଇଁ ରହିଥାଏ।
1: ଏଟା ମାନେ କହିପାରିବ ଶ୍ୱଶୁରଙ୍କ ଘରୁ ବି ସେ ଚାହୁଁଛନ୍ତି ଆପଣ ଆହୁରି ଆଗକୁ ବଢ଼ନ୍ତୁ, ଯେଉଁଠି ପହଞ୍ଚିଛନ୍ତି ଆହୁରି ଆଗକୁ ମାଡ଼ି ଚାଲନ୍ତୁ, ସେମାନଙ୍କର ଇଚ୍ଛା ଅଛି।
0: ନିଶ୍ଚିନ୍ତ ଭାବେ।

0: ଆସିବ ଏବେ ସ୍ପୋର୍ଟସ। ଆଜି ଯେହେତୁ ସ୍ପୋର୍ଟସ ଜର୍ଣ୍ଣାଲିଷ୍ଟ ଡେ, ଗୋଟେ ସ୍ୱତନ୍ତ୍ର ଦିବସ ଆପଣମାନଙ୍କ ପାଇଁ, ତ ଆପଣ କହିପାରିବେ କି ଏଇ ଯେ ସ୍ପୋର୍ଟସ ଜର୍ଣ୍ଣାଲିଜିମ କ୍ଷେତ୍ରରେ ଆପଣଙ୍କର କ'ଣ କିଛି ସୁନ୍ଦର ଅନୁଭୂତି ଅଛି, ଯୋଉ ଯେହେତୁ 15 ବର୍ଷର କ୍ୟାରିୟର ହେଲାଣି, ଯୋଉ ଅନୁଭୂତିରେ ଆପଣଙ୍କର ସାମ୍ବାଦିକତା କ୍ଷେତ୍ରରେ ସବୁଦିନ ପାଇଁ ମନେ ରହିବ, ବା ଗୋଟେ ସ୍ମରଣୀୟ ମୁହୂର୍ତ୍ତ କିଛି, ବା ସ୍ମରଣୀୟ ସ୍ମୃତି କିଛି?
1: ଅନୁଭୂତି ମୁଁ କହିବି, 2017ରେ ମୁଁ ଯାଇଥିଲି, ଦିଲ୍ଲୀ ଯାଇଥିଲି। ଅଷ୍ଟ୍ରେଲିଆନ ବ୍ରଡକାଷ୍ଟିଂ କର୍ପୋରେସନ ABC ତରଫରୁ ଗୋଟେ ୱାର୍କସପ ହେଇଥିଲା ଓମେନ୍ ସ୍ପୋର୍ଟସ ଜର୍ଣ୍ଣାଲିଷ୍ଟକୁ ନେଇକି, ଯୋଉଥିରେ କି ଦିଲ୍ଲୀରେ ହେଇଥିଲା। ସେଇଟା ଅଲ୍ ଇଣ୍ଡିଆରୁ ବିଭିନ୍ନ ଷ୍ଟେଟରୁ ଆସିଥିଲେ ସ୍ପୋର୍ଟସ ଜର୍ଣ୍ଣାଲିଷ୍ଟ, ମାନେ ମହିଳାମାନେ ହିଁ ଆସିଥିଲେ। ଆଉ ମୁଁ ସେଠି ଓଡ଼ିଶାକୁ ରିପ୍ରେଜେଣ୍ଟ କରୁଥିଲି, ଯେ ଓଡ଼ିଶାରୁ ମୁଁ ଏକା ହିଁ ଯାଇଥିଲି। ତ ସେ ସମୟର ଯୋଉ ସେଇ 5 ଦିନର ୱାର୍କସପ ଥିଲା, ସେଇଟା ମୋ ପାଇଁ ବହୁତ ମେମୋରେବଲ ଥିଲା। କାରଣ ସେ ସମୟରେ ଆମେ ଯେତେ ମାନେ ଥିଓରି ତ ହଉଥିଲା, ତା ସହିତ ପ୍ରାକ୍ଟିକାଲ, ମାନେ ଆମେ ଫିଲ୍ଡ ଭିଜିଟ କରିଥିଲୁ। ଗୋଟେ ଅର୍ଫାନ ହାଉସକୁ ଯାଇଥିଲୁ, ସେ ଜାଗାରେ ପିଲାମାନଙ୍କର ତାଙ୍କୁ ସେ ଯୋଉ ଅର୍ଫାନ ହାଉସଟା, ତାଙ୍କୁ କେମିତି ପିଲାମାନଙ୍କୁ ମେନଲି ସ୍ପୋର୍ଟସ ଆକ୍ଟିଭିଟିରେ ତାଙ୍କୁ କେମିତି ପ୍ରମୋଟ କରୁଛନ୍ତି, ଆଉ ସେଇ ଜାଗାରୁ ପିଲା ବି ନ୍ୟାସନାଲ ଖେଳିଛନ୍ତି, ଫୁଟବଲକୁ ମେନଲି ପ୍ରମୋଟ କରୁଥିଲେ ସେଠି। ତ ସେଇ ସବୁ ମୋ ପାଇଁ ବହୁତ ମେମୋରେବଲ ଥିଲା, ଆଉ ସେ
0: ଆଚ୍ଛା
1: 5 ଦିନର ୱାର୍କସପଟା ବହୁତ ହି ଭଲ ଥିଲା ସେ ସମୟର।
0: ଆଚ୍ଛା ଆଚ୍ଛା ଓକେ ମ୍ୟାଡମ, ଆଉ ଗୋଟେ କଥା, ଯେମିତିକି ଆପଣଙ୍କୁ କହିଲି ଯେ ମୁଁ ଆଉ କିଛି ସମୟ ପୂର୍ବରୁ, କ୍ରୀଡା ହଉ ବା ସାମ୍ବାଦିକତା ହଉ, ଏ ଦୁଇଟିକ ପେସା ପୁରୁଷ ପ୍ରାଧାନ୍ୟ, କିନ୍ତୁ ଆପଣ ଦୁଇଟାକ ଜାଗାରେ ନିଜର ଅସ୍ତିତ୍ୱ ଜାହିର କରିପାରୁଛନ୍ତି, ତେବେ ଏଥିପାଇଁ କେବେ ଆପଣଙ୍କୁ ସମାଲୋଚନାର ଶିକାର ହେବା ହଉ, ଆଗରେ ତ କହୁନଥିବେ ହେଲେ ପଛରେ କେବେ ସମାଲୋଚନାର ଶିକାର ହେବା ହଉ, ବା ଗୋଡ ଟାଣିବା ହଉ, ବା ଆପଣଙ୍କୁ କେବେ କିଛି ଏମିତି ଟାହି ଟାପରା ଶୁଣିବା ଏମିତି କିଛି ମିଳିଛି କି?
1: ମୁଁ କ୍ରୀଡା ସାମ୍ବାଦିକତା ସମୟରେ କେବେ ସମାଲୋଚନାର ଶିକାର ହେଇନି, କିନ୍ତୁ ଜଣେ କ୍ରୀଡାବିତ ହିସାବରେ ହେଇଛି, ସମାଲୋଚନାର ଶିକାର ହେଇଛି। ମାନେ ମୁଁ କହୁଛି, ଯେଉଁ ସମୟରେ ସ୍କୁଲ କଲେଜ ଟାଇମରେ ମୁଁ ଖେଳୁଥିଲି, ଆମେ ସେ ଟାଇମରେ ଟିକେ ରୁରାଲ ଏରିଆରେ ରହୁଥିଲୁ,
0: ଆଜ୍ଞା
1: ସେ ସମୟରେ ଏବେ ଏବେ ସ୍ପୋର୍ଟସ କୁ ବହୁତ ପ୍ରାଧାନ୍ୟ ଦିଆଯାଉଛି, ଅନେକ ସ୍କୋପ ରହିଛି, ମହିଳାମାନେ ବି ବହୁତ, ଝିଅମାନେ ଆଗକୁ ଆସିଲେଣି, ଖେଳୁଛନ୍ତି। କିନ୍ତୁ ମୁଁ ମୋ ସମୟ କଥା କହୁଛି, ସେ ସମୟରେ ଜଣେ ଝିଅ ସର୍ଟସ ପିନ୍ଧିକି ଖେଳିବା, ତା ସହିତ ପୁଅମାନଙ୍କ ସହିତ ଖେଳିବା, କାରଣ ଆମେ ଯେତେବେଳେ ସ୍ପୋର୍ଟସରେ ଅଛୁ ସେଠି ପୁଅ ଝିଅ କିଛି ଦେଖାଯାଏନି। ଆମେ
0: ଆଜ୍ଞା
1: ମୁଁ ଯେହେତୁ ଖୋଖୋ ଖେଳୁଥିଲି, ଟିମ୍ ଗେମ୍ ଥିଲା, ତ ଆମେ ପୁଅ ଝିଅ ସମସ୍ତେ ମିଶିକି ଖେଳୁଥିଲୁ। ତ ସେ
0: ଆଜ୍ଞା
1: ସମୟରେ ଯେହେତୁ ସେ ଏରିଆର ଲୋକାଲ ଲୋକ ଥାନ୍ତି, ସେମାନେ ସେଟାକୁ ପସନ୍ଦ କରୁନଥିଲେ, ଯେହେତୁ ଆମେ ସେଠିକାର ଲୋକାଲ ନଥିଲୁ, ରେଣ୍ଟରେ ରହୁଥିଲୁ, ବାପା ଯେହେତୁ ସେଠି ଚାକିରି କରିଥିଲେ, ସେଇ ପୋଲିସ ଷ୍ଟେସନ
0: ଆଜ୍ଞା
1: ଥିଲେ। କିନ୍ତୁ ମୁଁ ଶୁଣିଛି, ଯଦିଓ ଡାଇରେକ୍ଟ ମନା କରନ୍ତିନି ଘରେ ଆସି କେହି, କିନ୍ତୁ ଇନଡାଇରେକ୍ଟଲି ଆମେ ମାନେ ଶୁଣିଛୁ, ଘରେ ବି କୁହନ୍ତି ସାହି ଲୋକ, ଯେ ଝିଅ ଯାଇକି ଖେଳୁଛି, ସର୍ଟସ ପିନ୍ଧିକି
0: ଆଜ୍ଞା
1: କଲେଜରେ ପଢିଲାଣି, ଏଇ ଜିନିଷ ମୁଁ ଶୁଣିଛି। କିନ୍ତୁ ମୁଁ ଏଇଟା ନିଜକୁ ମାନେ ମାନେ ମୁଁ ନିଜେ ପ୍ରାଉଡ ଫିଲ୍ କରେ ଯେ ମୋ ବାପା ମା ସେତିକି ସପୋର୍ଟ କରନ୍ତି, ବହୁତ ଓପନ ଅପ୍, ସିଏ ସେଇ ଜିନିଷଟାକୁ ତାକୁ ମ୍ୟାନେଜ କରନ୍ତି। ଆଉ ଆମକୁ କେବେ ବି କୌଣସି, ଆମେ 3 ଭଉଣୀ ଭାଇ ନାହାନ୍ତି, ତ
0: ଆଚ୍ଛା
1: ଆମକୁ କେବେ କୌଣସି ରେଷ୍ଟ୍ରିକ୍ସନ ନଥାଏ ଯେ ତୁ ଏଇଟା କରିବୁନି କି ସେଇଟା କରିବୁନି, କେବେ ବି ନଥାଏ। ଆଉ
0: ଆଜ୍ଞା
1: ଆମେ ସେଇ ଅନୁସାରେ ତାଙ୍କର ଯୋଉ ଲିମିଟେସନ, ଆମେ ବି ଆମ ଲିମିଟେସନ କୁ କେବେ ବି କ୍ରସ କରୁନା, ତାଙ୍କର ଯୋଉ ବିଶ୍ୱାସଟା ରହିଥାଏ ସବୁବେଳେ, ଆମେ ସେଇ
0: ଆଜ୍ଞା
1: ଆଧାରରେ ଚାଲିଥାଉ। ତ ସେ
0: ଆଚ୍ଛା
1: ସାମ୍ବାଦିକତା ସମୟରେ କେବେ ସମାଲୋଚନାର ଶିକାର

0: ହେଇନି ଏପର୍ଯ୍ୟନ୍ତ, କିନ୍ତୁ
1: ଆଜ୍ଞା, ସମାଲୋଚନା
0: ଯେଉଁମାନେ ସେ
1: ନହେଲେ ବି
0: ପଦକୁ
1: କେବେ
0: ପାଉଛନ୍ତି,
1: ସମସ୍ୟା ଭୋଗିଛନ୍ତି କି ଯୋଉ ଜିନିଷଟା ଗୋଟେ ପୁଅ ପାଇଁକା ସହଜ ହୋଇଥାଏ, ଆପଣଙ୍କୁ କେବେ ସେମିତି କେବେ ଶିକାର ହବାକୁ ପଡିଛି କି ହୁଏତ ଲାଗିଥିବ କେତେବେଳେ ହୁଏତ ମୋ ପୁଅଟେ ହେଇଥିଲେ ଏଇ ଜିନିଷଟା ସହଜ ହେଇପାରିଥାନ୍ତା, ଏମିତି ଅନୁଭବ କେବେ ଆସିଛି କି ଆପଣଙ୍କ ମନରେ?
0: ବେଳେବେଳେ କିଛି କ୍ଷେତ୍ରରେ ସେମିତି ହୁଏ, କିନ୍ତୁ
1: ଆଜ୍ଞା,
0: ତଥାପି ଭାବେ
1: ଯାହା ଅଛି ତାକୁ ନେଇକି ଆଗକୁ ବଢିବାର ଅଛି।
0: ବିଶେଷ କିଛି ସମସ୍ୟା
1: ଆଜ୍ଞା
0: ନଥାଏ।
1: ଆଜ୍ଞା, ହୁଏତ ଏଠି ଆମେ ଗୋଟେ କଥା କହିପାରିବା, ହୁଏତ ଆପଣଙ୍କର ବାପା ହୁଏତ ସେତିକି ଆଗ ଧରିବା ଉନ୍ନତ ଚିନ୍ତାଧାରାର ଥିଲେ ବୋଲି ଅନ୍ୟମାନଙ୍କ କଥା ନ ଶୁଣି ଆପଣଙ୍କୁ ଆପଣଙ୍କ ଇଚ୍ଛାକୁ ଅନୁସରଣ କରିବାକୁ ଦେଲେ। ହେଲେ ଆଜି ବି ଅନେକ ଗାଁ ଗହଳିରେ ଏମିତି ମହିଳା ଥିବେ ବା ଝିଅ ଥିବେ ଯୋଉମାନଙ୍କର ଇଚ୍ଛା ଥିବ ଖେଳ ପ୍ରତି, କିନ୍ତୁ ଆହିଟା ପରେ ସେମାନଙ୍କ ଗୋଡ ଗୋଡ ଟାଣି ରଖିଥିବ, ତାଙ୍କ ପରିବାର ସେମାନଙ୍କୁ ମନା କରୁଥିବ, ଏଭଳି ନିଶ୍ଚିନ୍ତ ରୂପେ ଅନେକ ଉଦାହରଣ ଥିବ। ଆଜ୍ଞା ମ୍ୟାଡମ, ତେବେ ଆଜି ଯେହେତୁ ଗୋଟେ ସ୍ପୋର୍ଟସ ଜର୍ଣ୍ଣାଲିଷ୍ଟ ହେ, ତ ଆପଣଙ୍କର ବାର୍ତ୍ତା କଣ ରହିବ? ସେମିତି ଯଦି ଆମ କାର୍ଯ୍ୟକ୍ରମ ମାଧ୍ୟମରେ ଆପଣ କଣ ବାର୍ତ୍ତା ଦେବାକୁ ଚାହିଁବେ, ମହିଳା ସାମ୍ବାଦିକତା ହଉ ବା ମହିଳା ସ୍ପୋର୍ଟସ ପର୍ସନ ହଉ ବା ମହିଳା କ୍ରୀଡ଼ାବିତ ହଉ, ସେମାନେ କେମିତି ଆଗକୁ ବଢିବା ଆବଶ୍ୟକ ଏବଂ ତାଙ୍କୁ ଯୋଉ ସମସ୍ୟା ଭୋଗିବାକୁ ପଡୁଛି ତାକୁ ସେମାନେ କେମିତି ଫେସ୍ କରିବେ, ସେଇ ଚ୍ୟାଲେଞ୍ଜକୁ ଫେସ୍ କରି କେମିତି ଆଗକୁ ଆସିପାରିବେ? ଆପଣଙ୍କର ଦୀର୍ଘ ଦିନର ଅନୁଭୂତି ରହିଛି ଯେହେତୁ ଏଇ କ୍ଷେତ୍ରରେ, ତ ଆପଣଙ୍କ ବାର୍ତ୍ତା ସେମାନଙ୍କ ପାଇଁ ନିଶ୍ଚିନ୍ତ ରୂପେ ଗୋଟିଏ ପ୍ରେରଣା ସ୍ରୋତ ପାଲଟିବ।
0: ମୁଁ ଏତିକି କହିବାକୁ ଚାହିଁବି, ସମସ୍ୟା ସବୁବେଳେ ପାଇଁ ରହିବ ସାମ୍ନାରେ, ଅନେକ ସବୁବେଳେ ପାଇଁ ଅନେକ ପ୍ରତିବନ୍ଧକ ବି ଆସିବ, କିନ୍ତୁ ନିଜକୁ ଷ୍ଟ୍ରଙ୍ଗ ରଖିକି ଆଗକୁ ବଢିବାକୁ ପଡିବ। କାରଣ ଅନେକ ସମୟରେ ଏମିତି ବି ସମସ୍ୟା ଆସିବ ଯୋଉ ଜାଗାରେ ନିଜେ ଦୁର୍ବଳ ହେଇଯିବେ, ପଛକୁ ଫେରି ଯିବାକୁ ଚାହିଁବେ, କିନ୍ତୁ ସେ ଜାଗାରେ ନିଜକୁ କେମିତି ଷ୍ଟ୍ରଙ୍ଗ ରଖିବେ ସେଇଟାକୁ ପ୍ରାଧାନ୍ୟ ଦେବା ଦରକାର। ଲୋକ ତ ଅନେକ କଥା କହିବେ, ଆଗରେ ହଉ ପଛରେ ହଉ, କିନ୍ତୁ ସେ ଲୋକଙ୍କ କଥାକୁ ଶୁଣିକି ଆମେ କୋଉ
1: ଆଜ୍ଞା
0: ଜାଗାରେ ଅଟକି ଯିବା ସେମିତି ନ କରିକି ଆଗକୁ ବଢିବା, ନିଜର ଯାହା ଇଚ୍ଛା ଅଛି ତାକୁ ପୂରଣ କରିବା ଦରକାର।
1: ଆଜ୍ଞା, ମାନେ ଅନେକ କଥା ଯେମିତି ଆଗକୁ ବଢିଲା ମାନେ ପଛକୁ ଜଣେ ହଉ ଟାଣିଲେ ବି ଯଦି ଆମର ମନୋବଳ ଥିବ, ଦୃଢ ଇଚ୍ଛା ଶକ୍ତି ଥିବ, ତେବେ ଆମକୁ ଆଗକୁ ଯିବା ସହଜ ହୋଇଯିବ, ଆମ ପାଇଁକା ରାସ୍ତା ସଫା ହୋଇଯିବ ଆମ ପାଇଁ କହିପାରିବା। ତେବେ ମ୍ୟାଡମ ଆଉ ଥରେ ଆପଣଙ୍କୁ, ଆଜି ଯେହେତୁ କ୍ରୀଡା ସାମ୍ବାଦିକ ଦିବସ, ତ ଆପଣଙ୍କୁ ଆପଣଙ୍କର ଏହି ସ୍ୱତନ୍ତ୍ର ଦିବସର ଅନେକ ଅନେକ ଶୁଭେଚ୍ଛା। ଆପଣ ଯଦି ଏତେ ସୁନ୍ଦର ବାର୍ତ୍ତା ଦେଲେ ଏବଂ ଏତେ ପ୍ରେରଣାଦାୟୀ କଥା କହିଲେ, ନିଶ୍ଚିନ୍ତ ରୂପେ ଆମକୁ ଶୁଣୁଥିବା ଶ୍ରୋତା ବନ୍ଧୁ, ଖାସ କରି ଆମ ଶ୍ରୋତା ଭଉଣୀମାନେ ଆପଣଙ୍କ ବାର୍ତ୍ତାରୁ ଅନେକ ମାତ୍ରାରେ ଉପକୃତ ହୋଇଥିବେ। ଧନ୍ୟବାଦ ମ୍ୟାଡମ ଆପଣଙ୍କର ଏହି ସୁନ୍ଦର ବାର୍ତ୍ତା ପାଇଁ, ନମସ୍କାର। ତେବେ ଶ୍ରୋତା ବନ୍ଧୁ, ଆଜିର ଅତିଥିଙ୍କ ଠାରୁ ଆପଣମାନେ ଗ୍ରହଣ କରିଥିବା ବାର୍ତ୍ତା ନିଶ୍ଚିନ୍ତ ରୂପେ ଆପଣମାନଙ୍କୁ ଭଲ ଲାଗିଥିବ। ସତରେ ମହିଳାଟି ଆଗକୁ ବଢ଼ିବାକୁ ହେଲେ ତାର ପଛରୁ ଗୋଡ଼ ଟାଣିବା ପାଇଁ ଅନେକ ଥାନ୍ତି, ମହିଳାଟିକୁ ସମାଲୋଚନା କରିବା ଏବଂ ଉପହାସ କରିବା ପାଇଁକା ଅନେକ ଥାନ୍ତି। ହେଲେ ଏହି ଭିଡ଼ରେ ମଧ୍ୟ ଏଭଳି ମଧ୍ୟ ବ୍ୟକ୍ତିତ୍ୱ ଅଛନ୍ତି ଯିଏ ମହିଳାକୁ ଆଗକୁ ବଢ଼ିବାରେ ମଧ୍ୟ ସହାୟକ ହୋଇଥାନ୍ତି। ଏଭଳି କିଛି ବ୍ୟକ୍ତିତ୍ୱମାନଙ୍କ ପାଇଁକା ହିଁ ତ ଆଜିକା ସମାଜରେ ମହିଳାମାନେ ଆଗକୁ ବଢ଼ିପାରିଛନ୍ତି। ଏହା ସହିତ ମହିଳାମାନଙ୍କର ନିଜ ନିକଟରେ ରହିଥିବା ଆତ୍ମବିଶ୍ୱାସ ଏବଂ ଦୃଢ଼ ମନୋବଳ ସେମାନଙ୍କୁ କିଛି କରି ଦେଖାଇବା ତଥା ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବା ଦିଗରେ ବେଶ ସହାୟକ ହୋଇପାରିଛି। ତେବେ ଶ୍ରୋତାବନ୍ଧୁ, ଆଜି ତ ସମୟ ହୋଇଯାଇଛି ଆମର କାର୍ଯ୍ୟକ୍ରମକୁ ଏଇଠି ରଖିବା। ଆମ କାର୍ଯ୍ୟକ୍ରମ ଆପଣମାନଙ୍କୁ କେମିତି ଲାଗିଲା ମତାମତ ଦେବାକୁ ଭୁଲିବେ ନାହିଁ। ଆମକୁ ଚିଠି ଲେଖିବାର ଠିକଣା ଆକାଶବାଣୀ ପୁରୀ ମୁକ୍ତ କାର୍ଯ୍ୟକ୍ରମ 3752001। ଆମ ଫୋନ୍ ନମ୍ବର 9437037892। ତେବେ ରହୁଛୁ, ନମସ୍କାର।

ନାରୀମାନଙ୍କ ପାଇଁ କାର୍ଯ୍ୟକ୍ରମ ମୁକ୍ତା ଏଇଠି ଶେଷ ହେଲା। କାର୍ଯ୍ୟକ୍ରମଟିକୁ ପ୍ରଯୋଜନା କରିଥିଲେ ଦିଲୀପ କୁମାର ନାୟକ, ଉପସ୍ଥାପନାରେ ଥିଲେ ରାଜଶ୍ରୀ ସାହୁ।

ସମ୍ବାଦ ପଢୁଛନ୍ତି ମଳୟରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ନୂଆଦିଲ୍ଲୀରେ ଆୟୋଜିତ ଭାରତ ଜାପାନ ବାର୍ଷିକ ଶିଖର ସମ୍ମିଳନୀରେ ଯୋଗଦେଲେ ଉଭୟ ଦେଶର ପ୍ରଧାନମନ୍ତ୍ରୀ। ବିଭିନ୍ନ କ୍ଷେତ୍ର ପାଇଁ ସ୍ୱାକ୍ଷରିତ ହେଲା ବୁଝାମଣା ପତ୍ର। ଦେଶବ୍ୟାପୀ କାର୍ଯ୍ୟକାରୀ ହେଲା କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ଯୋଜନା 2026। ବେଙ୍ଗାଲୁରୁର ଏକ ପଥର ଖଣିରେ ଦୁର୍ଘଟଣା ଘଟି 7 ଜଣ ଶ୍ରମିକଙ୍କର ମୃତ୍ୟୁ। ୟୁକ୍ରେନ୍ର କିଭ୍ ଅଞ୍ଚଳରେ ରୁଷିଆର ଆକାଶମାର୍ଗ ଆକ୍ରମଣରେ ପ୍ରାଣ ହରାଇଲେ 13 ଜଣ। ଏବଂ ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାରେ ବୋସ୍ନିଆ ହର୍ଜଗୋଭିନାକୁ 2-0 ଗୋଲ୍ରେ ପରାସ୍ତ କଲା ଆମେରିକା। ନୂଆଦିଲ୍ଲୀରେ ଆୟୋଜିତ ଭାରତ ଜାପାନ ବାର୍ଷିକ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ତାଙ୍କ ଜାପାନ ପ୍ରତିପକ୍ଷ ସାନାଏ ତାକାଇଚି ଅଂଶଗ୍ରହଣ କରିଛନ୍ତି। ଦ୍ୱିପାକ୍ଷିକ ସହଯୋଗର ବିଭିନ୍ନ କ୍ଷେତ୍ରକୁ ସମୀକ୍ଷା କରିବା ସହ ପାରସ୍ପରିକ ସ୍ୱାର୍ଥ ସମ୍ବଳିତ ଏବଂ ବୈଷୟିକ ପ୍ରସଙ୍ଗରେ ଉଭୟ ପକ୍ଷଙ୍କ ମଧ୍ୟରେ ଆଲୋଚନା ହୋଇଛି। ଉଭୟ ନେତାଙ୍କ ମଧ୍ୟରେ ଏହି ଆଲୋଚନା ପରିପ୍ରେକ୍ଷୀରେ ଦୁଇ ଦେଶ ମଧ୍ୟରେ କେତେକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ପୂର୍ବରୁ ଆଜି ରାଷ୍ଟ୍ରପତି ଭବନ ପ୍ରାଙ୍ଗଣରେ ଜାପାନ ପ୍ରଧାନମନ୍ତ୍ରୀ ତାକାଇଚିଙ୍କୁ ଆନୁଷ୍ଠାନିକ ଭାବେ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଂଶଗ୍ରହଣ କରିଥିଲେ। ଭାରତକୁ 3 ଦିନିଆ ଗସ୍ତରେ ଆସି ଜାପାନ ପ୍ରଧାନମନ୍ତ୍ରୀ ତାକାଇଚି ଗତ ସନ୍ଧ୍ୟାରେ ନୂଆଦିଲ୍ଲୀରେ ପହଞ୍ଚିଥିଲେ। ଏହା ଭାରତକୁ ତାଙ୍କର ପ୍ରଥମ ସରକାରୀ ଗସ୍ତ। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି, ଭାରତ ଜାପାନ ମଧ୍ୟରେ ଜାରି ରହିଥିବା ସ୍ୱତନ୍ତ୍ର ରଣନୈତିକ ଏବଂ ବୈଷୟିକ ଭାଗିଦାରୀକୁ ଆଗକୁ ବଢ଼ାଇବା ଦିଗରେ ଜାପାନ ପ୍ରଧାନମନ୍ତ୍ରୀଙ୍କର ଏହି ଗସ୍ତ ଅନେକ ପ୍ରକାର ଗୁରୁତ୍ୱପୂର୍ଣ୍ଣ। ଆମ ସମ୍ବାଦଦାତାଙ୍କ ରିପୋର୍ଟ ଅନୁଯାୟୀ, ଅର୍ଥନୈତିକ ସୁରକ୍ଷା ଦୁଇ ଦେଶ ମଧ୍ୟରେ ସମ୍ପର୍କର ଏକ ପ୍ରମୁଖ ସ୍ତମ୍ଭ ଭାବେ ଉଭା ହୋଇଛି। 2024 ନଭେମ୍ବର ମାସରେ ଟୋକିଓରେ ଅନୁଷ୍ଠିତ ପ୍ରଥମ ଅର୍ଥନୈତିକ ସୁରକ୍ଷା ବୈଠକରେ ଉଭୟ ପକ୍ଷ 5 ପ୍ରମୁଖ କ୍ଷେତ୍ରରେ ରଣନୈତିକ ସହଯୋଗ ଲାଗି ସମ୍ମତି ପ୍ରଦାନ କରିଥିଲେ। ସେଗୁଡ଼ିକ ହେଲା ସେମିକଣ୍ଡକ୍ଟର, ଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥ, ଔଷଧ, ସ୍ୱଚ୍ଛ ଶକ୍ତି, ସୂଚନା ଓ ଯୋଗାଯୋଗ ଜ୍ଞାନକୌଶଳ। ନିକଟରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଫ୍ରାନ୍ସରେ ଅନୁଷ୍ଠିତ G7 ସମ୍ମିଳନୀ ଅବସରରେ ଜାପାନ ପ୍ରଧାନମନ୍ତ୍ରୀଙ୍କ ସହିତ ବିଭିନ୍ନ ପ୍ରସଙ୍ଗରେ ମତ ବିନିମୟ କରିଥିଲେ। ଏହାଛଡ଼ା ଗତବର୍ଷ ନଭେମ୍ବର ମାସରେ ଜୋହାନ୍ସବର୍ଗଠାରେ ଅନୁଷ୍ଠିତ G20 ସମ୍ମିଳନୀରେ ମଧ୍ୟ ଦୁଇ ନେତାଙ୍କ ମଧ୍ୟରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହୋଇଥିଲା। ଭାରତ ଏବଂ ଜାପାନ ସମ୍ପର୍କକୁ ଅଧିକ ସଶକ୍ତ କରିବା ଦିଗରେ ଉଚ୍ଚସ୍ତରୀୟ ରାଜନୈତିକ ପ୍ରତିବଦ୍ଧତା ଏହାଦ୍ୱାରା ପ୍ରତିଫଳିତ ହେଉଛି। କର୍ମଚାରୀ ଭବିଷ୍ୟନିଧି ପାଣ୍ଠି EPF ଯୋଜନା 2026 କାର୍ଯ୍ୟକାରୀ ହୋଇଛି। EPF ଯୋଜନା 1952 ପରିବର୍ତ୍ତେ ଏହି ନୂତନ ଯୋଜନା କାର୍ଯ୍ୟକାରୀ କରାଯାଇଛି। ଏ ସଂକ୍ରାନ୍ତ ଗେଜେଟ୍ ବିଜ୍ଞପ୍ତି ଗତ 29 ତାରିଖରେ ପ୍ରକାଶିତ ହୋଇଛି। ଡିଜିଟାଲ ଅନୁପାଳନକୁ ସଶକ୍ତ କରିବା ସହିତ ପ୍ରଶାସନିକ ଦକ୍ଷତାରେ ଉନ୍ନତି ଏବଂ ନୂତନ ଶ୍ରମ କୋଡ୍ ସହିତ ସମନ୍ୱୟ ମାଧ୍ୟମରେ ଭବିଷ୍ୟନିଧି ପାଣ୍ଠି ଢାଞ୍ଚାକୁ କାର୍ଯ୍ୟକ୍ଷମ କରିବାରେ ଏହି ନୂତନ ଯୋଜନା ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହେବ। ଯୋଜନା ଅନୁଯାୟୀ କର୍ମଚାରୀ ଏବଂ ନିଯୁକ୍ତିଦାତାଙ୍କଠାରୁ ମଜୁରୀର 12% EPF ପାଣ୍ଠିରେ ଜମା କରିବା ଅପରିବର୍ତ୍ତିତ ରହିଥିବା ବେଳେ କେନ୍ଦ୍ର ସରକାରଙ୍କ ଦ୍ୱାରା ଅଧିସୂଚିତ ପ୍ରତିଷ୍ଠାନଗୁଡ଼ିକରେ ପୂର୍ବଭଳି 10% ହାର ଜାରି ରହିବ। ତେବେ ଯୋଜନା ଅଧୀନରେ EPF ସଦସ୍ୟ ଚିକିତ୍ସା, ଶିକ୍ଷା, ବିବାହ, ଗୃହ ନିର୍ମାଣ ଏବଂ ଅନ୍ୟାନ୍ୟ କେତେକ ମୌଳିକ ଆବଶ୍ୟକତା ପାଇଁ ପାଣ୍ଠି ଉଠାଇ ପାରିବେ। ତେବେ ସର୍ବନିମ୍ନ ପାଣ୍ଠି ଏବଂ ଅନ୍ୟାନ୍ୟ ନିର୍ଦ୍ଧାରିତ ସର୍ତ୍ତାବଳୀ ଆଧାରରେ ଏହି ପାଣ୍ଠି ଉଠାଣ ପାଇଁ ଅନୁମତି ପ୍ରଦାନ କରାଯିବାକୁ ଯୋଜନାରେ ଉଲ୍ଲେଖ ରହିଛି। EPF ଯୋଜନାରେ ଅଧିକ ସ୍ୱଚ୍ଛତା ଆଣିବା ଏବଂ ପାଣ୍ଠି ପରିଚାଳନାକୁ ଅଧିକ ସୁବ୍ୟବସ୍ଥିତ କରିବା ଲକ୍ଷ୍ୟ ନେଇ ଏହି ଯୋଜନାକୁ କାର୍ଯ୍ୟକାରୀ କରାଯାଇଥିବା ଜଣାପଡ଼ିଛି। ଆନ୍ତର୍ଜାତିକ ଆତଙ୍କବାଦ ପ୍ରସଙ୍ଗ ଉପରେ ବ୍ୟାପକ ସମ୍ମିଳନୀ ଆୟୋଜନ ସଂକ୍ରାନ୍ତ ଭାରତର ପ୍ରସ୍ତାବକୁ ଜାତିସଂଘ ସାଧାରଣ ପରିଷଦରେ ସମର୍ଥନ ମିଳିଛି। ଜାତିସଂଘରେ ଭାରତର ସ୍ଥାୟୀ ପ୍ରତିନିଧି ପି ହରିଶ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି, ଆନ୍ତର୍ଜାତିକ ସ୍ତରରେ ଆଇନଗତ ଢାଞ୍ଚା ପ୍ରସ୍ତୁତ ନଥିବାରୁ ବିଶ୍ୱ ଆତଙ୍କବାଦ ବିରୋଧୀ ପ୍ରୟାସ ଦୁର୍ବଳ ହେଉଥିବା ପରିଷଦ ବୈଠକରେ ଅଂଶଗ୍ରହଣକାରୀ ସବୁ ରାଷ୍ଟ୍ର ସହମତ ହୋଇଛନ୍ତି। ଆତଙ୍କବାଦ ମୁକାବିଲାରେ କୌଣସି ଦ୍ୱୈତ ମାନଦଣ୍ଡ ରହିବା ଉଚିତ ନୁହେଁ ବୋଲି ଶ୍ରୀ ହରିଶ କହିଛନ୍ତି। ଆତଙ୍କବାଦୀ, ଆତଙ୍କବାଦ କାର୍ଯ୍ୟକଳାପ ଏବଂ ଏଥିପାଇଁ ସହାୟତା ପ୍ରଦାନ କରୁଥିବା ବ୍ୟକ୍ତି ଓ ଅନୁଷ୍ଠାନକୁ ଦାୟୀ କରାଯିବା ଉପରେ ଶ୍ରୀ ହରିଶ ଗୁରୁତ୍ୱ ପ୍ରଦାନ କରିଛନ୍ତି। ଆତଙ୍କବାଦ ନିରୋଧ କ୍ଷେତ୍ରରେ ଆନ୍ତର୍ଜାତିକ ସହଯୋଗ, ବିଚାର ଏବଂ ପ୍ରତ୍ୟର୍ପଣକୁ ଏହି ସମ୍ମିଳନୀ ମଜବୁତ କରିବ ବୋଲି ଆଶା କରାଯାଉଛି। ଭାରତର ପ୍ରସ୍ତାବ 140 ଭୋଟ୍ରେ ସମର୍ଥନ ସହ ଗୃହୀତ ହୋଇଥିବା ଶ୍ରୀ ହରିଶ ସୂଚନା ଦେଇଛନ୍ତି। ରାଜସ୍ଥାନର ଜୟପୁରଠାରେ ଚାଲିଥିବା ଜାତୀୟ

0: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
0: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ନୀନା ସାହୁ। ମୁଖ୍ୟ ସମ୍ବାଦ, ରାଜ୍ୟରେ ବୃହତ ଆଲୁମିନିୟମ ପ୍ରକଳ୍ପ ପ୍ରତିଷ୍ଠା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ 1,10,000 କୋଟି ଟଙ୍କାର ବୁଝାମଣାପତ୍ର ସ୍ୱାକ୍ଷରିତ। ଆଜିଠାରୁ ଆରମ୍ଭ ହୋଇଛି ମାଟ୍ରିକ୍ ସପ୍ଲିମେଣ୍ଟାରୀ ଓ ରାଜ୍ୟ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ୍ ପରୀକ୍ଷା। ଆଗାମୀ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରାକୁ ସୁଚାରୁରୂପେ ସମ୍ପନ୍ନ କରିବା ଲକ୍ଷ୍ୟ ନେଇ ସମନ୍ୱୟ ବୈଠକ ଅନୁଷ୍ଠିତ। କ୍ରୀଡ଼ା ସାମ୍ବାଦିକତାର ଗୁରୁତ୍ୱ ସମ୍ପର୍କରେ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଆଜି ପାଳନ କରାଯାଉଛି ବିଶ୍ୱ କ୍ରୀଡ଼ା ସାମ୍ବାଦିକ ଦିବସ। ଏବଂ ବଙ୍ଗୋପସାଗରରେ ସକ୍ରିୟ ଘୂର୍ଣ୍ଣିବଳୟ ଆସନ୍ତାକାଲି ସୁଦ୍ଧା ଲଘୁଚାପରେ ପରିଣତ ସମ୍ଭାବନା। ବର୍ତ୍ତମାନ ସମ୍ପୂର୍ଣ୍ଣ ସମ୍ବାଦ। ଭୁବନେଶ୍ୱର ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉପସ୍ଥିତିରେ 1,10,000 କୋଟି ଟଙ୍କାର ପୁଞ୍ଜିନିବେଶ ଲାଗି ଆଜି ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ରାଜ୍ୟ ସରକାରଙ୍କ ଶିଳ୍ପ ପ୍ରୋତ୍ସାହନ ସଂସ୍ଥା ଇପିକଲ୍ ଏବଂ ସଂଯୁକ୍ତ ଆରବ ଏମିରେଟ୍ସର ପ୍ରତିଷ୍ଠିତ ବ୍ୟବସାୟିକ ପ୍ରତିଷ୍ଠାନ ଇଣ୍ଟରନ୍ୟାସନାଲ ହୋଲ୍ଡିଂ କମ୍ପାନୀ ଆଇଏଚ୍ସି ମଧ୍ୟରେ ଏକ ମେଗା ସମନ୍ୱିତ ଆଲୁମିନିୟମ ପ୍ରକଳ୍ପ ପାଇଁ ଏହି ଗୁରୁତ୍ୱପୂର୍ଣ୍ଣ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ମୁଖ୍ୟମନ୍ତ୍ରୀ କହିଛନ୍ତି, ଗ୍ରୀନ୍ ମେଟାଲ୍ସ ଓ ପରିବେଶ ଉପଯୋଗୀ ଶିଳ୍ପାୟନର ଧାରାକୁ ସୁଦୃଢ଼ କରିବାରେ ଏହି ପ୍ରକଳ୍ପ ସହାୟକ ହେବ। ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ନିବେଶକଙ୍କ ନିକଟରେ ଓଡ଼ିଶା ଶିଳ୍ପ ଅନୁକୂଳ ପରିବେଶ ସୃଷ୍ଟି କରିବାରେ ସଫଳ ହୋଇଛି। 2036 ସୁଦ୍ଧା ଓଡ଼ିଶାକୁ ଏକ ସମୃଦ୍ଧ, ଆଧୁନିକ, ସମାବେଶୀ ଓ ଶିଳ୍ପ କ୍ଷେତ୍ରରେ ଅଗ୍ରଣୀ ରାଜ୍ୟ ଭାବେ ଗଢ଼ିବା ପାଇଁ ସରକାର ନିରନ୍ତର ଉଦ୍ୟମ ଜାରି ରଖିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
1: ଓଡ଼ିଶା ସରକାର ଔର UAE के सबसे बड़े बिजनेस ग्रुप IHC के बीच एक ऐतिहासिक MOU साइन हुआ है। ओडिशा में एक एल्युमिनियम प्रोजेक्ट प्रतिष्ठा करने के लिए वो MOU साइन किया गया है। यानी 1,00,000 करोड़ रुपए से अधिक का निवेश हमारा ओडिशा में वो निवेश होने जा रहा है।
0: यही प्रकल्प माध्यम रे राज्य रे बॉक्साइट खनिज कार्य, एल्युमिना रिफाइनिंग, ସ୍ମେଲ୍ଟିଂ, ଅନୁସନ୍ଧାନ ଓ ଗବେଷଣା, ଡିଜିଟାଲ ଭିତ୍ତିଭୂମିର ବିକାଶ ଏବଂ ରାଜ୍ୟରେ ଏକ ଉତ୍କର୍ଷ କେନ୍ଦ୍ର ସ୍ଥାପନ କରିବା ପାଇଁ ଏଥିରେ ପ୍ରୟାସ କରାଯିବ। ଶିଳ୍ପ ପ୍ରତିଷ୍ଠା ଦ୍ୱାରା ପ୍ରାୟ 53,500 ନିଯୁକ୍ତି ସୃଷ୍ଟି ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। କାର୍ଯ୍ୟକ୍ରମରେ ଶିଳ୍ପମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ, ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ଏବଂ ଆଦାନୀ ଏଣ୍ଟରପ୍ରାଇଜେସ୍ ଲିମିଟେଡ୍ର ପରିଚାଳନା ନିର୍ଦ୍ଦେଶକ କରନ୍ ଆଦାନୀ ଉପସ୍ଥିତ ଥିଲେ।

0: ବିଶେଷ ଗୁରୁତ୍ୱ ଦିଆଯିବ ବୋଲି ଶ୍ରୀ ସିଂ କହିଛନ୍ତି। ବୈଠକରେ 36 ନିଯୋଗର ସଦସ୍ୟମାନେ ଉପସ୍ଥିତ ଥିଲେ। ପୁରୀ ଶ୍ରୀମନ୍ଦିରରେ ଆସନ୍ତା 18 ତାରିଖରେ ବୈଷୟିକ ଯାଞ୍ଚ କରାଯିବ। ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନର ବୈଷୟିକ କମିଟି ଓ ଭାରତୀୟ ପ୍ରତ୍ନତାତ୍ତ୍ୱିକ ବିଭାଗର ସଦସ୍ୟମାନେ ମିଳିତ ଭାବେ ଏହି କାର୍ଯ୍ୟ କରିବେ। ଏନେଇ ପୂର୍ତ୍ତ ବିଭାଗ ପକ୍ଷରୁ ଭାରତୀୟ ପ୍ରତ୍ନତାତ୍ତ୍ୱିକ ସଂସ୍ଥା ଏଏସ୍ଆଇକୁ ଚିଠି ମାଧ୍ୟମରେ ଅବଗତ କରାଯାଇଛି। ପ୍ରତିବର୍ଷ ରଥଯାତ୍ରା ପରେ ଗର୍ଭଗୃହ ଖାଲି ରହିଥିବାରୁ ଏହାର ଆବଶ୍ୟକୀୟ ମରାମତି ପାଇଁ ଏହି ଯାଞ୍ଚ କରାଯାଇଥାଏ। ପରେ ପର୍ଯ୍ୟବେକ୍ଷଣକୁ ନେଇ ଏକ ବୈଠକ ଅନୁଷ୍ଠିତ ହେବା ସହିତ କମିଟିର ସୁପାରିଶ କ୍ରମେ ନୀଳାଦ୍ରି ବିଜେ ପୂର୍ବରୁ ଆବଶ୍ୟକୀୟ ମରାମତି କାର୍ଯ୍ୟ ସମ୍ପୂର୍ଣ୍ଣ କରାଯିବ। ଅନ୍ୟପକ୍ଷରେ ରଥଖଳାରେ 3 ରଥର ନିର୍ମାଣ କାର୍ଯ୍ୟ ଜାରି ରହିଛି। ବେଡ଼ା ନିର୍ମାଣ କାର୍ଯ୍ୟ ଶେଷ ହେଉଥିବା ବେଳେ ଏହାକୁ ରଥରେ ଖଞ୍ଜାଯିବ। ରଥର କଳସ ବେଦୀ ସିଂହାସନ କାର୍ଯ୍ୟ ହଂସପଟା କନ୍ୟାପଟା ଠେକେରା ବାଡ଼ ବୁଲାଯିବା ଓ ମଣ୍ଡଳୀ କାର୍ଯ୍ୟ ବାକି ରହିଛି। 3 ରଥରେ ଚିତ୍ରକର ସେବକମାନେ ରଙ୍ଗ ଦେବା କାର୍ଯ୍ୟ ଜାରି ରଖିଛନ୍ତି। ଦରଜି ସେବକ କପଡ଼ା କାର୍ଯ୍ୟର ଅନୁକୂଳ କରିଛନ୍ତି ବୋଲି ଆମ ସମ୍ବାଦଦାତା ଜଣାଇଛନ୍ତି। ଭୁବନେଶ୍ୱର ମିଶନ ଶକ୍ତି ଭବନ ପ୍ରେକ୍ଷାଳୟରେ ଶକ୍ତି ବନ୍ଦନାର ମହାଗାଥା ବଳରାମ ଦାସଙ୍କ ଲକ୍ଷ୍ମୀପୁରାଣ ଶୀର୍ଷକ ଜାତୀୟ ଆଲୋଚନାଚକ୍ର ପର୍ଯ୍ୟଟନ ବିଭାଗ ପକ୍ଷରୁ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଯୋଗଦେଇ ଲକ୍ଷ୍ମୀପୁରାଣର ସାହିତ୍ୟିକ ସାଂସ୍କୃତିକ ଓ ସାମାଜିକ ମହତ୍ତ୍ୱ ସମ୍ପର୍କରେ ଆଲୋଚନା କରିଛନ୍ତି। ନାରୀ ସଶକ୍ତିକରଣ ଏବଂ ସାମାଜିକ ସମାନତାର ବାର୍ତ୍ତା ସମ୍ପର୍କରେ ବିଶିଷ୍ଟ ଗବେଷକ ଓ ବକ୍ତାମାନେ ମତବ୍ୟକ୍ତ କରିଛନ୍ତି। କାର୍ଯ୍ୟକ୍ରମରେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ପ୍ରମୁଖ ଉପସ୍ଥିତ ଥିଲେ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କ୍ରୀଡ଼ା ସାମ୍ବାଦିକତାର ଗୁରୁତ୍ୱ ଓ ସେମାନଙ୍କ କାର୍ଯ୍ୟ ପ୍ରତି ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଆଜି ବିଶ୍ୱ କ୍ରୀଡ଼ା ସାମ୍ବାଦିକ ଦିବସ ପାଳନ କରାଯାଉଛି। ଚଳିତ ବର୍ଷ ଏହି ଦିବସର ବାର୍ତ୍ତା ରହିଛି ନିରପେକ୍ଷ ପ୍ରତିଯୋଗିତା, ସଚ୍ଚୋଟତା ଏବଂ ପ୍ରଭାବୀ ଖବର ସଂଗ୍ରହ। ଇଣ୍ଟରନ୍ୟାସନାଲ ସ୍ପୋର୍ଟସ୍ ପ୍ରେସ୍ ଆସୋସିଏସନ୍ APPS ପକ୍ଷରୁ 1994 ଏହି ଦିବସ ପାଳିତ ହୋଇଆସୁଛି। କ୍ରୀଡ଼ା ସାମ୍ବାଦିକତାର ଇତିହାସ 1800 ଆରମ୍ଭ ହୋଇଥିଲା। 1920 ବେଳକୁ ଏହା ପୂର୍ଣ୍ଣାଙ୍ଗ ଭାବେ ବିକଶିତ ସେବା ଆରମ୍ଭ କରିଥିଲା। କ୍ରୀଡ଼ା ସାମ୍ବାଦିକତା ବର୍ତ୍ତମାନ ସମୟରେ ସାମ୍ବାଦିକତା ବୃତ୍ତିର ଏକ ପ୍ରମୁଖ ଲୋକପ୍ରିୟ ଅଂଶ ପାଲଟିଛି। ମଣିଷ ଜୀବନରେ କ୍ରୀଡ଼ାର ପ୍ରାସଙ୍ଗିକତା ଓ ପ୍ରୟୋଜନକୁ ଲୋକଲୋଚନକୁ ଆଣିବାରେ କ୍ରୀଡ଼ା ସାମ୍ବାଦିକଙ୍କ ଭୂମିକା ଅତୁଳନୀୟ। ଏ ସମ୍ପର୍କରେ ବରିଷ୍ଠ କ୍ରୀଡ଼ା ସାମ୍ବାଦିକ ସୁକେଶ ବେହେରା ପ୍ରତିକ୍ରିୟାରେ କହିଛନ୍ତି,
1: କ୍ରୀଡ଼ା ସାମ୍ବାଦିକ ଦିବସର ଶୁଭେଚ୍ଛା ଓ ଅଭିନନ୍ଦନ ସମସ୍ତ ଶ୍ରୋତାଙ୍କୁ। ଆଜି ବିଶ୍ୱ କ୍ରୀଡ଼ା ସାମ୍ବାଦିକ ଦିବସ ଆମେ ପାଳନ କରୁଛୁ, ସାରା ବିଶ୍ୱବ୍ୟାପୀ ପାଳନ ହେଉଛି। କ୍ରୀଡ଼ା ସାମ୍ବାଦିକଙ୍କର କଠିନ ପରିଶ୍ରମ, ନିଷ୍ଠା ଓ ବୃତ୍ତିଗତ ସତ୍ୟନିଷ୍ଠାକୁ ସମ୍ମାନ ଦେବା ଉଦ୍ଦେଶ୍ୟରେ ଏହି କାର୍ଯ୍ୟକ୍ରମ ବା ଏହି ଦିବସ ଆମେ ପ୍ରତିବର୍ଷ ପାଳନ କରିଆସୁଛୁ। କ୍ରୀଡ଼ା ମାଧ୍ୟମରେ ବିଶ୍ୱ ଶାନ୍ତି, ଏକତା ଓ ସଂସ୍କୃତିକୁ ପ୍ରଚାର କରିବା ଆମର ମୂଳ ଉଦ୍ଦେଶ୍ୟ।
0: ରାଜ୍ୟରେ ଚଳିତ ଆର୍ଥିକ ବର୍ଷର ପ୍ରଥମ ପର୍ଯ୍ୟାୟ ପୋଷଣ ଅଭିଯାନ ଓଜନ ଉତ୍ସବ ଆରମ୍ଭ ହୋଇଛି। ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ରରେ ବିଭିନ୍ନ ସହଯୋଗୀ ବିଭାଗର ସହଭାଗିତାରେ ଏହା ଆୟୋଜନ କରାଯାଉଛି। ଜନ୍ମରୁ 6 ପର୍ଯ୍ୟନ୍ତ ସମସ୍ତ ଶିଶୁଙ୍କ ପିତାମାତା ତଥା ଯତ୍ନ ନେଉଥିବା ବ୍ୟକ୍ତିବିଶେଷଙ୍କୁ ନିକଟସ୍ଥ ଅଙ୍ଗନବାଡ଼ି କେନ୍ଦ୍ରରେ ନିଜ ଶିଶୁର ଓଜନ ଓ ଉଚ୍ଚତା ମାପ କରାଇବାକୁ ବିଭାଗ ପକ୍ଷରୁ ଅନୁରୋଧ କରାଯାଇଛି। ଉତ୍ସବରେ ଶିଶୁଙ୍କ ପୋଷଣ ସ୍ଥିତି ଚିହ୍ନଟ ପରେ ଆବଶ୍ୟକୀୟ ଚିକିତ୍ସା କିମ୍ବା ଗୋଷ୍ଠୀ ସ୍ତରରେ ଯତ୍ନ ନିଆଯିବ। ଏହା ଆସନ୍ତା 25 ପର୍ଯ୍ୟନ୍ତ ଚାଲିବ। ଗଞ୍ଜାମ ଜିଲ୍ଲାରେ ଭିଭିଜି ରାମଜୀ ଯୋଜନାର ଶୁଭାରମ୍ଭ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବିଧାୟକ କୃଷ୍ଣଚନ୍ଦ୍ର ନାୟକ, ସିଦ୍ଧାନ୍ତ ମହାପାତ୍ର ପ୍ରମୁଖ ଯୋଗଦେଇ ଯୋଜନାରେ 125 ଦିନର ନିଶ୍ଚିତ ଶ୍ରମ ନିଯୁକ୍ତି ଉପରେ ଆଲୋଚନା କରିଥିଲେ। ଯୋଜନା ଅଧୀନରେ ଜିଲ୍ଲାରେ ମୋଟ 81 ପ୍ରକଳ୍ପ ରଖାଯାଇଛି। ଏହି ଅବସରରେ ଉପସ୍ଥିତ ହିତାଧିକାରୀମାନଙ୍କୁ ଗ୍ରାମୀଣ ରୋଜଗାର ଗ୍ୟାରେଣ୍ଟି କାର୍ଡ ପ୍ରଦାନ କରାଯାଇଛି। ନବରଙ୍ଗପୁର ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଭିଭିଜି ରାମଜୀ ଶୁଭାରମ୍ଭ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଡକ୍ଟର ମହେଶ୍ୱର ସ୍ୱାଇଁ ଉପସ୍ଥିତ ରହି ଯୋଜନା ଅନ୍ତର୍ଗତ ସମସ୍ତ ସୁବିଧା ଏବଂ 125 ଦିନର ନିଶ୍ଚିତ କର୍ମନିଯୁକ୍ତି ଉପରେ ଆଲୋଚନା କରିଥିଲେ। ଭଦ୍ରକ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଭିଭିଜି ରାମଜୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବୌଦ୍ଧ ଜିଲ୍ଲା ଶିଳ୍ପକେନ୍ଦ୍ର ପକ୍ଷରୁ ଉଦ୍ୟମୀ ଓଡ଼ିଶା ଅଭିଯାନ ଉଦ୍ଯାପିତ ହୋଇଯାଇଛି। ସମାରୋହରେ ଅତିରିକ୍ତ ଜିଲ୍ଲାପାଳ ଅନିରୁଦ୍ଧ ପ୍ରଧାନ ଯୋଗଦେଇ କହିଛନ୍ତି, ଉଦ୍ୟମୀ ପଞ୍ଜୀକରଣ ଅଭିଯାନ ମାଧ୍ୟମରେ ଏମ୍ଏସ୍ଏମ୍ଇ ୟୁନିଟ୍ଗୁଡ଼ିକର ପଞ୍ଜୀକରଣ କରାଯାଇଥିଲା। ତୃଣମୂଳ ସ୍ତରରେ ଉଦ୍ୟୋଗ ସୃଷ୍ଟିକୁ ପ୍ରୋତ୍ସାହନ ଓ ନିବେଶ ବୃଦ୍ଧି ଏହାର ମୁଖ୍ୟ ଉଦ୍ଦେଶ୍ୟ। ଢେଙ୍କାନାଳ ଜିଲ୍ଲା ସଦ୍ଭାବନା ଗୃହରେ ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧିମାନଙ୍କ ସହିତ

ସ୍ୱତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟକ୍ରମର ଅଗ୍ରଗତି ସମ୍ପର୍କରେ ଅବଗତ କରିଛନ୍ତି। ଜିଲ୍ଲାରେ ମୋଟ 962,826 ଜଣ ଭୋଟର ତାଲିକାଭୁକ୍ତ ଥିଲେ। ଏହି ସଂଶୋଧନ ପ୍ରକ୍ରିୟା ଦ୍ୱାରା 962,826 ସଂଖ୍ୟକ ପରିଗଣନା ଫର୍ମ ଭୋଟରମାନଙ୍କୁ ପ୍ରଦାନ କରାଯାଇଥିଲା। ପାଣିପାଗ ଉତ୍ତର ପଶ୍ଚିମ ବଙ୍ଗୋପସାଗର ଓ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ସକ୍ରିୟ ଘୂର୍ଣ୍ଣିବଳୟ ଆସନ୍ତାକାଲି ସୁଦ୍ଧା ଲଘୁଚାପରେ ପରିଣତ ହେବାର ସମ୍ଭାବନା ରହିଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଲଘୁଚାପର ପ୍ରଭାବରେ ଆସନ୍ତା ସପ୍ତାହ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିବ। ଆସନ୍ତା 24 ଘଣ୍ଟା ମଧ୍ୟରେ ବିଜୁଳି ଘଡ଼ଘଡ଼ି ସହ ଅତି ପ୍ରବଳ ବର୍ଷା ହେବା ନେଇ ମୟୂରଭଞ୍ଜ ଓ କୋରାପୁଟ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ସେହିଭଳି 16 ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଆସନ୍ତା 5 ପର୍ଯ୍ୟନ୍ତ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ମଧ୍ୟକୁ ଯିବାକୁ ବାରଣ କରାଯାଇଛି। ବର୍ଷାକୁ ଦୃଷ୍ଟିରେ ରଖି ବିଭିନ୍ନ ସ୍ଥାନରେ ଜିଲ୍ଲା ପ୍ରଶାସନର ନିଷ୍ପତ୍ତି କ୍ରମେ ଛୁଟି ଘୋଷଣା କରାଯାଇଛି। କନ୍ଧମାଳ ଜିଲ୍ଲାରେ ଆଜି ଓ ଆସନ୍ତାକାଲି ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲକୁ ଛୁଟି ଘୋଷଣା କରାଯାଇଛି। ମୁଖ୍ୟ ସମ୍ବାଦ ପୁଣି ଥରେ। ରାଜ୍ୟରେ ବୃହତ ଆଲୁମିନିୟମ ପ୍ରକଳ୍ପ ପ୍ରତିଷ୍ଠା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ 1,10,000 କୋଟି ଟଙ୍କାର ବୁଝାମଣାପତ୍ର ସ୍ୱାକ୍ଷରିତ। ଆଜିଠାରୁ ଆରମ୍ଭ ହୋଇଛି ମାଟ୍ରିକ୍ ସପ୍ଲିମେଣ୍ଟାରୀ ଓ ରାଜ୍ୟ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ୍ ପରୀକ୍ଷା। ଆଗାମୀ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରାକୁ ସୁଚାରୁ ରୂପେ ସମ୍ପନ୍ନ କରିବା ଲକ୍ଷ୍ୟ ନେଇ ସମନ୍ୱୟ ବୈଠକ ଅନୁଷ୍ଠିତ। କ୍ରୀଡ଼ା ସାମ୍ବାଦିକତାର ଗୁରୁତ୍ୱ ସମ୍ପର୍କରେ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଆଜି ପାଳନ କରାଯାଉଛି ବିଶ୍ୱ କ୍ରୀଡ଼ା ସାମ୍ବାଦିକ ଦିବସ ଏବଂ ବଙ୍ଗୋପସାଗରରେ ସକ୍ରିୟ ଘୂର୍ଣ୍ଣିବଳୟ ଆସନ୍ତାକାଲି ସୁଦ୍ଧା ଲଘୁଚାପରେ ପରିଣତ ସମ୍ଭାବନା। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45। ନମସ୍କାର।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ଆକାଶବାଣୀ ସମସ୍ତଙ୍କ ପାଇଁ ସବୁ ସ୍ଥାନରେ ସବୁବେଳେ
1: ଆକାଶବାଣୀ କଟକ ଶୁଣନ୍ତୁ କେତୋଟି ଓଡ଼ିଆ କଥାଚିତ୍ରର ଗୀତ।

ଆକାଶବାଣୀ ପୁରୀ ଶୁଣିଲେ ରିଲେ କରି ପ୍ରଚାର କଲୁ ଆକାଶବାଣୀ ବିବିଧ ଭାରତୀ ମୁମ୍ବାଇ କେନ୍ଦ୍ରର କାର୍ଯ୍ୟକ୍ରମ ଶୁଣନ୍ତୁ ପ୍ରାୟୋଜିତ କାର୍ଯ୍ୟକ୍ରମ ଏନ୍ସିଆର୍ଟି 1319 ତମ ଅଧ୍ୟାୟ

7 ବାଜି 30 ମିନିଟରେ ଶୁଣିବାକୁ ପାଇବେ କୃଷି ଭିତ୍ତିକ କାର୍ଯ୍ୟକ୍ରମ କିଷାନ ବାଣୀ। ରାତି 8ଟାରେ ପ୍ରଚାର କରିବୁ ହିନ୍ଦୀ କଥାଚିତ୍ରର ଗୀତ। ସ୍ପଟଲାଇଟ୍ ଶୁଣିବାକୁ ପାଇବେ ରାତି 9ଟା ବାଜି 15 ମିନିଟରେ ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ। 9ଟା ବାଜି 30 ମିନିଟରେ ରିଲେ କରି ପ୍ରଚାର କରିବୁ ଆକାଶବାଣୀ ବିବିଧ ଭାରତୀ ମୁମ୍ବାଇ କେନ୍ଦ୍ରର କାର୍ଯ୍ୟକ୍ରମ। ରାତି 10ଟାରେ ଶୁଣିବାକୁ ପାଇବେ ହିନ୍ଦୀ କଥାଚିତ୍ରର ଗୀତ। 10ଟା ବାଜି 30 ମିନିଟରେ ରିଲେ କରି ପ୍ରଚାର କରିବୁ ସେମିଫାଇନାଲ ମ୍ୟାଚ୍ ମହିଳା ବିଶ୍ୱକପ୍ ଆଇଆଇସି ଓ T20 ବିଶ୍ୱକପ୍ର ଧାରା ବିବରଣୀ। ଏଇଠି ଶେଷ ହେଲା ଚଳିତ ଅଧିବେଶନର କାର୍ଯ୍ୟକ୍ରମ ସମ୍ପର୍କୀୟ ସୂଚନା।

ଏଥର ଶୁଣନ୍ତୁ ଆସନ୍ତାକାଲି ପ୍ରଥମ ଅଧିବେଶନର କାର୍ଯ୍ୟକ୍ରମ ସମ୍ପର୍କୀୟ ସୂଚନା। ସକାଳ ଛଅଟା ବାଜି 40 ମିନିଟରେ ପ୍ରଚାର କରିବୁ। ଭକ୍ତି ଗୀତ 6:35ରେ ରିଲେ କରିବୁ।

ପ୍ରଚାର କରିବୁ ଅନୁଚିନ୍ତା। ଆକାଶବାଣୀ କଟକ କେନ୍ଦ୍ରରୁ 6:40 ପ୍ରଚାର କରିବୁ ଶ୍ରୀ ରାମଚରିତ ମାନସ। ସକାଳ 7:25 ପ୍ରଚାର କରିବୁ ପୁରୀ ପରିକ୍ରମା। 7:40 ରିଲେ କରି ପ୍ରଚାର କରିବୁ କାର୍ଯ୍ୟକ୍ରମ ଅଞ୍ଜଳି। ସକାଳ 8:30 ପ୍ରଚାର କରିବୁ ଶ୍ରୀକ୍ଷେତ୍ର ମାଧୁରୀ, ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ହିନ୍ଦୀ କଥାଚିତ୍ରର ଗୀତର କାର୍ଯ୍ୟକ୍ରମ ଶୁଣିବାକୁ ପାଇବେ ସକାଳ 8:45। ସକାଳ 9:00 ରିଲେ କରି ପ୍ରଚାର କରିବୁ ଆକାଶବାଣୀ ବିବିଧ ଭାରତୀ ମୁମ୍ବାଇ କେନ୍ଦ୍ରର କାର୍ଯ୍ୟକ୍ରମ। ସକାଳ 9:30 ପ୍ରଚାର କରିବୁ ହ୍ୟାଲୋ ଆକାଶବାଣୀ ପୁରୀ ଫୋନ୍ ଇନ୍ ପ୍ରୋଗ୍ରାମ। ସକାଳ 10:00 ଶୁଣିବାକୁ ପାଇବେ ଶ୍ରୀକ୍ଷେତ୍ର ସୁରଭି, ଏଥିରେ ରହିଛି ଓଡ଼ିଆ କଥାଚିତ୍ର ଗୀତ। ସକାଳ 10:15 ପ୍ରଚାର କରିବୁ ଶ୍ରୀକ୍ଷେତ୍ର ସୁରଭି, ଏଥିରେ ଶୁଣିବାକୁ ପାଇବେ ହିନ୍ଦୀ କଥାଚିତ୍ରର ଗୀତ। ଦିନ ଏଗାରଟାରେ ରିଲେ କରି ପ୍ରଚାର କରିବୁ ଆକାଶବାଣୀ ବିବିଧ ଭାରତୀ ମୁମ୍ବାଇ କେନ୍ଦ୍ରର କାର୍ଯ୍ୟକ୍ରମ। ଏଇଠି ଶେଷ ହେଲା କାର୍ଯ୍ୟକ୍ରମ ସମ୍ପର୍କୀୟ ସୂଚନା।

ଶୁଣିଲେ ଭକ୍ତି ଗୀତ ଆକାଶବାଣୀ ପୁରୀ ଶୁଣନ୍ତୁ ଦେଶାତ୍ମବୋଧକ ସଙ୍ଗୀତ କଣ୍ଠଶିଳ୍ପୀ ନମିତା ଅଗ୍ରୱାଲ ଗୀତ ରଚନା ଅଲେଖ ବିଶ୍ୱାଳ।

ସୋସିଓ ଇକୋନୋମିକ ଗ୍ରୋଥରେ ନିହାତି ଭାବରେ ଯୁବକ ଖେଳାଳି ମାନଙ୍କର ଉତ୍ସାହ, ଯୁବ ଖେଳାଳି ମାନଙ୍କର ଅଂଶଗ୍ରହଣ ନିହାତି ଭାବରେ ଗୋଟେ ଭଲ ସମାଜ ଗଢି ତୋଳିବାରେ ସାହାଯ୍ୟ କରୁଛି। ତେଣୁ ନିହାତି ଭାବରେ କେନ୍ଦ୍ର ସରକାର ଏବେ ବିଭିନ୍ନ ସ୍କିମ ମାନ ଉପାନ୍ତ ଅଞ୍ଚଳରେ ପ୍ରୟୋଗ କରୁଛନ୍ତି, ଯାହାକି ସେଥିମଧ୍ୟରୁ ପ୍ରଥମ ହେଲା ଖେଲୋ ଇଣ୍ଡିଆ। ଖେଲୋ ଇଣ୍ଡିଆ ସ୍କିମରେ ବର୍ତ୍ତମାନ କେନ୍ଦ୍ର କ୍ରୀଡ଼ା ଏବଂ ଯୁବ ସେବା ବିଭାଗ ଏହାକୁ ବିଭିନ୍ନ ଅଞ୍ଚଳରେ ଅର୍ଥାତ୍ ସାରା ଭାରତରେ ଥିବା ଉପାନ୍ତ ଅଞ୍ଚଳରେ ଏହାକୁ ପ୍ରୟୋଗ କରିଛନ୍ତି ଏବଂ ଭାରତର ମଧ୍ୟ ବିଭିନ୍ନ ରାଜ୍ୟରେ ଏହାକୁ ପ୍ରୟୋଗ କରାଯାଇଛି। ସବୁଠାରୁ ବଡ କଥା ହେଲା ଯେ ଖେଲୋ ଇଣ୍ଡିଆରେ ଯେଉଁମାନେ ଭାଗ ନିଅନ୍ତି, ଯେଉଁମାନେ କି ନୂଆ ନୂଆ ଖେଳ ଆରମ୍ଭ କରିଥାନ୍ତି ସେମାନେ ଖେଲୋ ଇଣ୍ଡିଆରେ ଭାଗ ନିଅନ୍ତି, ସେମାନଙ୍କୁ କିଭଳି ଭାବରେ ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ କେନ୍ଦ୍ର ହଉ ବା ରାଜ୍ୟ ହଉ ସେମାନଙ୍କୁ କିଭଳି ଭାବରେ ଲୋକଲୋଚନକୁ ଆଣିବ ସେଥିପାଇଁ ଗୋଟେ ପ୍ରୟାସ ମଧ୍ୟ କେନ୍ଦ୍ର ସରକାର ଗୋଟେ ଅଭିଯାନ ଆରମ୍ଭ କରିଛନ୍ତି, ଯାହାକି ତିନୋଟି ସ୍ତରରେ କରାଯାଉଛି। ବିଶେଷ କରି ସ୍କୁଲ ଖେଲୋ ଇଣ୍ଡିଆ ଏବଂ କଲେଜ ସ୍ତରରେ ଖେଲୋ ଇଣ୍ଡିଆ ଏବଂ ୟୁନିଭର୍ସିଟି ସ୍ତରରେ ଖେଲୋ ଇଣ୍ଡିଆକୁ ଏବେ ପ୍ରାଧାନ୍ୟ ଦେଇଛନ୍ତି କେନ୍ଦ୍ର ସରକାର, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ବିଶେଷ କରି ଯେଉଁମାନେ ଉପାନ୍ତ ଅଞ୍ଚଳରେ ରହୁଛନ୍ତି ସେମାନେ ବିଶେଷ ସୁବିଧା ସୁଯୋଗ ପାଇପାରୁ ନଥିବାରୁ ତାଙ୍କ ପାଇଁ ଉପାନ୍ତ ଅଞ୍ଚଳରେ ଖେଲୋ ଇଣ୍ଡିଆର ସୁବିଧା କରିଛନ୍ତି। ଖେଲୋ ଇଣ୍ଡିଆରେ ଅନେକ ଖେଳାଳି ଅଂଶଗ୍ରହଣ କରି ସେମାନଙ୍କର ପ୍ରତିଭା ପ୍ରଦର୍ଶନ କରିବା ସହ ଜାତୀୟ ଏବଂ ଆନ୍ତର୍ଜାତୀୟ ସ୍ତରରେ ସଫଳତା ହାସଲ କରିପାରୁଛନ୍ତି। ଆଉ ଗୋଟିଏ କଥା ହେଲା କେନ୍ଦ୍ର ସରକାର ସ୍ଥାୟୀ ମାଧ୍ୟମରେ ମଧ୍ୟ ସ୍ପୋର୍ଟସ ଅଥରିଟି ଅଫ ଇଣ୍ଡିଆ ମାଧ୍ୟମରେ ମଧ୍ୟ ଅନେକ ଖେଳାଳି ସୃଷ୍ଟି କରିପାରୁଛନ୍ତି। ଅନେକ ଜାତୀୟ ସ୍ତରର ଖେଳାଳି ସୃଷ୍ଟି କରିବା ଫଳରେ ଆମେ ବଡ ବଡ ଚାମ୍ପିଅନସିପ ଯେମିତିକି ହେଲା ରାଜ୍ୟଗୋଷ୍ଠୀ କ୍ରୀଡ଼ା, ଅଲମ୍ପିକ ଏବଂ ଏସିଆନ ଗେମ୍ ଭଳି ବଡ ବଡ ଚାମ୍ପିଅନସିପରେ ଏଇ ଖେଲୋ ଇଣ୍ଡିଆରୁ ଖେଳାଳିମାନେ ବାହାରି ଏବଂ ସେଠାରେ ମଧ୍ୟ ଭଲ ପ୍ରଦର୍ଶନ କରି ଭାରତ ବର୍ଷର ନାଁ ଜାତୀୟ ଏବଂ ଆନ୍ତର୍ଜାତୀୟ ସ୍ତରରେ ପହଞ୍ଚାଇ ପାରିଛନ୍ତି। ସବୁଠୁ ବଡ କଥା ହେଲା କେନ୍ଦ୍ର ସରକାରର ଖାଲି ସେତିକି ନୁହେଁ, ସ୍ଥାୟୀ ଏବଂ ଖେଲୋ ଇଣ୍ଡିଆ ଛଡ଼ା ସେମାନଙ୍କୁ ବୃତ୍ତିର ମଧ୍ୟ ବ୍ୟବସ୍ଥା କରାଯାଉଛି, ଇକ୍ୟୁପମେଣ୍ଟର ବ୍ୟବସ୍ଥା କରାଯାଉଛି। ସେମାନେ ସେସବୁ ନେଲା ପରେ କିଭଳି ଭାବରେ ସେହାକୁ ପ୍ରୟୋଗ କରୁଛନ୍ତି ସେଥିପାଇଁ ମଧ୍ୟ କୋଚ୍ର ବ୍ୟବସ୍ଥା କରାଯାଉଛି, ଖେଳାଳିକୁ କିଭଳି ପ୍ରୋତ୍ସାହନ ଦିଆଯିବ, କେନ୍ଦ୍ର ସରକାର ସ୍କିମ ମାଧ୍ୟମରେ ସେମାନଙ୍କୁ ବିଭିନ୍ନ ଖେଳରେ ନିୟୋଜିତ କରୁଛନ୍ତି, ତା ଛଡା ଏବେ ବିଭିନ୍ନ କ୍ରୀଡ଼ା ପୁରସ୍କାର ସହ ସେମାନେ କିଭଳି ଭାବରେ ଜାତୀୟ ଆନ୍ତର୍ଜାତୀୟ ସ୍ତରରେ ବିଭିନ୍ନ କର୍ପୋରେସନ ହଉ ବା ପ୍ରାଇଭେଟ ସଂସ୍ଥା ନହେଲେ ମଧ୍ୟ କ୍ରୀଡ଼ା ବିଭାଗର ଯୋଉ ବିଭାଗ ରହୁଛି ଯେମିତିକି ରେଲୱେ କୁହନ୍ତୁ, ଏୟାରପୋର୍ଟ ଅଥରିଟି ଅଫ ଇଣ୍ଡିଆ କଥା କୁହନ୍ତୁ, ବିଭିନ୍ନ ବଡ ବଡ ସଂସ୍ଥାରେ ମଧ୍ୟ ସେମାନଙ୍କୁ ଚାକିରିର ସୁବିଧା ମିଳୁଛି ଏବଂ ଡିଏସ୍ପି ଭଳିଆ ପଦବୀରେ ରହିବା ପାଇଁ ମଧ୍ୟ କେନ୍ଦ୍ର ସରକାର ଏଭଳି ଗୋଟେ ଯୋଜନା କରିଛନ୍ତି। ତ ନିହାତି ଭାବରେ ଏଥିରୁ ଆମେ ସ୍ପଷ୍ଟ ଜାଣିପାରୁଛେ ଯେ ଆମର ଉପାନ୍ତ ଅଞ୍ଚଳରେ ବା ଆଦିବାସୀ ଅଧିବାସୀ ଅଞ୍ଚଳରେ ଅନେକ ଖେଳାଳି ଅଛନ୍ତି ଯେଉଁମାନଙ୍କ ପାଖରେ ପ୍ରତିଭା ବହୁତ ଅଛି, କିନ୍ତୁ ଆମେ ତାକୁ ଲୋକଲୋଚନକୁ ଆଣିପାରୁନାହୁଁ ବା ସେମାନେ ସଠିକ ମାର୍ଗରେ ଯାଇପାରୁନାହାନ୍ତି, ଯାହାଫଳରେ କି ଆମେ ଭଲ ଖେଳାଳି ପାଇପାରୁନୁ। କିନ୍ତୁ କେନ୍ଦ୍ର ସରକାରଙ୍କର ଖେଲୋ ଇଣ୍ଡିଆ ହଉ ସ୍ଥାୟୀ ମାଧ୍ୟମରେ ହଉ ଯୋଉ ଖେଳାଳିଙ୍କୁ ଚୟନ କରାଯାଉଛି ସେମାନେ ଆଜି ରାଜ୍ୟ ଦେଶ ତଥା ବିଦେଶରେ ଯାଇ ମଧ୍ୟ ଓଡ଼ିଶାର ନାଁ କୁହନ୍ତୁ ବା ବିଭିନ୍ନ ଷ୍ଟେଟର ନାଁ କୁହନ୍ତୁ କରୁଛନ୍ତି, ଏଥିପାଇଁ କେନ୍ଦ୍ର ସରକାର ସମ୍ପୂର୍ଣ୍ଣ ଅର୍ଥ ପ୍ରଦାନ କରୁଛନ୍ତି। କେନ୍ଦ୍ର ସରକାରଙ୍କ ସହଯୋଗରେ ଆଜି ଦେଶର ବହୁ ଖେଳାଳି ଜାତୀୟ ଆନ୍ତର୍ଜାତୀୟ ସ୍ତରରେ ନାଁ କରିଛନ୍ତି ଏବଂ ଆଗକୁ ମଧ୍ୟ ଅନେକ ଖେଳାଳି ଏପରିକି 28 ଅଲମ୍ପିକରେ ମଧ୍ୟ ଏକାଧିକ ଖେଳାଳି ଅଂଶଗ୍ରହଣ କରିବେ ବୋଲି ନିଜେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ବହୁତ ଆଶା ରହିଛି ଯେ କିଭଳି ଭାବରେ ଅନେକ ଖେଳାଳି ସୃଷ୍ଟି କରି ଶାରୀରିକ ମାନସିକ ବୌଦ୍ଧିକ କ୍ଷେତ୍ରରେ କିଭଳି ଯୁବକ ମାନେ ନିଜକୁ ନିୟୋଜିତ କରିପାରିବେ ଏବଂ ଗୋଟେ ସୁସ୍ଥ ସମାଜ ଗଠନ କରିପାରିବେ ସେଥିପାଇଁ କେନ୍ଦ୍ର ସରକାର ବିଭିନ୍ନ ପଦକ୍ଷେପ ମାନେ ହାତକୁ ନଉଛନ୍ତି। ଏମିତି ଦେଖିବାକୁ ଗଲେ ଏଇ 4-5 ବର୍ଷ ମଧ୍ୟରେ କ୍ରୀଡ଼ା କ୍ଷେତ୍ରରେ ଭାରତ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଛି, ଯେଭଳି ଆପଣ ଜାଣିଥିବେ ନୀରଜ ଚୋପ୍ରା ଯିଏକି ଅଲମ୍ପିକରେ ଗୋଲ୍ଡ ମେଡାଲ ହାସଲ କଲେ, ଇଏ ଆମ ଇତିହାସରେ ଏକ ସ୍ୱର୍ଣ୍ଣିମ ଅଧ୍ୟାୟ ହେଇକି ରହିବ। କେନ୍ଦ୍ରରେ ଯିଏ ପ୍ରଧାନମନ୍ତ୍ରୀ ଅଛନ୍ତି ନରେନ୍ଦ୍ର ମୋଦି ସେମାନଙ୍କୁ ପ୍ରୋତ୍ସାହନ ଦଉଛନ୍ତି, ସେମାନଙ୍କ ସହିତ ବ୍ୟକ୍ତିଗତ ଭାବରେ ଭେଟୁଛନ୍ତି ଏବଂ ତାଙ୍କର ଯୋଉ ଯେମିତି ମନୋବଳ ଦୃଢ ରହିବ ସେମାନେ ଯେମିତି ଡରି ନଯିବେ ଅନ୍ୟ ଦେଶର ଖେଳାଳି ମାନଙ୍କୁ ଦେଖିକି, ତେଣୁ ସେମାନଙ୍କୁ ପ୍ରୋତ୍ସାହନ ଦଉଛନ୍ତି, ସେମାନେ ମନୋବଳ ଦୃଢ କରୁଛନ୍ତି, ତାଙ୍କର ମନ୍ କି ବାତ୍ ଯାହା ତାଙ୍କ ମନରେ ଅଛି ସେ କଥା ମଧ୍ୟ ତାଙ୍କୁ ସ୍ପଷ୍ଟ ଭାବରେ ବୁଝାଉଛନ୍ତି। ତା ଫଳରେ ମଧ୍ୟ ଅନେକ ପ୍ରଭାବ ପଡୁଛି ଯୁବ ଖେଳାଳି ମାନଙ୍କ ଉପରେ, ସେ ମଧ୍ୟ ଗୋଟେ ବୁଷ୍ଟ ନେଇକି ଭାରତ ବାହାରକୁ ଯାଉଛନ୍ତି ଏବଂ ସଫଳତା ପାଉଛନ୍ତି। ତେଣୁ ନରେନ୍ଦ୍ର ମୋଦି ଯିଏ ପ୍ରଧାନମନ୍ତ୍ରୀ ଅଛନ୍ତି ସେ ବହୁତ କିଛି କ୍ରୀଡ଼ା କ୍ଷେତ୍ରରେ ଖେଳାଳିଙ୍କୁ ଉତ୍ସାହ କରିବା ପାଇଁ ପୁରସ୍କାର ଠାରୁ ଆରମ୍ଭ କରି କ୍ୟାସ୍ ଇନ୍ସେଣ୍ଟିଭ ଠାରୁ ଆରମ୍ଭ କରି ମନୋବଳ ବଢେଇବା ପାଇଁ ଯେଉଁଭଳି ଭାବରେ ତାଙ୍କୁ ଗୋଟେ ଗେଟ୍ ଟୁଗେଦର କରି ବା ଏକାଠି ଗୋଟେ ତାଙ୍କୁ ସମନ୍ଵିତ କରାଯାଇ କିଭଳି ଭାବରେ ସେମାନେ ଭଲ ଖେଳିବେ ଏବଂ ଅନ୍ୟ ଦେଶର ଖେଳାଳିଙ୍କୁ ଦେଖି ଡରି ନଯିବେ, ମନୋବଳ ବଢେଇବା ପାଇଁ ମଧ୍ୟ ସ୍ୱତନ୍ତ୍ର ତାଙ୍କ ପାଇଁ ବ୍ୟବସ୍ଥା କରାଯାଉଛି।

0: ଶୁଣୁଥିଲେ ଆଲୋଚନା ଉପାନ୍ତ ଅଞ୍ଚଳରେ କ୍ରୀଡ଼ାର ବିକାଶ ପାଇଁ କେନ୍ଦ୍ରୀୟ ଯୋଜନା ଏ ସମ୍ପର୍କରେ ଆଲୋଚନା କରୁଥିଲେ କ୍ରୀଡ଼ା ସାମ୍ବାଦିକା ସମୀକ୍ଷା ପଟ୍ଟନାୟକ।
1: ତେବେ ଶ୍ରୋତାବନ୍ଧୁ, କାର୍ଯ୍ୟକ୍ରମକୁ ଏଇଠି ରଖି ବିଦାୟ ନେଉଛୁ। ନମସ୍କାର।

0: ଆକାଶବାଣୀ କଟକ ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ବିଜ୍ଞାପନ ପରେ।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ମୁଖ୍ୟ ସମ୍ବାଦ, ରାଜ୍ୟରେ ବୃହତ ଆଲୁମିନିୟମ ପ୍ରକଳ୍ପ ପ୍ରତିଷ୍ଠା ପାଇଁ 110,000 କୋଟି ଟଙ୍କାର ବୁଝାମଣାପତ୍ର ସ୍ୱାକ୍ଷରିତ। 2036 ସୁଦ୍ଧା ସମୃଦ୍ଧ ଆଧୁନିକ ଏବଂ ଶିଳ୍ପ କ୍ଷେତ୍ରରେ ଅଗ୍ରଣୀ ଓଡ଼ିଶା ଗଠନ ପାଇଁ ପଦକ୍ଷେପ ନିଆଯାଉଛି କହିଲେ ମୁଖ୍ୟମନ୍ତ୍ରୀ। ବଳରାମ ଦାସଙ୍କ ଜନ୍ମପୀଠରେ ନିର୍ମାଣ ହେବ ମହାଲକ୍ଷ୍ମୀ କରିଡର। ପ୍ରକାଶ ପାଇଲା ଏକକ ସ୍ନାତକୋତ୍ତର ପ୍ରବେଶିକା ପରୀକ୍ଷା ଫଳ ଏବଂ ଉତ୍ତର ପଶ୍ଚିମ ବଙ୍ଗୋପସାଗର ଓ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ସୃଷ୍ଟି ହେଲା ଲଘୁଚାପ। ଭୁବନେଶ୍ୱର ଲୋକସେବା ଭବନଠାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉପସ୍ଥିତିରେ 110,000 କୋଟି ଟଙ୍କାର ପୁଞ୍ଜିନିବେଶ ଲାଗି ଆଜି ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ରାଜ୍ୟ ସରକାରଙ୍କ ଶିଳ୍ପ ପ୍ରୋତ୍ସାହନ ସଂସ୍ଥା ଇପିକଲ୍ ଏବଂ ସଂଯୁକ୍ତ ଆରବ ଏମିରେଟ୍ସର ପ୍ରତିଷ୍ଠିତ ବ୍ୟବସାୟିକ ପ୍ରତିଷ୍ଠାନ ଇଣ୍ଟରନ୍ୟାସନାଲ୍ ହୋଲ୍ଡିଂ କମ୍ପାନୀ IHC ମଧ୍ୟରେ ଏକ ବୃହତ ସମନ୍ୱିତ ଆଲୁମିନିୟମ ପ୍ରକଳ୍ପ ପାଇଁ ଏହି ଗୁରୁତ୍ୱପୂର୍ଣ୍ଣ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ମୁଖ୍ୟମନ୍ତ୍ରୀ କହିଛନ୍ତି, ଗ୍ରୀନ୍ ମେଟାଲ୍ସ ଓ ପରିବେଶ ଉପଯୋଗୀ ଶିଳ୍ପାୟନର ଧାରାକୁ ସୁଦୃଢ଼ କରିବାରେ ଏହି ପ୍ରକଳ୍ପ ସହାୟକ ହେବ। ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ନିବେଶକଙ୍କ ନିକଟରେ ଓଡ଼ିଶା ଶିଳ୍ପ ଅନୁକୂଳ ପରିବେଶ ସୃଷ୍ଟି କରିବାରେ ସଫଳ ହୋଇଛି। 2036 ସୁଦ୍ଧା ଓଡ଼ିଶାକୁ ଏକ ସମୃଦ୍ଧ ଆଧୁନିକ ସମାବେଶୀ ଓ ଶିଳ୍ପ କ୍ଷେତ୍ରରେ ଅଗ୍ରଣୀ ରାଜ୍ୟ ଭାବେ ଗଢ଼ିବା ପାଇଁ ସରକାର ନିରନ୍ତର ଉଦ୍ୟମ ଜାରି ରଖିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ରାଜ୍ୟରେ ବକ୍ସାଇଟ୍, ଖଣିଜ କାର୍ଯ୍ୟ, ଆଲୁମିନା ରିଫାଇନିଂ, ସ୍ମେଲ୍ଟିଂ, ଅନୁସନ୍ଧାନ ଓ ଗବେଷଣା, ଡିଜିଟାଲ୍ ଭିତ୍ତିଭୂମିର ବିକାଶ ଏବଂ ରାଜ୍ୟରେ ଏକ ଉତ୍କର୍ଷ କେନ୍ଦ୍ର ସ୍ଥାପନ କରିବା ପାଇଁ ଏଥିରେ ପ୍ରୟାସ କରାଯିବ। ଏହି ଶିଳ୍ପ ପ୍ରତିଷ୍ଠା ଦ୍ୱାରା ପ୍ରାୟ 53,500 ନିଯୁକ୍ତି ସୃଷ୍ଟି ହେବ ବୋଲି ଶ୍ରୀ ମାଝୀ କହିଛନ୍ତି।
1: ଓଡ଼ିଶାର ଏକ ଆଲୁମିନିୟମ ପ୍ରକଳ୍ପ ପ୍ରତିଷ୍ଠା ପାଇଁ ଏହି ସହଯୋଗିତା ତାର ଆଜି ସମ୍ପନ୍ନ କରାଯାଇଛି। ଓଡ଼ିଶା ଏବଂ ମଧ୍ୟପ୍ରାଚ୍ୟ ମଧ୍ୟରେ ବ୍ୟବସାୟର ଏକ ସବୁଠାରୁ ବଡ଼ ଇଏ ହେଉଛି ପ୍ରବେଶ ଦ୍ୱାର। ରାଜ୍ୟ ଇତିହାସରେ ଏହା ଏକ ବିରାଟ ପୁଞ୍ଜିନିବେଶ।
0: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଆଜି ନୂଆଦିଲ୍ଲୀ ଗସ୍ତ କରିଛନ୍ତି। ଗସ୍ତ ସମୟରେ ମୁଖ୍ୟମନ୍ତ୍ରୀ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଓ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିବାର କାର୍ଯ୍ୟକ୍ରମ ରହିଛି। ବୈଠକରେ ଓଡ଼ିଶାର ବିକାଶମୂଳକ ପ୍ରକଳ୍ପ, କେନ୍ଦ୍ର ଓ ରାଜ୍ୟ ସମନ୍ୱୟ ଏବଂ ସଂଗଠନ ସମ୍ବନ୍ଧୀୟ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରାଯିବ। ଲକ୍ଷ୍ମୀପୁରାଣ କରିଡର ପ୍ରକଳ୍ପ ରାଜ୍ୟର ଐତିହ୍ୟକୁ ବିଶ୍ୱ ଦରବାରରେ ପହଞ୍ଚାଇବା ସହିତ ମହିଳା ସଶକ୍ତିକରଣ ଓ ସାମାଜିକ ସମାନତାର ବାର୍ତ୍ତା ଦେବ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି। ଭୁବନେଶ୍ୱର ମିଶନ ଶକ୍ତି ଭବନ ପ୍ରେକ୍ଷାଳୟରେ ଶକ୍ତି ବନ୍ଦନାର ମହାଗାଥା ବଳରାମ ଦାସଙ୍କ ଲକ୍ଷ୍ମୀପୁରାଣ ଶୀର୍ଷକ ଜାତୀୟ ଆଲୋଚନାଚକ୍ରରେ ଯୋଗଦେଇ ଶ୍ରୀମତୀ ପରିଡ଼ା କହିଛନ୍ତି, ଲକ୍ଷ୍ମୀପୁରାଣ ଭକ୍ତଶ୍ରେଷ୍ଠ ସନ୍ତ ବଳରାମ ଦାସଙ୍କ ସମାଜ ପାଇଁ ଏକ ମହତ୍ ଦାନ। ସମ୍ମାନ ବିନା ସମୃଦ୍ଧି, ସମାନତା ବିନା ଉନ୍ନତି ଏବଂ ନାରୀର ନେତୃତ୍ୱ ବିନା ବିକାଶ ସମ୍ଭବ ନୁହେଁ। ରାଜ୍ୟ ସରକାର 1 କୋଟି ସଂଶୋଧିତ ଲକ୍ଷ୍ମୀପୁରାଣ ବଣ୍ଟନ କରିବେ ବୋଲି ଉପମୁଖ୍ୟମନ୍ତ୍ରୀ।

କହିଛନ୍ତି। ବଳରାମ ଦାସଙ୍କ ଜନ୍ମପୀଠରେ ମହାଲକ୍ଷ୍ମୀ କରିଡର ନିର୍ମାଣ କରାଯିବ। କରିଡରରେ ବଳରାମ ଦାସ ଓ ମା ଲକ୍ଷ୍ମୀଙ୍କ ଗବେଷଣା ଗ୍ୟାଲେରୀ ରହିବ। ଏହି କରିଡର ସ୍ଥାନୀୟ ଲୋକଙ୍କୁ ରୋଜଗାର ସୁଯୋଗ ପ୍ରଦାନ କରିବ ବୋଲି ଶ୍ରୀମତୀ ପରିଡା ଆଶାବ୍ୟକ୍ତ କରିଛନ୍ତି। ପର୍ଯ୍ୟଟନ ବିଭାଗ ପକ୍ଷରୁ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ଗବେଷକ ଓ ବକ୍ତାମାନେ ଯୋଗଦେଇ ଲକ୍ଷ୍ମୀପୁରାଣର ସାହିତ୍ୟିକ, ସାଂସ୍କୃତିକ ଓ ସାମାଜିକ ମହତ୍ତ୍ୱ ସମ୍ପର୍କରେ ଆଲୋଚନା କରିଥିଲେ। ରାଜ୍ୟରେ ଭୋଟର ତାଲିକାରେ ସ୍ୱତନ୍ତ୍ର ସଘନ ସଂଶୋଧନ, ଏସ୍ଆଇଆର୍ ପ୍ରକ୍ରିୟାର ପରିଗଣନା ଫର୍ମ ବଣ୍ଟନ, ଡିଜିଟାଇଜେସନ୍ ଓ ସଂଗ୍ରହ କାର୍ଯ୍ୟ ସଫଳତାର ସହ ଶେଷ ହୋଇଛି। ସମସ୍ତ ଯୋଗ୍ୟ ଭୋଟରଙ୍କୁ ତାଲିକାରେ ଅନ୍ତର୍ଭୁକ୍ତ କରିବା ପାଇଁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଆର୍ଏସ୍ ଗୋପାଳନ ଗୁରୁତ୍ୱାରୋପ କରିଛନ୍ତି। ଚିଠା ଭୋଟର ତାଲିକାର ଯାଞ୍ଚ, ଦାବି ଓ ଆପତ୍ତି ପ୍ରକ୍ରିୟାରେ ସକ୍ରିୟ ଭାବେ ଅଂଶଗ୍ରହଣ କରିବାକୁ ମୁଖ୍ୟ ନିର୍ବାଚନ ଅଧିକାରୀ ସମସ୍ତ ସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳଗୁଡ଼ିକୁ ଅନୁରୋଧ କରିଛନ୍ତି। ଚିଠା ଭୋଟର ତାଲିକା ଆସନ୍ତା ରବିବାର ଦିନ ପ୍ରକାଶ ପାଇବ। ଏହାପରେ କୌଣସି ପ୍ରକାର ଅଭିଯୋଗ ଥିଲେ ଅଗଷ୍ଟ ମାସ 4 ପର୍ଯ୍ୟନ୍ତ ଆପତ୍ତି ଦାଖଲ କରାଯାଇପାରିବ। ଚିଠା ଭୋଟର ତାଲିକାରେ ତ୍ରୁଟି ପରିଲକ୍ଷିତ ହେଲେ ଫର୍ମ 6 ମାଧ୍ୟମରେ ନୂତନ ନାମ ସଂଯୋଗ, ଫର୍ମ 7 ଭୋଟର ତାଲିକାରୁ ନାମ ବାଦ ଓ ଫର୍ମ 8 ଯେକୌଣସି ପ୍ରକାର ସଂଶୋଧନ କରିହେବ। ଏସ୍ଆଇଆର୍ ପ୍ରକ୍ରିୟାର ମୂଳ ଲକ୍ଷ୍ୟ ହେଉଛି ସଠିକ୍, ସମାବେଶୀ ଓ ତ୍ରୁଟିଶୂନ୍ୟ ଭୋଟର ତାଲିକା ପ୍ରସ୍ତୁତ କରିବା। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। 2026-27 ଶିକ୍ଷାବର୍ଷ ପାଇଁ ଅନୁଷ୍ଠିତ ଏକକ ସ୍ନାତକୋତ୍ତର ପ୍ରବେଶିକା ପରୀକ୍ଷା ଫଳ ପ୍ରକାଶିତ ହୋଇଛି। 132 ଉଚ୍ଚଶିକ୍ଷା ଅନୁଷ୍ଠାନରେ ଥିବା 32,309 ଆସନରେ 50 ସ୍ନାତକୋତ୍ତର ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ 53,901 ଜଣ ପରୀକ୍ଷାର୍ଥୀ ଏହି ପରୀକ୍ଷା ଦେଇଥିଲେ। ପରୀକ୍ଷାର୍ଥୀମାନେ ସାମ୍ସ ପୋର୍ଟାଲରେ ସେମାନଙ୍କ ପରୀକ୍ଷା ଫଳ ଦେଖିପାରିବେ। ରାଜ୍ୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପାଠ୍ୟପୁସ୍ତକରେ ତ୍ରୁଟି ପ୍ରସଙ୍ଗକୁ ନେଇ ଆଜି ରାଜ୍ୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ SCERT କାର୍ଯ୍ୟାଳୟରେ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ନୂଆ ବହି ମୁଦ୍ରଣ ପ୍ରସ୍ତୁତି, ତ୍ରୁଟି ରହିଥିବା ବହିର ତର୍ଜମା ଏବଂ ବିଭିନ୍ନ ପୁସ୍ତକର ଅନୁଧ୍ୟାନ ଉପରେ ବୈଠକରେ ଆଲୋଚନା କରାଯାଇଛି। ନୂଆ ବହିର ମୁଦ୍ରଣ କାର୍ଯ୍ୟ ଓ ପାଠ୍ୟକ୍ରମ ସମ୍ପର୍କରେ ଏଥିରେ ଗୁରୁତ୍ୱ ଦିଆଯାଇଛି। ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଏବଂ ଓସେପା ନିର୍ଦ୍ଦେଶକ ପ୍ରମୁଖ ବୈଠକରେ ଉପସ୍ଥିତ ଥିଲେ। ଚଳିତ ଶିକ୍ଷାବର୍ଷ ପାଇଁ ସ୍ନାତକ ପାଠ୍ୟକ୍ରମରେ ନାମ ଲେଖା ନିମନ୍ତେ ଆଜି ପ୍ରକାଶ ପାଇବାକୁ ଥିବା ପ୍ରଥମ ପର୍ଯ୍ୟାୟର ଦ୍ୱିତୀୟ ମେଧା ତାଲିକାକୁ ସ୍ଥଗିତ ରଖାଯାଇଛି। ସଂଶୋଧିତ ସମୟସୂଚୀ ଖୁବ୍ ଶୀଘ୍ର ସାମ୍ସ ପୋର୍ଟାଲରେ ପ୍ରକାଶ ପାଇବ ବୋଲି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଆଗାମୀ ବିଶ୍ୱପ୍ରସିଦ୍ଧ ରଥଯାତ୍ରାକୁ ସୁରକ୍ଷିତ, ଶୃଙ୍ଖଳିତ ଏବଂ ସୁଚାରୁ ରୂପେ ସମ୍ପନ୍ନ କରିବା ଉଦ୍ଦେଶ୍ୟରେ ପୁରୀ ପୁଲିସ୍ କାର୍ଯ୍ୟାଳୟରେ ଆରକ୍ଷୀ ଅଧୀକ୍ଷକ ପ୍ରତୀକ ସିଂଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ୱପୂର୍ଣ୍ଣ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ ଭକ୍ତଙ୍କ ସୁବିଧା, ସୁରକ୍ଷା, ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା, ବଡ଼ଦାଣ୍ଡରେ ଭିଡ଼ ଓ ଟ୍ରାଫିକ୍ ନିୟନ୍ତ୍ରଣ ଏବଂ ସେବାୟତମାନଙ୍କ ସହ ସୁଚାରୁ ରୂପେ ସମନ୍ୱୟ ରକ୍ଷା ଉପରେ ଆଲୋଚନା କରାଯାଇଥିଲା। ରଥଯାତ୍ରା ସମୟରେ ଜରୁରୀକାଳୀନ ସେବା ଓ ଜନସଚେତନତା ଉପରେ ବିଶେଷ ଗୁରୁତ୍ୱ ଦିଆଯିବ ବୋଲି ଶ୍ରୀ ସିଂ କହିଛନ୍ତି। ବୈଠକରେ ଛତିଶା ନିଯୋଗର ସଦସ୍ୟମାନେ ଉପସ୍ଥିତ ଥିଲେ। ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ପଞ୍ଚାୟତ ସମିତି ସଭାଗୃହରେ ରଣପୁରର ଐତିହ୍ୟ ଶ୍ରୀଜଗନ୍ନାଥ ମନ୍ଦିରର ଆଗାମୀ ରଥଯାତ୍ରା ପ୍ରସ୍ତୁତି ସମ୍ପର୍କରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବାଚସ୍ପତି ସୁରମା ପାଢ଼ୀ ଯୋଗଦେଇ ସମସ୍ତ ବିଭାଗ ମଧ୍ୟରେ ସମନ୍ୱୟ ରକ୍ଷା କରି ରଥଯାତ୍ରାକୁ ଶୃଙ୍ଖଳିତ ଏବଂ ସୁଚାରୁ ରୂପେ ସମ୍ପାଦନ କରିବା ପାଇଁ ପରାମର୍ଶ ଦେଇଥିଲେ। ରଥଯାତ୍ରା ସମୟରେ ଟ୍ରାଫିକ୍ ନିୟନ୍ତ୍ରଣ, ଆଇନ ଶୃଙ୍ଖଳା, ବିଦ୍ୟୁତ୍ ବ୍ୟବସ୍ଥା, ପାନୀୟ ଜଳ, ସ୍ୱାସ୍ଥ୍ୟସେବା ଓ ପରିମଳ ସହ ସମ୍ପୃକ୍ତ ବିଭାଗଗୁଡ଼ିକ ସହ ବିସ୍ତୃତ ସମୀକ୍ଷା କରାଯାଇଥିଲା। ଢେଙ୍କାନାଳ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଭିବିଜି ରାମଜୀ ଯୋଜନାର ଶୁଭାରମ୍ଭ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସାଂସଦ ରୁଦ୍ରନାରାୟଣ ପାଣି ଯୋଗଦେଇ କହିଛନ୍ତି ଯୋଜନାରେ ପ୍ରତିବର୍ଷ 125 ଦିନର କର୍ମନିଯୁକ୍ତି ଯୋଗାଇ ଦିଆଯିବ, ଫଳରେ ଶ୍ରମିକମାନେ ନିଶ୍ଚିତ କର୍ମନିଯୁକ୍ତି ପାଇବା ସହିତ ଅଧିକ ରୋଜଗାରକ୍ଷମ ହୋଇପାରିବେ। ନୟାଗଡ଼ ଜିଲ୍ଲା ପରିଷଦ ସଭାଗୃହରେ ଆୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଦେବାଶିଷ ପଟ୍ଟନାୟକ ଯୋଗଦେଇ 125 ଦିନର ନିଶ୍ଚିତ କର୍ମନିଯୁକ୍ତି ଯୋଗାଇ ଦିଆଯିବା ଉପରେ ଆଲୋଚନା କରିଥିଲେ। କଟକ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଆୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉ ସାହେବ ସିନ୍ଧେ ଯୋଗଦେଇ ନିଶ୍ଚିତ କାର୍ଯ୍ୟ ସୁଯୋଗ ପ୍ରଦାନ ଉପରେ ଆଲୋକପାତ କରିଥିଲେ। ମାଲକାନଗିରି ଜିଲ୍ଲା ସଂସ୍କୃତି ଭବନ ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଅରବିନ୍ଦ ରାଜଶିର୍କେ ଯୋଗଦେଇ ଯୋଜନାର କାର୍ଯ୍ୟକାରିତା ସମ୍ବନ୍ଧରେ କହିଥିଲେ। ବୌଦ୍ଧ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଆୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ବିଭୂତିଭୂଷଣ ନାୟକ ଯୋଗଦେଇ ଯୋଜନାର ଶୁଭାରମ୍ଭ କରିଥିଲେ। ବଲାଙ୍ଗୀର ଜିଲ୍ଲା ବନ ବିଭାଗ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ଗୌରବ ଶିବାଜୀ ଇଶଲୱାର ଯୋଜନାର ଶୁଭାରମ୍ଭ କରି ଯୋଗ୍ୟ ଗ୍ରାମୀଣ ପରିବାରଗୁଡ଼ିକ କାମ ପାଇପାରିବେ ବୋଲି କହିଥିଲେ। ରାୟଗଡ଼ାରେ ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଜିଲ୍ଲାସ୍ତରୀୟ ସମାରୋହରେ ଏହି ଯୋଜନାର ଶୁଭାରମ୍ଭ କରାଯାଇଛି। ମାଲକାନଗିରି ଜିଲ୍ଲାରେ 2027 ଜନଗଣନା ପାଇଁ ପ୍ରଶିକ୍ଷଣ ଶିବିର ଆରମ୍ଭ ହୋଇଛି। ପ୍ରଥମ ଦିନରେ ଜିଲ୍ଲାରେ ସମସ୍ତ ରାଜସ୍ୱ ନିରୀକ୍ଷକ, ସହକାରୀ ରାଜସ୍ୱ

0: ଶିକ୍ଷକ ଏବଂ ଅମିନମାନଙ୍କୁ ଜନଗଣନାର ଜ୍ଞାନକୌଶଳ ଓ ଜଟିଳ ପଦ୍ଧତି ସମ୍ପର୍କରେ ତାଲିମ ଦିଆଯାଇଛି। ଜିଲ୍ଲାର ପ୍ରଗତି ଏବଂ ସରକାରୀ ଯୋଜନା ପ୍ରଣୟନ ନିମନ୍ତେ ସଠିକ୍ ତଥ୍ୟ ସଂଗ୍ରହ ଉପରେ ଶିବିରରେ ଗୁରୁତ୍ୱ ଦିଆଯାଇଛି। ଦେବଗଡ଼ ଜିଲ୍ଲା ରିଆମାଳ ବ୍ଲକ ତହସିଲ କାର୍ଯ୍ୟାଳୟରେ ଓଡ଼ିଶା ସର୍ଭେ ଓ ସେଟଲମେଣ୍ଟ ନିୟମ 1962ରେ ସଂଶୋଧନ ନେଇ 25 ମାମଲାର ସମାଧାନ ହୋଇଛି। ପ୍ରାକ୍ ସେଟଲମେଣ୍ଟ ଦଲିଲ ଆଧାରରେ ସଂଶୋଧନ କରାଯାଇ 25 ଜଣ ଆବେଦନକାରୀଙ୍କୁ ତହସିଲ ପକ୍ଷରୁ ଜମିପଟା ପ୍ରଦାନ କରାଯାଇଥିବା ଜଣାପଡ଼ିଛି। ପାଣିପାଗ। ଉତ୍ତର ପଶ୍ଚିମ ବଙ୍ଗୋପସାଗର ଓ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ସକ୍ରିୟ ଘୂର୍ଣ୍ଣିବଳୟ ଆଜି ଲଘୁଚାପରେ ପରିଣତ ହୋଇଛି। ଆଗାମୀ 2-3 ଦିନ ମଧ୍ୟରେ ଏହା ଅଧିକ ଘନୀଭୂତ ହେବାର ସମ୍ଭାବନା ରହିଛି। ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଲଘୁଚାପ ପ୍ରଭାବରେ ଆସନ୍ତା 1 ସପ୍ତାହ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିବ। ଏ ସମ୍ପର୍କରେ ପାଣିପାଗ ବିଜ୍ଞାନ କେନ୍ଦ୍ରର ନିର୍ଦ୍ଦେଶକ ଡକ୍ଟର ମନୋରମା ମହାନ୍ତି କହିଛନ୍ତି,
1: ଆଜି ଉତ୍ତର ପଶ୍ଚିମ ବଙ୍ଗୋପସାଗର ଏବଂ ସଂଲଗ୍ନ ଓଡ଼ିଶା ଉପକୂଳରେ ଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ଉତ୍ତର ପଶ୍ଚିମ ବଙ୍ଗୋପସାଗର ଏବଂ ସଂଲଗ୍ନ ଉତ୍ତର ଓଡ଼ିଶା ପଶ୍ଚିମବଙ୍ଗ ଉପକୂଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି ଏବଂ 7 ଦିନ ପର୍ଯ୍ୟନ୍ତ ପୁରା ରାଜ୍ୟରେ ବର୍ଷା ରହିବ। ବର୍ଷା ସହିତ ପ୍ରବଳ ବର୍ଷା।
0: ମୁଖ୍ୟ ସମ୍ବାଦ ପୁଣି ଥରେ। ରାଜ୍ୟରେ ବୃହତ୍ ଆଲୁମିନିୟମ୍ ପ୍ରକଳ୍ପ ପ୍ରତିଷ୍ଠା ପାଇଁ 1,10,000 କୋଟି ଟଙ୍କାର ବୁଝାମଣାପତ୍ର ସ୍ୱାକ୍ଷରିତ। 2036 ସୁଦ୍ଧା ସମୃଦ୍ଧ ଆଧୁନିକ ଏବଂ ଶିଳ୍ପ କ୍ଷେତ୍ରରେ ଅଗ୍ରଣୀ ଓଡ଼ିଶା ଗଠନ ପାଇଁ ପଦକ୍ଷେପ ନିଆଯାଉଛି କହିଲେ ମୁଖ୍ୟମନ୍ତ୍ରୀ। ବଳରାମ ଦାସଙ୍କ ଜନ୍ମପୀଠରେ ନିର୍ମାଣ ହେବ ମହାଲକ୍ଷ୍ମୀ କରିଡର। ପ୍ରକାଶ ପାଇଲା 1 ସ୍ନାତକୋତ୍ତର ପ୍ରବେଶିକା ପରୀକ୍ଷା ଫଳ ଏବଂ ଉତ୍ତର ପଶ୍ଚିମ ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ସୃଷ୍ଟି ହେଲା ଲଘୁଚାପ। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକିରେ ଶେଷ ହେଲା।
2: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
3: ଆଜିର ପ୍ରସଙ୍ଗରେ ଶୁଣନ୍ତୁ, ଗ୍ରାମୋଦୟ ସେ ରାଷ୍ଟ୍ରୋଦୟ ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ ଉପସ୍ଥାପନାରେ ମୁଁ ଆଦିତ୍ୟ ନାରାୟଣ ଦାସ। ଭାରତର ଗ୍ରାମଗୁଡ଼ିକ ସମୃଦ୍ଧ ଆତ୍ମନିର୍ଭରଶୀଳ ଏବଂ ବିକଶିତ ହେଲେ ସମୃଦ୍ଧ ଓ ବିକଶିତ ରାଷ୍ଟ୍ରର ସ୍ୱପ୍ନ ସାକାର ହୋଇପାରିବ। ଗ୍ରାମାଞ୍ଚଳ ଶକ୍ତି, ଚେତନା ଏବଂ ଜାତିର ଭାବନାକୁ ପ୍ରତିନିଧିତ୍ୱ କରିଥାଏ। ନୂଆଦିଲ୍ଲୀଠାରେ ଏହି ପ୍ରସଙ୍ଗ ଆଧାରିତ 2-ଦିନିଆ ରାଷ୍ଟ୍ରୀୟ ଗ୍ରାମୀଣ ବିକାଶ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଗ୍ରାମୋଦୟ ସେ ରାଷ୍ଟ୍ରୋଦୟ ଦୃଷ୍ଟିକୋଣ ଆଧାରରେ ଆୟୋଜିତ ଏହି ସମ୍ମିଳନୀରେ 29 ରାଜ୍ୟ କେନ୍ଦ୍ରଶାସିତ ଅଞ୍ଚଳର ଗ୍ରାମୀଣ ବିକାଶ ମନ୍ତ୍ରୀ, ବିଭାଗୀୟ ବରିଷ୍ଠ ଅଧିକାରୀ ତଥା ଅଂଶୀଦାରମାନେ ଭାଗ ନେଇଥିଲେ। ପ୍ରମୁଖ ଗ୍ରାମୀଣ ବିକାଶ ଯୋଜନାଗୁଡ଼ିକର କାର୍ଯ୍ୟାନ୍ୱୟନ ଏବଂ ବିକାଶ ସମ୍ପର୍କରେ ଏହି ସମ୍ମିଳନୀରେ ବ୍ୟାପକ ଆଲୋଚନା ହୋଇଛି। ଭବିଷ୍ୟତ ଗ୍ରାମୀଣ ବିକାଶ ନେଇ ଏକ ରୂପରେଖ ପ୍ରସ୍ତୁତ କରିବାରେ ଏହି ସମ୍ମିଳନୀ ଏକ ଜାତୀୟ ମଞ୍ଚ ପ୍ରଦାନ କରିଥିଲା। ଦେଶବ୍ୟାପୀ ଗ୍ରାମୀଣ ସମ୍ପ୍ରଦାୟର ସଫଳତା ପାଇଁ ବିକାଶର ଗତିକୁ ତ୍ୱରାନ୍ୱିତ କରିବା, ଶାସନର ସ୍ୱଚ୍ଛତାରେ ଉନ୍ନତି ଆଣିବା ଏବଂ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ସହଭାଗିତାକୁ ସୁଦୃଢ଼ କରିବା ପାଇଁ ସମ୍ମିଳନୀରେ ବିଶେଷ ଧ୍ୟାନ ଦିଆଯାଇଥିଲା। ଗ୍ରାମଗୁଡ଼ିକୁ ଆର୍ଥିକ ଭାବେ ସ୍ୱାବଲମ୍ବୀ ଏବଂ ନିଯୁକ୍ତି କ୍ଷେତ୍ରରେ ସଶକ୍ତ କରିବା ଉପରେ ଗୁରୁତ୍ୱ ମଧ୍ୟ ଦିଆଯାଇଛି। ଏଥିପାଇଁ ଭିତ୍ତିଭୂମି ବିକାଶ ଏବଂ ଉନ୍ନତ ସାର୍ବଜନୀନ ସୁବିଧାର ଆବଶ୍ୟକତା ରହିଛି। ଗ୍ରାମୀଣ ବିକାଶ ଉପରେ ଦେଶର ସାମଗ୍ରିକ ପ୍ରଗତି ନିର୍ଭର କରିଥାଏ। ଗ୍ରାମାଞ୍ଚଳରେ ଗ୍ରହଣ କରାଯାଉଥିବା ନିବେଶମୂଳକ ପଦକ୍ଷେପ ଦେଶର ଦୀର୍ଘକାଳୀନ ଆର୍ଥିକ ଅଭିବୃଦ୍ଧି, ସାମାଜିକ ପ୍ରଗତି ଏବଂ ଜାତୀୟ ସମୃଦ୍ଧିକୁ ତ୍ୱରାନ୍ୱିତ କରିଥାଏ। ବିକଶିତ ଭାରତ VBG ରାମଜୀ ଯୋଜନା ଜୁଲାଇ 1ରୁ ଦେଶବ୍ୟାପୀ କାର୍ଯ୍ୟକାରୀ ହୋଇଛି। ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା ପରିବର୍ତ୍ତେ ଏହି ନୂତନ ବ୍ୟବସ୍ଥା କାର୍ଯ୍ୟକାରୀ ହୋଇଛି। ଚଳିତ ବର୍ଷ ଏଥିପାଇଁ କେନ୍ଦ୍ର ସରକାର 95,682 କୋଟି ଟଙ୍କାର ଏକ ମଧ୍ୟବର୍ତ୍ତୀକାଳୀନ ବଜେଟ୍କୁ ଅନୁମୋଦନ ପ୍ରଦାନ କରିଛନ୍ତି। ଏହି ନୂତନ ଯୋଜନା ତଥା ଆଇନ କାର୍ଯ୍ୟକାରୀ କରିବା ନେଇ ସମସ୍ତ ପ୍ରକାର ପ୍ରକ୍ରିୟାଗତ ଔପଚାରିକତାକୁ ଇତିମଧ୍ୟରେ ସମ୍ପନ୍ନ କରାଯାଇଛି। ସମୟୋଚିତ ଅନୁପାଳନ ଏବଂ ସୁଗମ କାର୍ଯ୍ୟାନ୍ୱୟନକୁ ଏହି ଆଇନ ସହଜ କରିପାରିବ। ଦେଶବ୍ୟାପୀ ଗ୍ରାମୀଣ ପରିବାରଗୁଡ଼ିକ ବିନା ପ୍ରତିବନ୍ଧକରେ ଏହି ଯୋଜନାର ସୁଫଳ ପାଇପାରିବେ। ସମ୍ମିଳନୀ ଅବସରରେ ଲକ୍ଷ୍ୟପତି ଦିଦି ଡ୍ୟାସବୋର୍ଡ ବ୍ୟବସ୍ଥାର ଶୁଭାରମ୍ଭ ମଧ୍ୟ କରାଯାଇଛି। ଏଥିସହ ସ୍ୱୟଂ ସହାୟକ ଗୋଷ୍ଠୀ ସହ ଜଡ଼ିତ ମହିଳାଙ୍କ ପାଇଁ ଏକ ଡିଜିଟାଲ ପ୍ଲାଟଫର୍ମ ସି ଲିପ୍ସର ଉଦ୍ଘାଟନ ମଧ୍ୟ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୃଷ୍ଟିକୋଣ ଆଧାରରେ ଲକ୍ଷ୍ୟପତି ଦିଦିଙ୍କ ସଂଖ୍ୟା 3 କୋଟିରୁ 6 କୋଟିକୁ ବୃଦ୍ଧି କରିବାକୁ ଲକ୍ଷ୍ୟ ରଖାଯାଇଛି। ଏହାକୁ ସାକାର କରିବା ପାଇଁ ଆଗାମୀ 5 ବର୍ଷ ମଧ୍ୟରେ 10,00,000 କୋଟି

ଦୃଢ଼ ଅର୍ଥନୀତି କ୍ଷେତ୍ରରେ ଆଜିର ଆଲୋଚନା ବେଶ୍ ଉପଯୋଗୀ ସାବ୍ୟସ୍ତ ହେବ ବୋଲି ଶ୍ରୀ ମିଶ୍ରି କହିଛନ୍ତି। ଆଧୁନିକ ପ୍ରଯୁକ୍ତିବିଦ୍ୟା ଏବଂ ନବସୃଜନ ଆଲୋଚନାର ମୁଖ୍ୟ କେନ୍ଦ୍ରବିନ୍ଦୁ ଥିଲା ବୋଲି ସେ ସୂଚନା ଦେଇଛନ୍ତି। ଗତବର୍ଷର ବାର୍ଷିକ ସମ୍ମିଳନୀ ପରଠାରୁ 120ରୁ ଅଧିକ ଦ୍ୱିପାକ୍ଷିକ ବି ଟୁ ବି ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଥିବା ଶ୍ରୀ ମିଶ୍ରି ସୂଚନା ଦେଇଛନ୍ତି। କେତୋଟି ରାଜ୍ୟରେ ଖାଲି ପଡ଼ିଥିବା ବିଧାନସଭା ଆସନରେ ଉପନିର୍ବାଚନ ନେଇ ଭାରତୀୟ ନିର୍ବାଚନ ଆୟୋଗ ଘୋଷଣା କରିଛନ୍ତି। ସେଥିମଧ୍ୟରେ ବିହାରର ବାଙ୍କିପୁର, ମଧ୍ୟପ୍ରଦେଶର ଦାତିଆ ଏବଂ ଗୁଜରାଟର ମଞ୍ଜନପୁର ରହିଛି। ଆସନ୍ତା 30 ତାରିଖରେ ଏହି ଆସନଗୁଡ଼ିକରେ ମତଦାନ ଅନୁଷ୍ଠିତ ହେବା ସହ ଆସନ୍ତା ମାସ 3 ତାରିଖରେ ଭୋଟ୍ ଗଣତି ହୋଇ ଫଳାଫଳ ପ୍ରକାଶ ପାଇବ। ବାଙ୍କିପୁର ଆସନରୁ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ ଇସ୍ତଫା ପ୍ରଦାନ କରିବା ପରେ ଖାଲି ପଡ଼ିଛି। କଂଗ୍ରେସ ବିଧାୟକ ରାଜେନ୍ଦ୍ର ଭାରତୀ ଅଯୋଗ୍ୟ ଘୋଷଣା ହେତୁ ମଧ୍ୟପ୍ରଦେଶର ଦାତିଆ ଆସନ ଖାଲି ରହିଥିବା ବେଳେ ବିଜେପିର ଯୋଗେଶ ଭାଇ ନାରାୟଣ ଦାସ ପଟେଲଙ୍କ ପରଲୋକ ଯୋଗୁଁ ଗୁଜରାଟର ମଞ୍ଜନପୁର ଆସନ ଖାଲି ରହିଛି। ଦେଶର ରିଫାଇନାରୀ ଦକ୍ଷତା ଦ୍ରୁତଗତିରେ ବିସ୍ତାର ଲାଭ କରୁଛି ବୋଲି ପେଟ୍ରୋଲିୟମ୍ ଏବଂ ପ୍ରାକୃତିକ ବାଷ୍ପ ମନ୍ତ୍ରୀ ହରଦୀପ ସିଂ ପୁରୀ କହିଛନ୍ତି। ନୂଆଦିଲ୍ଲୀରେ ଆଜି ଗଣମାଧ୍ୟମକୁ ସମ୍ବୋଧନ କରି ଶ୍ରୀ ପୁରୀ କହିଛନ୍ତି, ଆଗାମୀ 6-12 ମାସ ମଧ୍ୟରେ ଦେଶର ରିଫାଇନାରୀ କ୍ଷେତ୍ରରେ ବାର୍ଷିକ 300 ନିୟୁତ ଟନ୍ ବୃଦ୍ଧି ଘଟିବ। 10 ବର୍ଷର ଅବଧି ପରେ ଦେଶରେ ପ୍ରଥମ ଗ୍ରୀନ୍ଫିଲ୍ଡ ରିଫାଇନାରୀ ପ୍ରତିଷ୍ଠିତ ହେବାକୁ ଯାଉଛି ବୋଲି ଶ୍ରୀ ପୁରୀ ସୂଚନା ଦେଇଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ନୂଆଦିଲ୍ଲୀରେ ଆସନ୍ତାକାଲି ରାଜ୍ୟ ପଞ୍ଚାୟତରାଜ ମନ୍ତ୍ରୀମାନଙ୍କର ଏକ ଜାତୀୟ କର୍ମଶାଳା ଅନୁଷ୍ଠିତ ହେବ। ପଞ୍ଚାୟତରାଜ ମନ୍ତ୍ରଣାଳୟ ପକ୍ଷରୁ ଆୟୋଜିତ ଏହି କର୍ମଶାଳାରେ 16 ଅର୍ଥ କମିଶନଙ୍କ ସୁପାରିଶ ଉପରେ ମତ ବିନିମୟ ହେବ। ପଞ୍ଚାୟତରାଜ ମନ୍ତ୍ରୀ ରାଜୀବ ରଞ୍ଜନ ସିଂଙ୍କ ଅଧ୍ୟକ୍ଷତାରେ ଏହି କର୍ମଶାଳା ଅନୁଷ୍ଠିତ ହେବାର କାର୍ଯ୍ୟସୂଚୀ ସ୍ଥିର ହୋଇଛି। ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକରେ ନିଜସ୍ୱ ରାଜସ୍ୱ ସଂଗ୍ରହ ମାଧ୍ୟମରେ ପଞ୍ଚାୟତରାଜ ପ୍ରତିଷ୍ଠାନଗୁଡ଼ିକର ନିରନ୍ତର ଆର୍ଥିକ ବ୍ୟବସ୍ଥାକୁ ସୁଦୃଢ଼ କରିବା ଉପରେ ଏହି କର୍ମଶାଳାରେ ଗୁରୁତ୍ୱ ପ୍ରଦାନ କରାଯିବ। ସର୍ବୋତ୍ତମ ଅଭ୍ୟାସଗୁଡ଼ିକ ଉପରେ ସୂଚନା ଆଦାନ ପ୍ରଦାନ, କାର୍ଯ୍ୟାନ୍ୱୟନ କ୍ଷେତ୍ରରେ ସୃଷ୍ଟ ଆହ୍ୱାନର ମୁକାବିଲା ଏବଂ ଅର୍ଥ କମିଶନଙ୍କ ଅନୁଦାନର ସଠିକ୍ ବ୍ୟବହାର ଉପରେ ଏକ ରୂପରେଖ ପ୍ରସ୍ତୁତ କରିବାକୁ ଏହି କର୍ମଶାଳା ମଞ୍ଚ ପ୍ରଦାନ କରିବ ବୋଲି ଆଶା କରାଯାଉଛି। ବିକାଶ ସହିତ ନିରନ୍ତରତାକୁ ସନ୍ତୁଳିତ କରୁଥିବା ନୀତି ମାଧ୍ୟମରେ ସରକାର ପରିବେଶ ସୁରକ୍ଷାକୁ ସୁନିଶ୍ଚିତ କରିବା ସହ ଜୀବନଧାରଣ ମାନରେ ଉନ୍ନତି ଆଣିବା ପାଇଁ ପ୍ରୋତ୍ସାହନ ପ୍ରଦାନ କରୁଛନ୍ତି ବୋଲି ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଭୂପେନ୍ଦ୍ର ଯାଦବ କହିଛନ୍ତି। ବୈଦ୍ୟୁତିକ କ୍ଷେତ୍ରରେ ପରିବର୍ତ୍ତନ ଆଧାରିତ ଏକ ଜାତୀୟ ସମ୍ମିଳନୀକୁ ସମ୍ବୋଧନ କରି ଶ୍ରୀ ଯାଦବ ଏହା କହିଛନ୍ତି। ପରିବେଶ ଏବଂ ଅର୍ଥନୀତିକୁ ସମନ୍ୱିତ ଭାବେ ଗତିଶୀଳ କରିବା ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୃଷ୍ଟିକୋଣକୁ ସରକାରଙ୍କ ଏଭଳି ପଦକ୍ଷେପ ପ୍ରତିଫଳନ କରୁଛି। ଦେଶରେ ଜଙ୍ଗଲ କ୍ଷେତ୍ର ଇତିମଧ୍ୟରେ ବ୍ୟାପକ ହୋଇଛି। 2014 ମସିହାରେ 7,01,673 ବର୍ଗ କିଲୋମିଟର ଜଙ୍ଗଲ ଥିବାବେଳେ ଏବେ ଏହା 7,15,000 ବର୍ଗ କିଲୋମିଟରକୁ ବୃଦ୍ଧି ପାଇଛି ବୋଲି ମନ୍ତ୍ରୀ ଶ୍ରୀ ଯାଦବ କହିଛନ୍ତି। ବିହାର ରାଜ୍ୟପାଳ, ଅବସରପ୍ରାପ୍ତ ଲେଫ୍ଟନାଣ୍ଟ ଜେନେରାଲ ସୟଦ ଅତା ହସନେନ୍ ଏବଂ ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ପବିତ୍ର ମାର୍ଗାରିଟା ଆସନ୍ତାକାଲି ଇରାନ ଗସ୍ତରେ ଯିବେ। ଗସ୍ତ ଅବସରରେ ସେମାନେ ସେଠାକାର ପୂର୍ବତନ ସର୍ବୋଚ୍ଚ ନେତା ସ୍ୱର୍ଗତ ଆୟତୁଲ୍ଲା ସୟଦ ଅଲ୍ଲୀ ଖାମେନେଇଙ୍କ ଅନ୍ତିମ ସଂସ୍କାରରେ ଅଂଶଗ୍ରହଣ କରିବେ। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି, ଏହି ଦୁଇ ନେତାଙ୍କର ଅନ୍ତିମ ସଂସ୍କାରରେ ଯୋଗଦାନ ଦୁଇ ଦେଶ ମଧ୍ୟରେ ଜନସମ୍ପର୍କ ଏବଂ ଐତିହ୍ୟ ଆଧାରିତ ସହଯୋଗକୁ ଗୁରୁତ୍ୱ ପ୍ରଦାନ କରୁଛି। ୟୁକ୍ରେନ୍ର କିଭ୍ ଅଞ୍ଚଳରେ ରୁଷିଆର ବାରମ୍ବାର ଆକ୍ରମଣ ନେଇ ମୃତ୍ୟୁ ସଂଖ୍ୟା 17 ବୃଦ୍ଧି ପାଇଛି। 90 ଜଣ ଆହତ ହୋଇଥିବା ଜଣାପଡ଼ିଛି। କିଭ୍ର 30 ସ୍ଥାନରେ ବିଶେଷ କରି ଆବାସିକ ଅଞ୍ଚଳ ଏବଂ ନାଗରିକ ଭିତ୍ତିଭୂମି କ୍ଷତିଗ୍ରସ୍ତ ହୋଇଛି। ରୁଷିଆର ପ୍ରତିରକ୍ଷା ମନ୍ତ୍ରଣାଳୟ ଏକ ବିବୃତ୍ତିରେ କହିଛି, ୟୁକ୍ରେନ୍ର ମସ୍କୋ ଉପରେ ଆକ୍ରମଣର ଜବାବରେ ଏହି ବୋମାମାଡ଼ କରାଯାଇଛି। ୟୁକ୍ରେନ୍ର ରାଷ୍ଟ୍ରପତି ଭୋଲଦିମିର୍ ଜେଲେନେସ୍କି ରୁଷ୍ଙ୍କ ଉପରେ ହୋଇଥିବା କ୍ରମାଗତ ଆକ୍ରମଣକୁ 40 ଦିନିଆ ବ୍ଲିଚ୍ ବୋଲି ବର୍ଣ୍ଣନା କରିଥିଲେ। ରୁଷର ମୁଖ୍ୟତଃ ତୈଳ ବିଶୋଧନାଗାରଗୁଡ଼ିକୁ ଲକ୍ଷ୍ୟ କରି ୟୁକ୍ରେନ୍ ପକ୍ଷରୁ ଏହି ଆକ୍ରମଣ କରାଯାଇଥିଲା। ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ୍ ପୁରସ୍କାର 2026 ପାଇଁ ନାମାଙ୍କନ ପତ୍ର ଆହ୍ୱାନ କରାଯାଇଛି। ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ଏହି ପୁରସ୍କାର ପାଇଁ 5-18 ବର୍ଷ ବୟସ୍କ ପିଲାଙ୍କୁ ଗ୍ରହଣ କରାଯିବ। ଆସନ୍ତା 31 ତାରିଖ ସୁଦ୍ଧା ଆବେଦନ କରାଯାଇପାରିବ। ଅନ୍ଲାଇନ୍ ପୋର୍ଟାଲ awards.gov.in ମାଧ୍ୟମରେ

0: ଆବେଦନ କରାଯାଇପାରିବ। ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାରେ ଆଜି ସ୍ପେନ୍ ଓ ଅଷ୍ଟ୍ରିଆ ପରସ୍ପରକୁ ଭେଟିବେ। ଲସ୍ ଏଞ୍ଜେଲ୍ସ ଷ୍ଟାଡିୟମ୍ଠାରେ ଗ୍ରୁପ୍ 32 ପର୍ଯ୍ୟାୟର ଏହି ମ୍ୟାଚ୍ ଅନୁଷ୍ଠିତ ହେବ। ଅନ୍ୟ ଏକ ମ୍ୟାଚ୍ରେ ପର୍ତ୍ତୁଗାଲ ଏବଂ କ୍ରୋଏସିଆ ମଧ୍ୟରେ ଖେଳ ଅନୁଷ୍ଠିତ ହେବ। ଆସନ୍ତାକାଲି ସକାଳେ ଭାଙ୍କଭୋର୍ଠାରେ ସ୍ୱିଜରଲ୍ୟାଣ୍ଡ ଏବଂ ଆଲଜେରିଆ ପରସ୍ପରକୁ ଭେଟିବେ। ଆଇସିସି ମହିଳା T20 ବିଶ୍ୱକପ୍ କ୍ରିକେଟ୍ ପ୍ରତିଯୋଗିତାରେ ଆଜି ଦ୍ୱିତୀୟ ସେମିଫାଇନାଲ୍ ମ୍ୟାଚ୍ ଖେଳାଯିବ। ଲଣ୍ଡନର କେନିଂଟନ୍ ଓଭାଲ୍ଠାରେ ଲଣ୍ଡନ ଇଂଲଣ୍ଡ ଏବଂ ଦକ୍ଷିଣ ଆଫ୍ରିକା ପରସ୍ପରକୁ ଭେଟିବେ। ଭାରତୀୟ ସମୟ ରାତି 11:00 ଏହି ମ୍ୟାଚ୍ ଆରମ୍ଭ ହେବ। ମୁଖ୍ୟ ସମ୍ବାଦ ପୁଣି ଥରେ। ଭାରତ ଜାପାନ ସମ୍ପର୍କ ସ୍ୱତନ୍ତ୍ର ଏବଂ ଆର୍ଥିକ ସହଭାଗିତା କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ କହିଲେ ପ୍ରଧାନମନ୍ତ୍ରୀ। ବିହାର ମଧ୍ୟପ୍ରଦେଶ ଏବଂ ଗୁଜରାଟରେ ଖାଲି ପଡ଼ିଥିବା ବିଧାନସଭା ଆସନରେ ଉପନିର୍ବାଚନ ପାଇଁ ସମୟସୂଚୀ ଘୋଷଣା କଲେ ନିର୍ବାଚନ କମିଶନ। ନୂଆଦିଲ୍ଲୀରେ ଆସନ୍ତାକାଲି ଅନୁଷ୍ଠିତ ହେବ ପଞ୍ଚାୟତିରାଜ ଜାତୀୟ କର୍ମଶାଳା। ପୂର୍ବତନ ସର୍ବୋଚ୍ଚ ନେତା ସ୍ୱର୍ଗତ ଖାମନେଇଙ୍କ ଅନ୍ତିମ ସଂସ୍କାରରେ ଯୋଗଦେବା ପାଇଁ ଆସନ୍ତାକାଲି ଇରାନ ଗସ୍ତରେ ଯିବେ ଭାରତର 2 ଉଚ୍ଚସ୍ତରୀୟ ପ୍ରତିନିଧି। ଏବଂ ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାରେ ଆଜି ପରସ୍ପରକୁ ଭେଟିବେ ସ୍ପେନ୍ ଓ ଅଷ୍ଟ୍ରିଆ। ସମ୍ବାଦ ଶେଷ ହେଲା।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ସୁଦୂରରୁ ସଦର, ଅପହଞ୍ଚ ଅଞ୍ଚଳର ସ୍ୱର, ଉତ୍ସବ ମହୋତ୍ସବ, ସଭା ସମିତି ସମାରୋହ, ପ୍ରଗତି ଦୁର୍ଗତି ଏବଂ ସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ଝାରସୁଗୁଡ଼ା ଜିଲ୍ଲା ସମ୍ପର୍କରେ। ତଥ୍ୟ ଦେଇଛନ୍ତି ଆମ ଝାରସୁଗୁଡ଼ା ସମ୍ବାଦଦାତା ବସନ୍ତ କୁମାର ଜେନା ଓ ଉପସ୍ଥାପନାରେ ମୁଁ ଜିତେନ୍ଦ୍ର କୁମାର ନାୟକ। ଦେଶର ଶିଳ୍ପାୟନ ଓ ଖଣି କ୍ଷେତ୍ରର ବିକାଶରେ ବିସ୍ଥାପିତ ପରିବାରଙ୍କ ତ୍ୟାଗ ଓ ଅବଦାନ ଅତୁଳନୀୟ ବୋଲି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି। ବେଦାନ୍ତର ପ୍ରସ୍ତାବିତ କୁଡ଼ାଲୋଇ କୋଇଲା ବ୍ଲକ ପାଇଁ ଜମି ଅଧିଗ୍ରହଣ ପ୍ରସଙ୍ଗରେ ବଞ୍ଜାରୀ ଗ୍ରାମ ଗସ୍ତ ଅବସରରେ ସେ କହିଥିଲେ ସ୍ଥାନୀୟ ଲୋକଙ୍କ ସହମତି ବିନା କୌଣସି ପଦକ୍ଷେପ ନିଆଯିବ ନାହିଁ। ଗ୍ରାମବାସୀଙ୍କ ମତାମତ ଓ ନିଷ୍ପତ୍ତିକୁ ସରକାର ସର୍ବୋଚ୍ଚ ଗୁରୁତ୍ୱ ଦେବେ ଏବଂ ସେହି ନିଷ୍ପତ୍ତି ହିଁ ଚୂଡ଼ାନ୍ତ ହେବ। ମନ୍ତ୍ରୀ ଆହୁରି ସୂଚନା ଦେଇ କହିଥିଲେ ଯେ କୁଡ଼ାଲୋଇ କୋଇଲା ବ୍ଲକ ସମ୍ପର୍କିତ ସମସ୍ତ ସର୍ଭେ କାର୍ଯ୍ୟ ଏବଂ ବେଦାନ୍ତ ପକ୍ଷରୁ ଚାଲିଥିବା ସମସ୍ତ କାର୍ଯ୍ୟକଳାପ ବର୍ତ୍ତମାନ ପାଇଁ ବନ୍ଦ ରଖାଯାଇଛି।
3: ଖଣିଜ ସମ୍ପଦ ବହୁଳ ଏହି ଅଞ୍ଚଳଟା, ଏଠି ମଧ୍ୟ ମାଇନିଂ ଅପରେସନ ହେବା ପାଇଁ ଯାଉଛି, ସେଥିରେ ବିସ୍ଥାପନର ମଧ୍ୟ ସମସ୍ୟା ଅଛି, ଥଇଥାନର ମଧ୍ୟ ସମସ୍ୟା ଅଛି, କିନ୍ତୁ ଲୋକଙ୍କ ଚୂଡ଼ାନ୍ତ ନିଷ୍ପତ୍ତି ନ ହେବା ପର୍ଯ୍ୟନ୍ତ ସେ କାର୍ଯ୍ୟକୁ ଆମେ ଅଟକେଇକି ରଖିଛୁ। ଲୋକଙ୍କ ସାଙ୍ଗେ କଥା ଲାଗିଲା ପରେ ଏବଂ ଲୋକଙ୍କର ଏବଂ ଜିଲ୍ଲା ପ୍ରଶାସନ ସାଙ୍ଗରେ କଥା ହେଲା ପରେ ଇଏ କାର୍ଯ୍ୟର ଅଗ୍ରଗତି ହେବ। ସ୍ୱାଭାବିକ ଭାବରେ ଯେଉଁମାନେ ବାସଚ୍ୟୁତ ହେଉଛନ୍ତି କୌଣସି ନା କୌଣସି ପ୍ରକଳ୍ପରେ, ଦେଶର ବିକାଶ ପାଇଁ ସେମାନଙ୍କର ଅବଦାନ ଅତୁଳନୀୟ, କିନ୍ତୁ ବିସ୍ଥାପିତ ହେଲା ପରେ ତାଙ୍କର ଥଇଥାନ ରାଜ୍ୟ ସରକାରଙ୍କର ସବୁଠାରୁ ବଡ଼ ଦାୟିତ୍ୱ, ତାକୁ ଆମେ ଆଜିକାଲି ଇଏ ନୂଆ ସରକାର ହେଲା ପରେ ନିଖୁଣ ଭାବରେ କରିବାର ପ୍ରୟାସ କରୁଛୁ। ଗ୍ରାମବାସୀମାନଙ୍କ ସାଙ୍ଗେ କଥାବାର୍ତ୍ତା ଲାଗିବୁ ଏବଂ ସେମାନେ ହେଲେ ମାଲିକ, ଯାହା ଶେଷ ନିଷ୍ପତ୍ତି ସେମାନେ କରିବେ ତାକୁ ଆମେ ଆମର ଗ୍ରହଣ କରିବାର ଏବଂ କାର୍ଯ୍ୟକାରୀ କରିବାର ପ୍ରୟାସ କରିବୁ।
2: ରାଜ୍ୟ ମହିଳା ଓ ଶିଶୁ ବିକାଶ ବିଭାଗର କମିଶନର ତଥା ଶାସନ ସଚିବ ଡକ୍ଟର ମୃଣାଳିନୀ ଦର୍ଶ୍ୱାଲ ଝାରସୁଗୁଡ଼ା ଜିଲ୍ଲା ଗସ୍ତ କରି ବିଭିନ୍ନ ସେବା କେନ୍ଦ୍ରର କାର୍ଯ୍ୟକଳାପର ସମୀକ୍ଷା କରିଛନ୍ତି। ସେ ଲଖନପୁର ICDS ପ୍ରକଳ୍ପ ଅଧୀନରେ ଜୟ ବୁଡ଼ିଆ ଓ ବର୍ତ୍ତାପ ଅଙ୍ଗନବାଡ଼ି କେନ୍ଦ୍ର ପରିଦର୍ଶନ କରି ରନ୍ଧା ଖାଦ୍ୟ, ଜଳଖିଆ ଏବଂ TSI ବଣ୍ଟନ ସମ୍ପର୍କରେ ପଚାରି ବୁଝିଥିଲେ। ସେ ଲଖନପୁର ICDS ପ୍ରକଳ୍ପ ଅଧୀନରେ ଜୟ ବୁଡ଼ିଆ ଓ ବର୍ତ୍ତାପ ଅଙ୍ଗନବାଡ଼ି କେନ୍ଦ୍ର ପରିଦର୍ଶନ କରି ରନ୍ଧା ଖାଦ୍ୟ, ଜଳଖିଆ ଏବଂ TSR ବଣ୍ଟନ ସମ୍ପର୍କରେ ପଚାରି ବୁଝିଥିଲେ। ଅପପୁଷ୍ଟିରେ ପୀଡ଼ିତ ଶିଶୁମାନଙ୍କ ମାତାଙ୍କୁ ପୁଷ୍ଟି ସାଧନ କେନ୍ଦ୍ରର ସେବା ଓ ମାଗଣା ଚିକିତ୍ସାର ସୁବିଧା ନେବାକୁ ସେ ପରାମର୍ଶ ଦେଇଥିଲେ। ଏହି ଗସ୍ତରେ ଜିଲ୍ଲାପାଳ କୁଣାଲ ମୋତିରାମ ଚୌହାନ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଜୟନ୍ତୀ ଗର୍ତିଆ ଏବଂ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ସୁନନ୍ଦା ମହାରଣା ପ୍ରମୁଖ ଉପସ୍ଥିତ ଥିଲେ। ଆସନ୍ନ ମୌସୁମୀ ଋତୁରେ ବନ୍ୟା, ବାତ୍ୟା ଏବଂ ଅନ୍ୟାନ୍ୟ ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ପାଇଁ ଝାରସୁଗୁଡ଼ା ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାସ୍ତରୀୟ ଟେବୁଲ୍ ଟପ୍ ଅଭ୍ୟାସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଅତିରିକ୍ତ ଜିଲ୍ଲାପାଳ ଲଳିତ ସୋରେଙ୍ଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ରାଜ୍ୟସ୍ତରୀୟ ପର୍ଯ୍ୟବେକ୍ଷକ ଶୁଭମ ତମାଙ୍ଗ ଯୋଗଦେଇ ଜିଲ୍ଲାର ବିପର୍ଯ୍ୟୟ ପ୍ରସ୍ତୁତିର ସମୀକ୍ଷା କରିଥିଲେ। ଝାରସୁଗୁଡ଼ା ଜିଲ୍ଲାର କୋଲାବିରାଠାରେ ନବନିର୍ମିତ ସାମୁଦାୟିକ ସ୍ୱାସ୍ଥ୍ୟକେନ୍ଦ୍ର ଏବଂ ବ୍ଲକ ଜନସ୍ୱାସ୍ଥ୍ୟ

0: ଏବେ ବନ ମହୋତ୍ସବ ସପ୍ତାହ ଚାଲିଛି, ଏତେ ବଡ଼ ଦିନ ହେଲେ କାହାର ଦେଖା ଦର୍ଶନ ନାହିଁ। ମୁଁ ଭାବୁଛି ଜଗାନା ଆଉ ଆମର ଭଜନୀ ବାପା କୋଉଠି ଗୋଟେ ଗଛ ଲଗାରେ ବ୍ୟସ୍ତ ଥିବେ। ଆରେ ଇଏ ଭଜନୀ ବାପା।
1: ମାନିଆପା ନମସ୍କାର।
0: ହଁ ହଁ
1: ବୁଝିଲ ମାନିଆପା।
0: ହଁ
1: ତମର କଥା ନ ଶୁଣୁ ମୁଁ ଆସି ପହଞ୍ଚିଗଲି, ତମ କଥା ପଛରେ ରହି ସବୁ ଶୁଣୁଛି। ଇଏ କଥା କଣ କି, ତମେ ତ ଜାଣିଥିବ ଆଜି କେତେ ବଡ ଦିନ। ଗାଁ ସାରା ଚାରିଆଡେ ଗଛ ପତ୍ର ଲାଗୁଛି, ସେଇଠୁ ଟିକେ ଆସିଲା ବେଳକୁ ବିଳମ୍ବ ହେଇଗଲା। ହେଲେ ଜଗାଇ ନାମ ପଛେ ପଛେ ଆସୁଥିଲେ, କୋଉଠି ରହିଗଲେ କେଜାଣି।
2: ରହିବେ ଆଉ କୋଉଠି, ହେଇ ପରା ଧନ ତୋରି ପଛେ ପଛେ
0: ଜଗା ନା ଓଳିକି।
2: ହଉ ହଉ ତେମେ ଦିହ ଆଗୁଆ ଚାଲି ଆସିଚ, ମୁଁ ବି ସବୁ କଥା ଶୁଣିଛି ସେଇ ବନ ମହୋତ୍ସବ।
1: ହଁ
0: ବୁଝିଲ ଜଗା ନା, ଆଜି ଏତେ ବଡ ଦିନ କଣ, ଏଇନେ ପୁରା ସାତ ଦିନ ମାନେ ଜୁଲାଇ ଏକ ରୁ ସାତ ପର୍ଯ୍ୟନ୍ତ ଆମର ବନ ମହୋତ୍ସବ। ବୁଝିଲ ତ କେତେ ବଡ କାର୍ଯ୍ୟକ୍ରମ, ସମସ୍ତେ ଉତ୍ସାହର ସହିତ ଗଛ ଲଗାଇବାରେ ବ୍ୟସ୍ତ।
2: ସତ କଥା କହିଛ ମାନି ବାପା ଭଜନୀ।
1: ଆଜ୍ଞା
2: ଆମେ ସମସ୍ତେ ଲାଗି ପଡିବା, ଏଇ ଯୋଉ ବନ ମହୋତ୍ସବ ସପ୍ତାହ ଚାଲିଛି, ଆମେ ଯେତିକି ପରିମାଣରେ ଗଛ ଲଗେଇବା ସେ ସବୁ ଭବିଷ୍ୟତ ବଂଶଧରଙ୍କ ପାଇଁ। ତେଣୁ ସବୁ ଗାଁରେ ସମସ୍ତେ ଏମିତି ଲାଗି ପଡନ୍ତୁ, ତାଙ୍କ ଗାଁର ପରିବେଶ, ଗାଁ ମୁଣ୍ଡ, ଜଙ୍ଗଲ କେମିତି ଆହୁରି ସୁନ୍ଦର ଭାବରେ ସବୁଜିମାରେ ଭରିଯିବ, ଆଉ ଗାଁର ଯୋଉ ବିଦ୍ୟାଳୟ ରହିଛି, ମନ୍ଦିର ପାଖ ରହିଛି, ପୋଖରୀ ହୁଡ଼ା ରହିଛି, ସବୁ ଜାଗାରେ ଗଛ ଲଗେଇ ଚାଲନ୍ତୁ।
0: ହଁ ପରା ବୁଝିଲ ବାପା ଭଜନୀ। ଆମର ଜଙ୍ଗଲ କ୍ଷୟକୁ ରୋକିବା ଆଉ ଲୋକଙ୍କ ମଧ୍ୟରେ ବୃକ୍ଷ ପ୍ରତି ସଚେତନତା ସୃଷ୍ଟି କରିବା ଏହାର ମୁଖ୍ୟ ଉଦ୍ଦେଶ୍ୟ। ବୁଝିଲ ଜଗାନା, ତମେ ତ ଜାଣିଥିବ ଜଗାନା, ପରିବେଶ ସନ୍ତୁଳନରେ ଗଛ ଆମର ବହୁତ ସାହାଯ୍ୟ କରେ। ଗଛ ଅମ୍ଳଜାନ ଦିଏ ଆଉ ଅଙ୍ଗାରକାମ୍ଳ ଶୋଷେ, ମାଟି କ୍ଷୟକୁ ମଧ୍ୟ ରୋକିଥାଏ, ଆଉ ଜଳବାୟୁ ପରିବର୍ତ୍ତନର ମୁକାବିଲା ମଧ୍ୟ, ଆଉ ଗ୍ଲୋବାଲ ୱାର୍ମିଂ କମେଇବାରେ ବୃକ୍ଷ ସବୁଠାରୁ ବଡ଼ ଅସ୍ତ୍ର। ଆଉ ଜାଣିଥିବ ପଶୁପକ୍ଷୀଙ୍କୁ ବାସସ୍ଥାନ ମିଳେ, ଆମର ଯଦି ଜଙ୍ଗଲ ରହିଥିବ ତାହେଲେ ପଶୁପକ୍ଷୀମାନେ ରହିପାରିବେ, ସେମାନେ ହେଉଛନ୍ତି ଆମ ପରିବେଶର ବନ୍ଧୁ, ନା କଣ?
2: ସତ କଥା ବାପା ଭଜନୀ।
1: ଆଜ୍ଞା
2: ଆଜିକାଲି ଆମେ ବିଭିନ୍ନ ଯୋଉ ଗଣମାଧ୍ୟମରେ ଦେଖୁଥିବା କୋଉଠି ଚିତାବାଘ, କୋଉଠି ବିଭିନ୍ନ ପ୍ରକାର ହେଟା ସହର ଭିତରକୁ ପଶି ଆସୁଛନ୍ତି, ତାର କାରଣ ହେଉଛି ଏଇ ଜଙ୍ଗଲ ଲୋପ ପାଇବା। ତେଣୁ ଯଦି ଜଙ୍ଗଲର ପରିବେଶ ଠିକ ରହିଲା, ଯୋଉ ବନ୍ୟ ଜନ୍ତୁମାନେ ସେମାନଙ୍କ ପରିବେଶରେ ଆନନ୍ଦରେ ବିଚରଣ
1: କରିପାରିବେ। ତମେ ତ ଜାଣିଥିବ ଆମର ତ ପ୍ରତି ବର୍ଷ ଆମର ଏଠି ଉପକୂଳବର୍ତ୍ତୀ ଅଞ୍ଚଳରେ ବାତ୍ୟା ଆସୁଛି, ବିଭିନ୍ନ ଗଛ କ୍ଷୟକ୍ଷତି ହଉଛି। ଆମେ କିଛି କିଛି ଗଛ ଲଗେଇବା, ତାପରେ ଏବେ ତ ଧୀରେ ଧୀରେ ବର୍ଷା ଆରମ୍ଭ ହେଇଗଲା, ଯଦି ଗଛଟି ଏଇ ଟାଇମରେ ଲାଗିବ ତାହେଲେ ସୁନ୍ଦର ଭାବରେ ସେ ବଢିପାରିବ।
0: ହଁ ତେଣୁ ଆମେ ଆମ ଘର ପାଖରେ, ସ୍କୁଲ ହଉ, ଅଫିସ ପାଖରେ ହଉ, ଗୋଟେ ଗୋଟେ ଗଛ ଆମେ ଲଗେଇବା। ଆଉ ଆମର ତ ଜାଣିଥିବ ନିମ୍ବ, ଅଁଳା, ବେଲ, ଅଶୋକ, କୃଷ୍ଣଚୂଡା ଏଇସବୁ ଗଛକୁ ବେଶୀ ଆମେ ଗୁରୁତ୍ୱ ଦେବା। ଲଗାଇଥିବା ଗଛରେ ନିୟମିତ ଆମେ ଯତ୍ନ ନେବା, ଖାଲି ତ ଗଛ ଲଗେଇଦେଲେ ହବନି।

0: ଝିଲ ଜଗା ନା,
1: ହଁ
0: ଆମେ ମଧ୍ୟ ତାର ଯତ୍ନ ନେବାକୁ ପଡିବ। ଏସବୁ ଜିନିଷ ଯଦି ଆମେ କରିବା, ନିହାତି ଭାବରେ ଆମର ଜଙ୍ଗଲ ବଢିବ, ଆଉ ଗଛ କଟା ମଧ୍ୟ କମେଇବାକୁ ପଡିବ। ଏହା ହଉଛି ମୁଖ୍ୟ ଅପରାଧ, ବୁଝିଲ ଜଗା ନା।
1: ନିଶ୍ଚିତ ଭାବରେ ଆମେ ଯୋଉଠି ଗଛ କଟା ଯାଉଛି ତାର ବିରୋଧ କରିବା। ବଡ଼ ବଡ଼ ଗଛ ଗୁଡିକ ବଢିବାକୁ ବହୁ ବର୍ଷ ଲାଗେ, କିନ୍ତୁ କାଟିଦେବା ମାତ୍ରେ ଗୋଟିଏ ସେକେଣ୍ଡରେ ସେ ଗଲା ଧରାଶାୟୀ ହେଇଗଲା। ତେଣୁ ଆମେ ଯେତେ ଗଛକୁ ସୁରକ୍ଷା ଦେଇପାରିବା, ଗଛ ଗୁଡିକ ଆମକୁ ସୁରକ୍ଷା ଦେବେ।
0: ସେଇଥିପାଇଁ ବୁଝିଲ ଜଗା ନା, ଯୋଉ ଆମର ଏକ ପେଡ଼ ମା କେ ନାମ, ସମସ୍ତେ ମାଙ୍କ ନାମରେ ଗୋଟେ ଗୋଟେ ଗଛ ମଧ୍ୟ ସମସ୍ତେ ଲଗାଉଛନ୍ତି। ତେବେ ଆମେ ତ ଜାଣିଲେ ଏସବୁ କଥା, ଆଉ କଣ ଆମେ ବର୍ତ୍ତମାନ ଏନେ ଟିକେ ଭଜନ ଶୁଣିବା ନା ଶୁଣିବାନି?
2: ହଁ, ଏତେ କଥା ଆଲୋଚନା ହେଇଗଲାଣି, ଯେତେବେଳେ ଆଉ ସନ୍ଧ୍ୟା ସମୟ ଗୋଟିଏ ଭଜନଟେ ହେଇଯାଉ।

0: ଯାହା ହଉ ମାନ୍ୟପା, ସନ୍ଧ୍ୟା ସମୟ ସୁନ୍ଦର ଭଜନଟିଏ ଶୁଣିଲେ ସେଇ କଣ୍ଠଶିଳ୍ପୀ ଗୀତିକାରଙ୍କୁ ଧନ୍ୟବାଦ ଦେଇ ଆଜି କଣ ଆଲୋଚନା ଅଛି ଚାଲ ସେଇଠିକି ବଢିବା।
1: ଆଜିର ଆଉ ଆଲୋଚନା କଣ, ଏଇ ବନ ମହୋତ୍ସବ ଉପରେ ଆମର ଆଲୋଚନାଟିଏ ହବ। ଆରି ଭିତରେ ରହିଛି ଜୈବ ବିବିଧତା ଏବଂ କେମିତି କଣ ସବୁ ବନ ମହୋତ୍ସବର ଉଦ୍ଦେଶ୍ୟ ରହିଛି, ଲକ୍ଷ୍ୟ ରହିଛି, ଆଜି ଏ ସମ୍ପର୍କରେ ଆଲୋଚନା କରିବେ। ଆମ ଗହଣରେ ଉପସ୍ଥିତ ଅଛନ୍ତି ମ୍ୟାଡାମ ମୋନାଲିସା ମହାପାତ୍ର, ଅସ୍ତରଙ୍ଗ ବନ୍ୟପ୍ରାଣୀ ବନାଞ୍ଚଳ ଅଧିକାରୀ। ତାଙ୍କଠାରୁ ଆମେ ଶୁଣିବା, ବଣ ହେଉଛି ଆମର ବନ୍ଧୁ। ତେବେ ବଣଠାରୁ ଆମେ ସବୁକିଛି ପାଉଛେ। ବଣ ହେଉଛି ପଶୁପକ୍ଷୀ ମାନଙ୍କର ଆଶ୍ରୟସ୍ଥଳୀ, ଆଉ ପଶୁପକ୍ଷୀମାନେ ହେଉଛନ୍ତି ଆମର ବନ୍ଧୁ, ତେଣୁ ସେମାନେ ପରିବେଶର ସୁରକ୍ଷାକାରୀ। ତାହେଲେ ଆପଣମାନେ ଜାଣିଥିବେ ଜୁଲାଇ 1 ତାରିଖରୁ ଜୁଲାଇ 7 ତାରିଖ ପର୍ଯ୍ୟନ୍ତ ଆମର ପାଳନ ହୁଏ ବନ ମହୋତ୍ସବ। ଆଉ ଏଇ ବନ ମହୋତ୍ସବରେ କଣ ସବୁ କାର୍ଯ୍ୟକ୍ରମ ଏ ବର୍ଷର ହୋଇଛି ଏବଂ କଣ ଲକ୍ଷ୍ୟ ରହିଛି, ଏ ସମ୍ପର୍କରେ ଆଜି ଅଧିକ ଆମେ ଜାଣିବା ପାଇଁ ଆମ ଗହଣରେ ଉପସ୍ଥିତ ଅଛନ୍ତି ମ୍ୟାଡାମ ମୋନାଲିସା ମହାପାତ୍ର, ଅସ୍ତରଙ୍ଗ ବନ୍ୟପ୍ରାଣୀ ବନାଞ୍ଚଳ ଅଧିକାରୀ। ମ୍ୟାଡାମ ନମସ୍କାର।
2: ନମସ୍କାର।
1: କାର୍ଯ୍ୟକ୍ରମକୁ ବହୁତ ବହୁତ ସ୍ୱାଗତ କରୁଛି ମ୍ୟାଡାମ।
2: ଧନ୍ୟବାଦ।
1: ଜୁଲାଇ 1 ତାରିଖରୁ ଜୁଲାଇ 7 ତାରିଖ ପର୍ଯ୍ୟନ୍ତ ଆମର ପାଳନ ହେଉଛି ବନ ମହୋତ୍ସବ ସପ୍ତାହ, ପ୍ରତିବର୍ଷ ପାଳନ ହୁଏ। ତେବେ ଏ ବର୍ଷ ଯୋଉ ରହିଛି ବନ ମହୋତ୍ସବ ସପ୍ତାହ, ୟାର ଲକ୍ଷ୍ୟ କଣ ରହିଛି ଆଉ କାର୍ଯ୍ୟକ୍ରମ ମାନେ ସବୁ କଣ ନିଆଯାଇଛି?
2: ଧନ୍ୟବାଦ। ଯେପରିକି ଆପଣ କହିଲେ, ଆମର 1950 ଆରମ୍ଭ କରି ଶ୍ରୀ ମହାପ୍ରଭୁ ଜଗନ୍ନାଥଙ୍କର ବନଜାଗ ଲୀଳାରୁ ପ୍ରେରିତ ହୋଇ ସବୁ ବର୍ଷ ପ୍ରତ୍ୟେକ ବର୍ଷ ଜୁଲାଇ ମାସ ପ୍ରଥମ ସପ୍ତାହ ଜୁଲାଇ 1-7 ବନ ମହୋତ୍ସବ ସପ୍ତାହ ରୂପେ ପାଳନ କରାଯାଇ ଆସୁଅଛି ଏବଂ ଏହି ବର୍ଷ ମଧ୍ୟ ପୁରା ସମଗ୍ର ଭାରତ ବର୍ଷରେ ଜୁଲାଇ 1 ଆମର ବନ ମହୋତ୍ସବ ସପ୍ତାହ ଆରମ୍ଭ ହୋଇଯାଇଛି। ତେବେ ଯଦି ଆମେ ଦେଖିବା, ପ୍ରତ୍ୟେକ ବର୍ଷ ଆମର ଯେଉଁ ସବୁ ବନ ମହୋତ୍ସବ ସପ୍ତାହ ଯେଉଁ ହୁଏ ତାର ଗୋଟେ ଥିମ୍ ଥାଏ ବା ତାର ଗୋଟେ ବିଷୟବସ୍ତୁ ରହିଥାଏ। ଯଦି ଏହି ବର୍ଷ 2026 ବନ ମହୋତ୍ସବ କଥା ମୁଁ କହିବି, ତାହେଲେ ଏହି ବର୍ଷର ଥିମ୍ ଅଛି କ୍ଲାଇମେଟ୍ ଆକ୍ସନ୍, ବାୟୋଡାଇଭର୍ସିଟି କନଜରଭେସନ୍ ଆଣ୍ଡ ଆଫରେଷ୍ଟେସନ୍, ବା ଜଳବାୟୁ କାର୍ଯ୍ୟାନୁଷ୍ଠାନ, ଜୈବ ବିବିଧତା ସଂରକ୍ଷଣ ଏବଂ ଜଙ୍ଗଲୀକରଣ। ତେଣୁ ମୁଁ ଆଶା କରିବି ଯେ ସମସ୍ତେ ଏହି ଥିମ୍କୁ ହୃଦୟଙ୍ଗମ କରିକି ସେହି ହିସାବରେ ପରିବେଶକୁ ରକ୍ଷା କରିବେ।
1: ନିହାତି ଭାବରେ। ତେବେ ମ୍ୟାଡାମ, ଏଇ ଯେଉଁ ବନ ମହୋତ୍ସବ ସପ୍ତାହ ଆଜିକୁ 2 ଦିନ ହେଇଗଲାଣି, ପାଳନ କରାଗଲାଣି, କଣ ସବୁ କାର୍ଯ୍ୟକ୍ରମ ନିଆଯାଇଛି, ସବୁ କ୍ଷେତ୍ରରେ କଣ କଣ ସଚେତନ କରାଯାଉଛି?
2: ଆମର ପ୍ରତ୍ୟେକ ବର୍ଷ ଭଳି ଏହି ବର୍ଷ ମଧ୍ୟ ଜଙ୍ଗଲ ବିଭାଗ ବା ବନ ବିଭାଗ ତରଫରୁ ଆମର ଯେତିକି ନର୍ସରୀ ଅଛି ସେ ନର୍ସରୀରେ ସବୁ ଚାରା ରୋପଣ କରାଯାଇଥିଲା, 6 ମାସିଆ ଚାରା, ଯେଉଁଗୁଡ଼ିକ ବର୍ତ୍ତମାନ ଆମେ ଲୋକମାନଙ୍କୁ ଏବଂ ବିଭିନ୍ନ ସରକାରୀ ଅନୁଷ୍ଠାନକୁ ବିତରଣ କରୁଛୁ। ଆମର ଚାରା ବିତରଣ ବର୍ତ୍ତମାନ ଚାଲିଅଛି। ଗୋଟିଏ ଚାରାର ମୂଲ୍ୟ ମାତ୍ର 1 ଟଙ୍କାରେ ଆମେ ଚାରା ବିତରଣ କରୁଛୁ ଏବଂ ବିଭିନ୍ନ ପ୍ରକାର ସ୍କୁଲ, କଲେଜ ଏବଂ ସରକାରୀ ଅନୁଷ୍ଠାନକୁ ଆମେ ଯାଇ ସେଠାରେ ସମସ୍ତ ଛାତ୍ରଛାତ୍ରୀ ଏବଂ ସେଠାରେ କାମ କରୁଥିବା ସମସ୍ତ କର୍ମଚାରୀମାନଙ୍କୁ ନେଇ ଆମେ ବନ ମହୋତ୍ସବ ପାଳନ କରୁଛୁ। ସେଠାକୁ ଯାଇ ଏବଂ ଆମେ ଏଇ ବାର୍ତ୍ତା ବି ଦଉଛୁ ଯେ କିପରି ଆପଣ ଯେଉଁ ଲଗାଉଥିବା ଗଛଟା ଖାଲି ଗଛ ଲଗେଇ ଦେଲେ ଯେ ହେଇଯିବ,

0: ଆମ କାମ ସରିଯିବ ତା ନୁହେଁ। ଗଛଟା ଲଗେଇଦେବା ଯେତିକି ଗୁରୁତ୍ୱପୂର୍ଣ୍ଣ, ଗଛଟା ଲାଗିଲା ପରେ ଗଛଟା କେମିତି ବଡ ହବ, ତାକୁ ଆମେ କେମିତି ବଡ କରିବା, ସେଇଟା ମଧ୍ୟ ଆମର ଦାୟିତ୍ୱ। ଏ ବିଷୟରେ ଆମେ ମଧ୍ୟ ସଚେତନ କରୁଛୁ।
1: ଏ ବର୍ଷର ଯୋଉ ରହିଛି ବିଷୟବସ୍ତୁ ରହିଛି ବନ ମହୋତ୍ସବରେ, ଆପଣ କହିଲେ ଯେ ଜଳବାୟୁ କାର୍ଯ୍ୟାନୁଷ୍ଠାନ, ଜୈବ ବିବିଧତା ଏବଂ ସଂରକ୍ଷଣ ଆଉ ଜଙ୍ଗଲୀକରଣ କରିବା, ତେବେ କ'ଣ ଏଇ ସବୁ ଯୋଉ 4-5 ବିଷୟବସ୍ତୁ ରହିଛି ତା ଉପରେ କ'ଣ କହିବେ?
0: ବର୍ତ୍ତମାନ ଜଳବାୟୁ କ୍ଲାଇମେଟ୍ ଆକ୍ସନ୍ ଯୋଉଟା ଆପଣ ଏବେ ବି ଆମେ ନିଜେ ବି ଭୁକ୍ତଭୋଗୀ, ଏବେ ଆମେ ଦେଖୁଥିବା ଯେମିତିକି ବର୍ତ୍ତମାନ ଆମର ଚାଲିଛି କ୍ଲାଇମେଟ୍ ଚେଞ୍ଜ ପାଇଁ ଆମେ କେତେ ଅସୁବିଧାର ସମ୍ମୁଖୀନ ହେଉଛୁ, ଆମେ ସମସ୍ତେ ବର୍ତ୍ତମାନ ଭୁକ୍ତଭୋଗୀ। ଯେମିତିକି ଏଇଥର ଆପଣ ବି ଦେଖୁଥିବେ ଯେ ଆମର ଏଲନିନୋର ପ୍ରଭାବ ବହୁତ ଅଧିକ ଅଛି, ତେଣୁ ତା ପାଇଁ ମଧ୍ୟ କେତେ ଅଧିକ ମାତ୍ରାରେ ଆମେ ଗରମ ଅନୁଭୂତ କଲେ ଏବଂ ମୌସୁମୀ ଆସିଥିଲେ ମଧ୍ୟ ବର୍ଷା ହେବାରେ ବି କେତେ ପ୍ରୋବ୍ଲେମ୍ ହେଉଛି, ତ ସେଇ ଜିନିଷ ଆମେ ଜାଣୁଛୁ। ତେଣୁ ନିହାତି ଭାବରେ କ୍ଲାଇମେଟ୍ ଆକ୍ସନ୍ ଏବେର ଆମର ଗୋଟେ ପ୍ରଥମ ପ୍ରାୟୋରିଟି ନିହାତି ଭାବରେ ହବା କଥା। କ୍ଲାଇମେଟ୍ ଆକ୍ସନରେ ପ୍ରଥମ କଥା ହେଲା ଯେମିତିକି ମୁଁ କହିଲି ଯେ ଗଛ ଲଗେଇବା, ଗଛ ଲଗେଇବା ଏବଂ ଗଛଟେ ଲଗେଇଦେବା, ଯେମିତି ମୁଁ କହିଲି କି କେବଳ ଗଛଟେ ଲଗେଇଦେଲେ ଆମ କର୍ତ୍ତବ୍ୟ ସରିନି, ସେ ଗଛଟାକୁ ଆମେ କେମିତି ବଡ଼ କରିବା,

0: ଛୋଟି ବିଷୟବସ୍ତୁ ରହିଛି ତା ଉପରେ କ'ଣ କହିବେ?
1: ବର୍ତ୍ତମାନ ଜଳବାୟୁ କ୍ଲାଇମେଟ୍ ଆକ୍ସନ୍ ଯେଉଁଟା ଆପଣ ଏବେ ବି ଆମେ ନିଜେ ବି ଭୁକ୍ତଭୋଗୀ ଏବେ ଆମେ ଦେଖୁଥିବା, ଯେମିତିକି ବର୍ତ୍ତମାନ ଆମର ଚାଲିଛି କ୍ଲାଇମେଟ୍ ଚେଞ୍ଜ ପାଇଁ ଆମେ କେତେ ଅସୁବିଧାର ସମ୍ମୁଖୀନ ହେଉଛୁ, ଆମେ ସମସ୍ତେ ବର୍ତ୍ତମାନ ଭୁକ୍ତଭୋଗୀ। ଯେମିତିକି ଏଇଥର ଆପଣ ବି ଦେଖୁଥିବେ ଯେ ଆମର ଏଲନିନୋର ପ୍ରଭାବ ବହୁତ ଅଧିକ ଅଛି, ତେଣୁ ତା ପାଇଁ ମଧ୍ୟ କେତେ ଅଧିକ ମାତ୍ରାରେ ଆମେ ଗରମ ଅନୁଭୂତ କଲେ ଏବଂ ମୌସୁମୀ ଆସିଥିଲେ ମଧ୍ୟ ବର୍ଷା ହେବାରେ ବି କେତେ ପ୍ରୋବ୍ଲେମ୍ ହେଉଛି, ତ ସେଇ ଜିନିଷ ଆମେ ଜାଣୁଛୁ। ତେଣୁ ନିହାତି ଭାବରେ କ୍ଲାଇମେଟ୍ ଆକ୍ସନ୍ ଏବେର ଆମର ଗୋଟେ ପ୍ରଥମ ପ୍ରାୟୋରିଟି ନିହାତି ଭାବରେ ହେବା କଥା। କ୍ଲାଇମେଟ୍ ଆକ୍ସନ୍ରେ ପ୍ରଥମ କଥା ହେଲା, ଯେମିତିକି ମୁଁ କହିଲି ଯେ ଗଛ ଲଗାଇବା, ଗଛ ଲଗାଇବା ଏବଂ ଗଛଟେ ଲଗାଇଦେବା, ଯେମିତି ମୁଁ କହିଲି କି କେବଳ ଗଛଟେ ଲଗାଇଦେଲେ ଆମ କର୍ତ୍ତବ୍ୟ ସରିନି, ସେ ଗଛଟାକୁ ଆମେ କେମିତି ବଡ଼ କରିବା, ସେଥିପାଇଁ ସରକାରଙ୍କ ତରଫରୁ ବି ଏକ ପେଡ଼ ମା କେ ନାମ ବା ମା ପାଇଁ ଗଛଟିଏ କାର୍ଯ୍ୟକ୍ରମ ଗଲା 2 ବର୍ଷ ହେଲାଣି ବି ଚାଲିଛି, ଏଇ ବର୍ଷ ମଧ୍ୟ ବହୁଳ ମାତ୍ରାରେ ବୃକ୍ଷରୋପଣ କରାଯିବ। ତାପରେ ଆମେ ଆସିବା ବାୟୋଡାଇଭର୍ସିଟି କନଜରଭେସନ୍ ବା ଜୈବ ବିବିଧତା ସଂରକ୍ଷଣ ବିଷୟରେ। ତେବେ ଆମେ ଯେମିତିକି ଜାଣିଥାଉ ଗୋଟେ ଜଙ୍ଗଲରେ, ଗୋଟେ ଜଙ୍ଗଲ ହେଲେ ସେଠି ଯେ କେବଳ ଗଛ ଅଛନ୍ତି ବା କେବଳ ଗୋଟେ ଯୋଡ଼େ ଏଇଭଳି ଆମର କିଛି ପ୍ରାଣୀ ଅଛନ୍ତି ତା ନୁହେଁ, ଗୋଟେ ଜଙ୍ଗଲ ହେଲେ ସେଠାରେ ଜୈବ ବିବିଧତା ବା ବାୟୋଡାଇଭର୍ସିଟି, ଅନେକ ପ୍ରକାର ଛୋଟ ଆମର ମାଇକ୍ରୋ ଅର୍ଗାନିଜମ୍ ବା ଅଣୁଜୀବରୁ ଆରମ୍ଭ କରିକିନା ମାନେ ମାମାଲ ବା ସ୍ତନ୍ୟପାୟୀ ପ୍ରାଣୀ ପର୍ଯ୍ୟନ୍ତ ଅନେକ ପ୍ରକାର ଜୀବଜନ୍ତୁ ସେଠାରେ ରହିଥାନ୍ତି। ତେଣୁ ଗୋଟେ ଜଙ୍ଗଲ ସୃଷ୍ଟି ହେଲେ ତା ମଧ୍ୟରେ କେବଳ ଯେ ଗଛ ବଞ୍ଚି ରହିବ ତା ନୁହେଁ, ବରଂ ଆମର ଅଣୁଜୀବରୁ ଆରମ୍ଭ କରିକିନା ଛୋଟ ସ୍ତନ୍ୟପାୟୀ ପ୍ରାଣୀ ହଉ, ବଡ଼ ସ୍ତନ୍ୟପାୟୀ ପ୍ରାଣୀ ହଉ, ପକ୍ଷୀ ହୁଅନ୍ତୁ, ସରୀସୃପ ହୁଅନ୍ତୁ, ଏ ସମସ୍ତଙ୍କର ବାସସ୍ଥାନ ମଧ୍ୟ ତାହା ହୋଇଥାଏ। ଏବଂ ବିଭିନ୍ନ ପ୍ରକାର ଯେଉଁ ମୃତ୍ତିକାର ମାନେ ଟାଇପ୍କୁ ନେଇକି କେଉଁଠି କେଉଁ ପ୍ରକାର ମୃତ୍ତିକା ଅଛି ବା କେଉଁଠି କେଉଁ ପ୍ରକାର ଜଳବାୟୁ ଅଛି ତାକୁ ନେଇକି ବିଭିନ୍ନ ପ୍ରକାର ଇକୋସିଷ୍ଟମ୍ ବି ତିଆରି ହୋଇଥାଏ, ଜଙ୍ଗଲରେ ବିଭିନ୍ନ ପ୍ରକାର ଇକୋସିଷ୍ଟମ୍ ତିଆରି ହୋଇଥାଏ। ଯେମିତିକି ଆମ ପୁରୀ କଥା ଆମେ କହିଲେ ଏହାକୁ ଉପକୂଳବର୍ତ୍ତୀ ଏରିଆ, ତେଣୁ ଏଠାରେ ଆମର ଗୋଟେ ଯେଉଁଟା ଆମ ପାଖରେ ୟୁନିକ୍ ଯେଉଁ ଇକୋସିଷ୍ଟମ୍ ଅଛି ସେଇଟା ହେଲା ମ୍ୟାନଗ୍ରୋଭ୍ର ଇକୋସିଷ୍ଟମ୍ ବା ଲୁଣା ଜଙ୍ଗଲର ଇକୋସିଷ୍ଟମ୍। ତେଣୁ ଲୁଣା ଜଙ୍ଗଲ ଯେଉଁଟାକି ଆମ ଉପକୂଳବର୍ତ୍ତୀ ଅଞ୍ଚଳରେ ଲୋକଙ୍କୁ ରକ୍ଷା କରୁଛି, ସୁନାମୀ ଭଳି ବାତ୍ୟାରୁ ଆମକୁ ସେ ରକ୍ଷା କରୁଛି।
2: ତେଣୁ ଏଇ ଯେଉଁ ଉପକୂଳବର୍ତ୍ତୀ ଅଞ୍ଚଳରେ ଆମେ କେଉଁ କେଉଁ ପ୍ରକାର ଗଛ ସବୁ ଲଗାଇବା ଦରକାର? ଆପଣ ତ କହୁଛନ୍ତି ଜଙ୍ଗଲୀକରଣ କରିବା ନିହାତି ଆବଶ୍ୟକ, ତେଣୁ କେଉଁ କେଉଁ ଗଛ ଲଗାଇବା ଦରକାର ଆଉ ଏ ବର୍ଷ ବି ସରକାର କ'ଣ କ'ଣ ଗଛ ସବୁ ଦେଇଛନ୍ତି ଲଗାଉଛନ୍ତି?
1: ଆମର ଯେଉଁ ଜଙ୍ଗଲ ବିଭାଗ ତରଫରୁ ଉପକୂଳବର୍ତ୍ତୀ ଏରିଆରେ ଯେଉଁଠି ଆମର ବାଲି ଯେହେତୁ ଅଧିକ, ବାଲିର ମାତ୍ରା ଅଧିକ ଥାଏ, ତେଣୁ ଯେଉଁ ଗଛ ଗୁଡ଼ିକ ବାଲିରେ ବଡ଼ ହୋଇଯାଇପାରେ ତାହା ବି ଆମର ଲଗାଯାଏ, ଯେମିତିକି ଝାଉଁ ଗଛ, ଏବଂ ତା ସହିତ ମଧ୍ୟ ଆମର ଉପକୂଳବର୍ତ୍ତୀ ଏରିଆରେ ଯେଉଁ ଝାଉଁ ଗଛ ଲଗା ହୁଏ, ଆମର ଯେମିତିକି ସ୍ୱର୍ଗଦ୍ୱାର, ଶ୍ରୀ ଜଗନ୍ନାଥଙ୍କ ସ୍ୱର୍ଗଦ୍ୱାର ଏବଂ ମହାପ୍ରଭୁଙ୍କ ରୋଷଶାଳା ଅଛି, ସେଇଠି ଯେଉଁ କାଠର ଆବଶ୍ୟକତା ରହିଥାଏ ତାହା ସେଇ ଝାଉଁ ପ୍ଲାଣ୍ଟେସନରୁ ହିଁ ଆସେ। ତା ଛଡ଼ା ଯେଉଁ ଆମେ ମାନେ ପଥପ୍ରାନ୍ତ ବନୀକରଣ କରିପାରିବା ବା ଯାହାକୁ ଆମେ ଏଭିନ୍ୟୁ ପ୍ଲାଣ୍ଟେସନ କହୁଛେ, ମାନେ ରୋଡ୍ର ଦୁଇ ସାଇଡ୍ରେ, ତା ପାଇଁ ଗୋଟେ ବହୁତ ଭଲ ସ୍ପେସିସ୍ ହେଲା କୃଷ୍ଣଚୂଡ଼ା। କାରଣ କୃଷ୍ଣଚୂଡ଼ା ଗଛଟା ବି ଯେମିତି ଦେଖିବା ପାଇଁ ଯେତେ ଝଙ୍କାଳିଆ ହେଇଥାଏ, ତାର ଫୁଲ ଫୁଟିଲେ ମଧ୍ୟ ସେ ଗୋଟେ ରାସ୍ତାକୁ ବହୁତ ସୁନ୍ଦର ଲାଗେ। ସେମିତି ଆମେ କହିପାରିବା ଚାକୁଣ୍ଡା ଗଛ, ଆପଣ ଗୋଟେ ଚାକୁଣ୍ଡା ଗଛର କଥା ଭାବନ୍ତୁ, ତାହା କେତେ ବଡ଼ ଏରିଆକୁ ବ୍ୟାପ୍ତ ହୋଇଥାଏ, ମାନେ ଗୋଟେ ଗୋଟେ ଚାକୁଣ୍ଡା ଗଛ ତଳେ ଆପଣ ରାସ୍ତାରେ ଗଲାବେଳେ ଦେଖିଥିବେ କେତେ ଯେ ଦୋକାନ ବଜାର ଗଢ଼ି ଉଠେ, କେତେ ଲୋକ ତା ତଳେ ଆଶ୍ରୟ ନିଅନ୍ତି। କଦମ୍ବ ଗଛ, କଦମ୍ବ ମଧ୍ୟ ଗୋଟେ ପଥପ୍ରାନ୍ତ ବନୀକରଣ ପାଇଁ ବହୁତ ଭଲ, ତାକୁ ବି ଆମେ ଲଗାଇ ପାରିବା। ଏବଂ ତା ଛଡ଼ା ଯେଉଁ ଆମର ଧୌରା ଗଛ ହେଲା, ଫାଶି ଗଛ ହେଲା, ଫାଶି ଗଛ ଆପଣ ଜାଣିଥିବେ ଏବେ ଆମର ମହାପ୍ରଭୁଙ୍କ ସ୍ନାନ ଯାତ୍ରା ସରିଛି, ତେଣୁ ଯେଉଁ ରଥ କାଠର ଗୋଟେ ମୁଖ୍ୟ କାଠ ହେଲା ଫାଶି ଗଛ। ଫାଶି ଗଛ ମଧ୍ୟ ଲୁଣି ଏରିଆ ଯେଉଁଠି ଆମର ଯେମିତି ଏବେ ଉପକୂଳବର୍ତ୍ତୀ ଲୁଣି ଏରିଆ ଯେହେତୁ ସେଠି ଲୁଣ ଅଂଶ ରହୁଛି ମାଟିରେ, ସେ ଫାଶି ଗଛ ମଧ୍ୟ ସେଠି ବହୁତ ଭଲ ବଢ଼ିପାରିବ। ଯେଉଁ ଜାଗାରେ ଆପଣଙ୍କର ପାଣି ଅଧିକ ଜମିକି ରହୁଛି ସେଇଠି ଆମେ ଅର୍ଜୁନ ଗଛ ଲଗାଇ ପାରିବା। ତ ଏଇଭଳି ଭାବରେ ଆମର ଗଛ ଲଗାଇଲା ବେଳେ ଆମେ ତାର ଡିଷ୍ଟ୍ରିବ୍ୟୁସନ୍ କରିପାରିବା।
2: ବହୁତ ବଢ଼ିଆ କଥା, ଆମେ ତ ଜାଣିଲେ ଯେ ବଣ ହଉଛି ଆମର ବନ୍ଧୁ, ଗଛରୁ ଆମେ ସବୁ କିଛି ପାଉଛେ, ଫୁଲ ପାଉଛେ, ଫଳ ପାଉଛେ, ଔଷଧ ପାଉଛେ, ଯାହାକି ଆମର ଦୈନନ୍ଦିନ ଆମର ଅମ୍ଳଜାନ ନହେଲେ ଆମେ ବଞ୍ଚିପାରିବା ନାହିଁ, ତାହା ମଧ୍ୟ ଆମକୁ ଗଛ ଦଉଛି, ଆମେ ଯେଉଁ ଅଙ୍ଗାରକାମ୍ଳ ଛାଡୁଛେ ତାହା ମଧ୍ୟ ଶୋଷିକିରି ନଉଛି, ପରିବେଶର ସୁରକ୍ଷା କରୁଛି। ତେବେ ଏ ଯେଉଁ ଗଛ ଆମେ ଲଗାଇବା, ଆମର ଯେଉଁ ଖାଲି ଜାଗା ଗୁଡ଼ିକ ଅଛି, ଆପଣ ଏମିତି ଏବେ ଜାଣିପାରିଲେଣି କି ଆଉ କେଉଁ କେଉଁ ଜାଗା ନେଇକିରି ଆପଣ ଅଧିକ ଟିକେ ଜଙ୍ଗଲ ସୃଷ୍ଟି କରିପାରିବେ, ସେମିତି କିଛି ଆପଣ କାର୍ଯ୍ୟକ୍ରମ କରିଛନ୍ତି ଏଇ ବର୍ଷ?
1: ଏଇ ବର୍ଷ ତ ଆମେ ନିହାତି ଭାବରେ ଖୋଜୁଛୁ ସେମିତି ଜାଗା ଆମେ ନିହାତି କରିବୁ, କିନ୍ତୁ ବିଗତ ବର୍ଷ ମାନଙ୍କରେ ଯେମିତିକି ଆମର ଗୋଟେ ସ୍କୁଲ ହେଲା କି କଲେଜ ହେଲା କି ଯେଉଁଠି ଆମର ବାଉଣ୍ଡାରୀ ଅଛି, ଯଦି ତାଙ୍କର ଖେଳ ପଡ଼ିଆ ଏବଂ ପାର୍କିଂର ରିକ୍ୱାୟାରମେଣ୍ଟ ସେମାନେ ପୁରା କରିସାରିଲା ପରେ, ଆବଶ୍ୟକତା ପୁରା ହେଇସାରିଲା ପରେ, ଆଉ ଯଦି କିଛି ଖାଲି ଜାଗା ଅଛି ଯେଉଁଠିକି ନିଜେ ବାଉଣ୍ଡ୍ରି ଗୋଟେ ଅଛି, ତେବେ ସେଠି ଆମେ ସେମାନଙ୍କ ସହ କଥା ହେଇକି ଆମର UTP ବା ଅର୍ବାନ୍ ଟ୍ରି ପ୍ଲାଣ୍ଟେସନ୍ କରାହୁଏ।

0: କେଉଁଠିକି ମାନେ ସେଇଠି ଗଛ ଲଗେଇକି ଆସିଲା ପରେ ଯେହେତୁ ସେଠି ବାଉଣ୍ଡ୍ରି ଅଛି, ସିଏ ସେଇ ସ୍କୁଲ ବା କଲେଜ ସେଇ ଅନୁଷ୍ଠାନର ଜଗାରଖାରେ ସେ ରହିପାରିବ। ସେଠି ପାଣି ଦେବାର ସୁବିଧା ଥିଲେ ସେ ପାଣି ମଧ୍ୟ ପାଇପାରିବ, ଏବଂ ଯେହେତୁ ବାଉଣ୍ଡ୍ରି ଅଛି ତେଣୁ ସିଏ ଆମର ଯେଉଁ ଛେଳି ଗାଈ ଏମାନଙ୍କ ଯେଉଁ ଖାଇ ଦେଉଛନ୍ତି ଗଛ, ସେଥିରୁ ସେ ରକ୍ଷା ପାଇପାରିବ। ତ ଏଇଭଳି ମାନେ ଅନେକ ପ୍ରୋଗ୍ରାମ ଏମିତି କରାହେଇଛି ସବୁ ଜାଗାରେ। ଆଉ ତା ଛଡ଼ା ଆମେ ବି ଆଉ ଯଦି କେଉଁଠାରେ ଖାଲି ଜାଗା ମିଳିବ ତେବେ ଆମେ ମଧ୍ୟ ସେଠାରେ ପ୍ଲାଣ୍ଟେସନ ନିହାତି ଭାବରେ କରିବୁ। ଆଗ
1: ସେମାନେ କାହା ସହିତ ଯୋଗାଯୋଗ କଲେ ଆପଣ ଏଇ କାର୍ଯ୍ୟ?
0: ସେମାନେ ତାଙ୍କ ନିକଟସ୍ଥ ବନ ବିଭାଗ ଅଫିସରେ ଆସିକି ଆମକୁ ଯୋଗାଯୋଗ କଲେ ଆମେ ତାଙ୍କୁ ଚାରା ଯୋଗାଇ ଦେବୁ, ଗଛ ଲଗେଇବା ପାଇଁ ତାଙ୍କୁ ଚାରା ଯୋଗାଇ ଦେବୁ। ବହୁତ ଗାଁରୁ ମଧ୍ୟ ଲୋକମାନେ ଆସୁଛନ୍ତି, ମୁରବୀମାନେ ଆସୁଛନ୍ତି ତାଙ୍କ ଗାଁରେ ଗ୍ରାମ୍ୟ ଜଙ୍ଗଲ ସୃଷ୍ଟି କରିବା ପାଇଁ। ଏଇଥର ମଧ୍ୟ ମୁଁ 4-5 ପାଇଛି ଅନୁରୋଧ, ଯୋଉଠିକି ଆମେ ସେମାନଙ୍କୁ ତାଙ୍କର ସରପଞ୍ଚଙ୍କର ଅନୁରୋଧରେ ବିନା ମୂଲ୍ୟରେ ମଧ୍ୟ ଚାରା ଯୋଗାଇ ଦେଇଛୁ ଗ୍ରାମ୍ୟ ଜଙ୍ଗଲ କରିବା ପାଇଁ। ତେଣୁ
1: ନିହାତି ଭାବରେ ଏଥିପାଇଁ କିଛି ସରକାରଙ୍କ ତରଫରୁ କିଛି ସବସିଡ ରହିଛି, କିଛି ସୁବିଧା
0: ଆମର ଚାରାଟା ଯେମିତି ମୁଁ ଆପଣଙ୍କୁ କହିଲି, ଯୋଉ ଚାରା ଆମର କରାହଉଛି ନର୍ସରୀରେ 6 ମାସିଆ ଚାରା ଯୋଉ କରାହଉଛି, ସେଇଟା ଆମେ ଗୋଟେ ଟଙ୍କାରେ ଯଦି ଆମର କେହି ପ୍ରାଇଭେଟ ଇଣ୍ଡିଭିଜୁଆଲ ବା କେହି ନିଅନ୍ତି ତାଙ୍କୁ ଗୋଟେ ଟଙ୍କାରେ, ଏବଂ ଯଦି କୌଣସି ଗଭର୍ଣ୍ଣମେଣ୍ଟ ବା ସରକାରୀ ଅନୁଷ୍ଠାନ ଆମଠୁ ନିଅନ୍ତି ବା ସରପଞ୍ଚଙ୍କ ଅଫିସ ମନେକର ଆମଠୁ ନେଲା, ତାହେଲେ ଆମେ ତାଙ୍କୁ ବିନା ମୂଲ୍ୟରେ ସେ ଚାରା ଆମେ ତାଙ୍କୁ ଯୋଗାଇ ଦେଉଛୁ, ଏବଂ ତା ସହିତ ଗଛଟି କେମିତି ଲଗାଯିବ ତାର ସମସ୍ତ ପ୍ରକାର ପ୍ରଣାଳୀ ଏବଂ କେମିତି ଲଗେଇଲେ ସେ ବଢ଼ିବ, ତାର ଦାୟିତ୍ୱ ଯତ୍ନ କେମିତି ନେବେ, ସେଇ ଯୋଉ ଆମର ଟେକ୍ନିକାଲ ସପୋର୍ଟ ଆମେ ତାଙ୍କୁ ଯୋଗାଇ ଦେଇପାରୁ।
1: ନିହାତି ଭାବରେ ମ୍ୟାଡ଼ାମ ଦେଖନ୍ତୁ, ପ୍ରତିବର୍ଷ ଆମର ବନ ମହୋତ୍ସବ ପାଳନ କରାଯାଉଛି, ଗତ ବର୍ଷ ବି ପାଳନ କରାଯାଇଥିଲା, ଏ ବର୍ଷ ବି ମଧ୍ୟ ପାଳନ କରାଯାଉଛି, ଏବଂ ଆଗକୁ ମଧ୍ୟ ବନ ମହୋତ୍ସବ ପାଳନ କରାଯିବ। ତେବେ ଆମେ କିଛି ଅଧିକା କିଛି ଜାଣିପାରିଛେ କି ଗତ ବର୍ଷର ଜଙ୍ଗଲ ସୃଷ୍ଟି କେତେ ଥିଲା ଏବଂ ଏ ବର୍ଷ କେତେ ବଢ଼ିଛି? ଆମର ଯାହା ଉଦ୍ଦେଶ୍ୟ ରହିଛି ଯେ ଜଙ୍ଗଲକୁ ବଢ଼େଇବା, ଏମିତି କିଛି ଆପଣଙ୍କ ପାଖରେ ଅଛି କି ରେକର୍ଡ ଯେ ବଢ଼ିଛି, ନା କ'ଣ ଆଗକୁ ଆଉ କରିବାକୁ ଚାହୁଁଛନ୍ତି?
0: ଯେମିତିକି ଆପଣ ପଚାରିଲେ, ବନ ମହୋତ୍ସବ ମାଧ୍ୟମରେ ହେଉ ବା ଅନ୍ୟ କୌଣସି ବନୀକରଣ ମାଧ୍ୟମରେ ହେଉ, ନିହାତି ଭାବରେ ଓଡ଼ିଶାର ଆମର ଯେଉଁ ରାଙ୍କ ଅଛି ସେଇଟା ଆମର ଇଣ୍ଡିଆରେ ଟପ୍ 3 ଷ୍ଟେଟ୍ ଭିତରେ ଆସୁଛି ଫର୍ ମ୍ୟାକ୍ସିମମ୍ ଇନକ୍ରିଜ୍ ଇନ୍ ଫରେଷ୍ଟ ଆଣ୍ଡ ଟ୍ରି କଭର୍। ୟାର ଗୋଟେ ଯେଉଁ ଏଇ ଯେଉଁ ସକ୍ସେସ୍ ପାଇଁକି ସବୁଠୁ ଯେଉଁଟା କ୍ରେଡିଟ୍ ଯାଉଛି, ଯେଉଁଟାକି ଗୋଟେ ମାନେ ଯେମିତିକି ଆମର ଆମେ ଦେଖିବା ଅର୍ବାନ୍ ଏରିଆରେ, ରୁରାଲ୍ ଏରିଆ ବା ଗାଁ ଏରିଆରେ ଆମ ପାଖରେ ମେ ବି ଟିକେ ଜାଗା ମିଳିବ, କିନ୍ତୁ ଅର୍ବାନ୍ ଏରିଆରେ ସେଠି ବହୁତ ଆମର ବିଲ୍ଡିଂ ରହୁଛି, ଆମ ପାଖରେ ଜାଗା ରହୁନି। ତ ସେଠି ଆମର ଗୋଟେ ମିଆବାକି ପ୍ରୋଜେକ୍ଟ କରାହୁଏ, ମିଆବାକି ପ୍ରୋଜେକ୍ଟରେ ସେଠି ଗଛ ଲାଗେ। ଯେମିତିକି ମିଆବାକି ପ୍ରୋଜେକ୍ଟରେ ମାନେ ଯେଉଁଟାକି ଗୋଟେ ମାନେ ଆପଣଙ୍କର ଅର୍ବାନ୍ ଜାଗାରେ କମ୍ ଜାଗାରେ ଆମେ ଅଧିକ ଗଛ ଲଗେଇ ପାରିବା, ଏ ମିଆବାକି ମେଥଡ଼ଟା ଆମର ଜାପାନିଜ୍ ବଟାନିଷ୍ଟ ଡକ୍ଟର ଅକିରା ମିଆବାକିଙ୍କ ଦ୍ୱାରା ଆରମ୍ଭ ହୋଇଥିଲା। ଏଇଟା ଅର୍ବାନ୍ ଏରିଆ ପାଇଁ ଆରମ୍ଭ ହୋଇଥିଲା, ଯେଉଁଠିକି ଆମ ପାଖରେ ଜାଗା ନାହିଁ କିନ୍ତୁ ଆମେ ସେଠି ଜଙ୍ଗଲ କରିବାକୁ ଚାହୁଁଛୁ। ତେଣୁ ଗୋଟେ ସ୍କୋୟାର ମିଟରରେ 3-5 ସାପ୍ଲିଙ୍ଗ ସେଠି ଲଗା ହୁଏ, ଏବଂ ଆପଣ ଜାଣିକି ଆଶ୍ଚର୍ଯ୍ୟ ହେବେ ଯେ ସେଇ ଜଙ୍ଗଲଟା ଆମର ନର୍ମାଲ ଜଙ୍ଗଲ ଠାରୁ 10 ଗୁଣ ଅଧିକ ଫାଷ୍ଟ ବଢ଼େ ଏବଂ 30 ଗୁଣା ଅଧିକ ଡେନ୍ସ ବା ଗଭୀର ହୋଇଥାଏ। ତେଣୁ ଏଇ ମିଆବାକି ମାଧ୍ୟମରେ ହେଉ ବା ବିଭିନ୍ନ ପ୍ରକାର ଆସୁଥିବା ଟେକ୍ନିକ୍କୁ ୟୁଜ୍ କରିକି ହେଉ, ବନ ମହୋତ୍ସବ କରି ହେଉ, ମାସ୍ ପ୍ଲାଣ୍ଟେସନ୍ ଯେଉଁଟା ଆମର ଆରଥର ହାତକୁ ନିଆଯାଇଥିଲା, ଏଇସବୁ ମାଧ୍ୟମରେ ଆମର ଓଡ଼ିଶାର ଫରେଷ୍ଟ କଭର୍ ନିହାତି ଭାବରେ ବଢ଼ୁଛି, ଏବଂ ବର୍ତ୍ତମାନ ଆପଣ ଦେଖିପାରିବେ ଯେ ସେ ଇଣ୍ଡିଆର ଟପ୍ 3 ଷ୍ଟେଟ୍ ମଧ୍ୟରେ ଗୋଟିଏ ଷ୍ଟେଟ୍ ରହିପାରିଛି।
1: ତେବେ ମ୍ୟାଡ଼ାମ, ଆମେ ତ ଗଛ ଲଗାଉଛେ ଏବଂ ବଣ ଅଧିକ ସୃଷ୍ଟି କରୁଛେ, ଯାହା ସରକାରଙ୍କର ଡାକରା ରହିଛି ଏକ ପେଡ଼ ମା କେ ନାମ, ଏ କାର୍ଯ୍ୟକ୍ରମ ବହୁତ ଜୋରସୋରରେ ଚାଲିଛି ଏବଂ ଗଛ ମଧ୍ୟ ଅଧିକ ଅଧିକ ମାନେ ଲଗେଇବା ବଢ଼ୁଛି। ତେବେ ଖାଲି ତ ଲଗେଇଦେଲେ ହେବନି ମ୍ୟାଡ଼ାମ, ଆମେ ଗଛକୁ ତାକୁ ପାଳିବା ମଧ୍ୟ, ତାକୁ ବଡ଼ କରିବା, ଆଉ ସଂରକ୍ଷଣ ହେଉଛି ମୁଖ୍ୟ ଦାୟିତ୍ୱ। ଏ ସଂରକ୍ଷଣ ବିଷୟରେ ଆପଣ କ'ଣ କହିବେ? ବିଭାଗ ତରଫରୁ କ'ଣ ସବୁ କାର୍ଯ୍ୟକ୍ରମ ମାନ ଚାଲିଛି?
0: ଆମର ଯେଉଁଠାରେ ମଧ୍ୟ ଆମର ବନ ବିଭାଗ ତରଫରୁ ବନୀକରଣ କାର୍ଯ୍ୟକ୍ରମ ହାତକୁ ନିଆଯାଏ, ସେଇଠି ଆମର ପ୍ରଥମେ ଆମର ଯେଉଁ ସଂରକ୍ଷଣ ଆପଣ କହିଲେ, ପ୍ରଥମ କଥା ହେଲା ଆମେ ସେଠି ଫେନ୍ସିଂ କରୁ ବା ବାଡ଼ ଦେଉ, ପ୍ରଥମ କଥା ହେଲା ସେଠି ବାଡ଼ ଦିଆଯାଏ। ଦ୍ୱିତୀୟ କଥା ହେଲା ସେଠି ଆମର ପ୍ଲାଣ୍ଟେସନ୍ ୱାଚର୍ ବା ପ୍ଲାଣ୍ଟେସନ୍ ବା ଗଛକୁ ଜଗାରଖା କରିବା ପାଇଁ ଜଣେ ଜଗୁଆଳି ମାନେ 24 ଘଣ୍ଟା ସେଠି ଆମର ଜଗୁଆଳି ମାନେ ନିଯୁକ୍ତ ରୁହନ୍ତି, ଯେ ଗଛ କାଳେ ହରିଣ କିମ୍ବା ଛେଳି କିମ୍ବା ଗାଈଗୋରୁ ଖାଇଯିବେ, ତେଣୁ ତାଙ୍କୁ ଜଗିବା ପାଇଁ ଜଗାରଖା କରିବା ପାଇଁ କି ସେଠି ସବୁବେଳେ ଆମର ପ୍ଲାଣ୍ଟେସନ୍ ଜଗୁଆଳି ମାନେ ରୁହନ୍ତି। ଏବଂ ତା ସହିତ ମଧ୍ୟ ଆମର ଯେଉଁ କ୍ଷେତ୍ର କର୍ମଚାରୀ ମାନେ ରହିଛନ୍ତି ସେମାନେ ସବୁଦିନ ସେ ସାଇଡ଼ সাইটক যাইকি বুলিকি দেখন্তি যে গছর গ্রোথ কেমিতি অছি সেই অনুসারে তাকে পানি দিয়া যায়। যদি কিছু রোগ পোক লাগিলা তেণু সেই অনুসারে আমার ইনসেকটিসাইড স্প্রে করা হুয়ে, যদি কোটি কিছু কাজুয়ালিটি হয়ে গেল তাহলে কাজুয়ালিটি রিপ্লেসমেন্ট করা যায়। তো আমার যে বন বিভাগ দ্বারা যে বনীকরণ করা হুয়ে তার সংরক্ষণ পাই আমার গছ লগাইবা ঠার চারি বর্ষ

0: ପର୍ଯ୍ୟନ୍ତ ଆମେ ସେ ଗଛକୁ ଜଗା ରଖା କରୁ ଏବଂ 4 ବର୍ଷ ଭିତରେ ସେ ଗଛଟି ସେଠି ଏଷ୍ଟାବ୍ଲିଶ୍ ହୋଇଯାଇଥାଏ।
1: ତେବେ ଆମେ ନିହାତି ଭାବରେ ସଂରକ୍ଷଣ ଯଦି ଆମେ ଗୁରୁତ୍ୱ ଦେବା ତାହେଲେ ଆମର ଯେଉଁ ଗଛ କମିବ ସେଇଟା ଆଉ ହେବ ନାହିଁ, ଏବଂ ଆମକୁ ଠିକ୍ ସମୟରେ ବର୍ଷା ହେବ, ଜଳବାୟୁ ପରିବର୍ତ୍ତନର ଯେଉଁ ଆମର ବନ୍ଧୁ ଗଛ କହିଲେ ଚଳେ, ତେଣୁ ତାହା ମଧ୍ୟ ଠିକ୍ଠାକ୍ ହୋଇପାରିବ। ତେବେ ଆଉ ଯେଉଁ କଥା କହିଥିଲେ ଜଙ୍ଗଲୀକରଣ, ଆମେ ତ ଆଲୋଚନା କଲେ ଯେ ଜଙ୍ଗଲ ସୃଷ୍ଟି ହେଉଛି, ଆଉ କିଛି ଆଗକୁ କାର୍ଯ୍ୟକ୍ରମ କ'ଣ ନିଆଯାଉଛି?
0: ଆମର ଆଗକୁ ଆମର ବର୍ତ୍ତମାନ ଯେମିତିକି ଆପଣଙ୍କୁ ମୁଁ କହିଲି କି ବର୍ତ୍ତମାନ ଆମେ ଚାରା ବିତରଣ ଯେଉଁ କରିଛୁ, ଆମର ଯେଉଁ ସବୁ ସ୍କୁଲ ରହିଛି, କଲେଜ ରହିଛି, ସେମାନେ ଆମଠାରୁ ଚାରା ବର୍ତ୍ତମାନ ନେଇଛନ୍ତି ଏବଂ ଆମକୁ ସେମାନେ ପଚାରୁଛନ୍ତି ଯେ ଆମେ କେମିତି ଗଛ ଲଗାଇଲେ ଆମେ ଆମ ସ୍କୁଲ ଭିତରେ ବା ଆମ କଲେଜ ଭିତରେ ଗୋଟେ ଛୋଟ ଜଙ୍ଗଲ ସୃଷ୍ଟି କରିପାରିବୁ। ସେଥିପାଇଁ ଆମେ ତାଙ୍କୁ ସବୁ ପ୍ରକାର ଟେକ୍ନିକାଲ ସପୋର୍ଟ ଯୋଗାଇ ଦେଉଛୁ, ଚାରା ଯୋଗାଇ ଦେଉଛୁ, ଏବଂ ଆପଣ ଯେମିତି ଜାଣିଥିବେ ଯେ ଗୋଟେ ମଲ୍ଟି ଷ୍ଟୋରି କ୍ରପିଂର ଗୋଟେ କନସେପ୍ଟ ଅଛି ଏଗ୍ରିକଲଚରରେ, ସେମିତି ମାନେ ଯେଉଁ ଗଛଟା ଛାଇକୁ ଭଲ ପାଏ ତାକୁ ଆମେ ଗୋଟେ ବଡ଼ ଗଛ ତଳେ ଲଗାଇ ଦେଇପାରିବା, ଯେଉଁ ଗଛ ସୂର୍ଯ୍ୟକୁ ସୂର୍ଯ୍ୟ କିରଣକୁ ଭଲ ପାଏ ସେଇଟା ଲାଗିଲା, ଏବଂ ତା ତଳେ ଗୋଟେ ଯେଉଁ ଗଛ ଛାଇକୁ ଭଲ ପାଏ ସେ ଗଛ ଆମେ ତଳେ ଲଗାଇ ଦେଇପାରିବା। ତ ଏହାଦ୍ୱାରା ଆମେ ଅତି କମ୍ ଜାଗାରେ ଅଧିକ ଗଛ ଆମେ ଲଗାଇ ଦେଇପାରିବା, ଜାଗାର ଭଲ ବ୍ୟବହାର କରିକି ଆମେ ଲଗାଇ ପାରିବା। ଏହିସବୁ ଅନୁଷ୍ଠାନ ମାନେ ଆଗ୍ରହୀ ଅଛନ୍ତି, ଆମେ ତାଙ୍କୁ ଟେକ୍ନିକାଲ ସପୋର୍ଟ ବି ଯୋଗାଇ ଦେଉଛୁ, ଚାରା ବି ଯୋଗାଇ ଦେଉଛୁ, ଏବଂ ସେମାନଙ୍କର ଅନୁଷ୍ଠାନରେ କେମିତି ଜଙ୍ଗଲ ସୃଷ୍ଟି କରିହେବ, ଗାଁ ମାନଙ୍କରେ ଯେଉଁମାନେ ବି କହୁଛନ୍ତି ଗ୍ରାମ୍ୟ ଜଙ୍ଗଲ, ତାଙ୍କୁ ବି ମଧ୍ୟ ଗ୍ରାମବାସୀମାନଙ୍କୁ ମଧ୍ୟ ଆମେ ସଚେତନ କରୁଛୁ, ସେମାନେ ବି ଗ୍ରାମ୍ୟ ଜଙ୍ଗଲ କେମିତି ସୃଷ୍ଟି କରିବେ। ଏବଂ ତା ସହିତ ଆମର ଲୁଣା ଜଙ୍ଗଲ ବି ଯେଉଁଟା ଆମର ଅଛି ବନ ବିଭାଗ ତରଫରୁ ଯେଉଁଟା ଲଗା ହେଇଥିଲା ତାର ବି ମଧ୍ୟ ରକ୍ଷଣାବେକ୍ଷଣ ଆମେ କରୁଛୁ, ଏବଂ ଲୁଣା ଜଙ୍ଗଲ କେମିତି ଏଷ୍ଟାବ୍ଲିଶ୍ ହେଇକି ଆଉ ଗୋଟେ ଲୁଣା ଜଙ୍ଗଲ, ଆହୁରି ଅଧିକ ଲୁଣା ଜଙ୍ଗଲ ହେଇପାରିବ ତା ପାଇଁ ମଧ୍ୟ ଆମେ ଚେଷ୍ଟା କରୁଛୁ।
1: ବହୁତ ବହୁତ ଧନ୍ୟବାଦ ମ୍ୟାଡ଼ାମ, ସତରେ ଯିଏ ଗଛ ଲଗାଏ ସେ ଜୀବନ ବଞ୍ଚାଏ। ଆସନ୍ତୁ ଏହି ବନ ମହୋତ୍ସବରେ ସଂକଳ୍ପ ନେବା, ଆମ ଓଡ଼ିଶାକୁ ଆହୁରି ସବୁଜ ଆହୁରି ସୁନ୍ଦର କରିବା। ତେବେ ମ୍ୟାଡ଼ାମ ଆସି ଆଜି ଆମର ବନ ମହୋତ୍ସବରେ ଯେଉଁ ସବୁ ବାର୍ତ୍ତା ଦେଇଛନ୍ତି, ଯାହା ଆଲୋଚନା ମାଧ୍ୟମରେ କହିଛନ୍ତି, ଆମର ଭାଇ ଭଉଣୀମାନଙ୍କୁ ନିହାତି ଭାବରେ ଗୁରୁତ୍ୱ ଦେବେ। ଆଉ ଆପଣଙ୍କୁ ମଧ୍ୟ ଏଇଠି ସଂକଳ୍ପ ନେବାକୁ ପଡ଼ିବ, ଗୋଟିଏ ଗୋଟିଏ ଗଛ ଲଗାନ୍ତୁ ସମସ୍ତେ ସମସ୍ତେ ଯଦି ଆମେ ଚେଷ୍ଟା କରିବା ତାହେଲେ ନିଶ୍ଚିତ ଭାବରେ ଏହା ସଫଳ ହେବ।
2: ଯାହା ହଉ ମାନ୍ୟପା, ଏଇ ଯୋଉ ବନ ମହୋତ୍ସବ ସପ୍ତାହ ଚାଲିଛି, ତାପରେ ଆମର ବିଶେଷଜ୍ଞ ମହାଶୟ ସୁନ୍ଦର ଭାବରେ ଜୈବ ବିବିଧତାଠୁ ଆରମ୍ଭ କରି ଗଛର ସୁରକ୍ଷା, ଗଛ କିପରି ଲଗେଇବା, ଯତ୍ନ କେମିତି ନବା, ସେ ସମସ୍ତ ବିଷୟ ତଥ୍ୟ ବୁଝେଇ ଦେଲେ। ଆମେ ମଧ୍ୟ ତାକୁ ଅକ୍ଷରେ ଅକ୍ଷରେ ପାଳନ କରିବା ନା କଣ ଲଗାଇନା?
3: ନିଶ୍ଚିତ ଭାବରେ
1: ଜଗନ୍ନାଥ। ଏବେ ସମୟ ହେଇଛି ବିଜ୍ଞାପନ ନବା।
4: ପ୍ରଧାନମନ୍ତ୍ରୀ କିଷାନ ମାନଧନ ୟୋଜନା।

0: ପ୍ରଧାନମନ୍ତ୍ରୀ କିଷାନ ମାନଧନ ଯୋଜନା ଦ୍ୱାରା କ୍ଷୁଦ୍ର ନାମମାତ୍ର କୃଷକଙ୍କର ଭବିଷ୍ୟତ ହେବ ସୁରକ୍ଷିତ
1: ଆଉ 60 ବର୍ଷ ବୟସରୁ ମାସିକ 3,000 ଟଙ୍କା ପେନ୍ସନ୍ ହେବ ସୁନିଶ୍ଚିତ
0: 55 ଟଙ୍କାରୁ 200 ଟଙ୍କା ପର୍ଯ୍ୟନ୍ତ ମାସିକ କିସ୍ତି ଦେଇ ପ୍ରବେଶ କରିପାରିବେ 18ରୁ 40 ବର୍ଷ ବୟସର କୃଷକ
1: ଏହି ଅଂଶଦାୟକ ଯୋଜନାରେ ସରକାର ଦେବେ ସମାନ ଭାବରେ ଯୋଗଦାନ
0: ସମସ୍ତ କୃଷକ ଭାଇ ଭଉଣୀ ଏହି ଲାଭଦାୟକ ଯୋଜନାରୁ ଲାଭ ପାଇଁ ଜନସୁବିଧା କେନ୍ଦ୍ରକୁ ଯାଆନ୍ତୁ
1: ଆଉ ନିଜର ନିଃଶୁଳ୍କ ନାମାଙ୍କନ କରନ୍ତୁ
0: ପ୍ରଧାନମନ୍ତ୍ରୀ କିଷାନ ମାନଧନ ଯୋଜନା ଅନ୍ନଦାତାର ପରିଶ୍ରମକୁ ସମ୍ମାନ ପେନ୍ସନ୍ ଦ୍ୱାରା ସୁରକ୍ଷିତ ସେମାନଙ୍କ ଜୀବନ କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରଣାଳୟ ଦ୍ୱାରା ଜନହିତରେ ଜାରି
2: ସଙ୍କଟ କେ ସମୟ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା କିଷାନୋ କେ ଲିଏ ବରଦାନ
3: ହେ ଅବ ସୁଖା ପଡେ ୟା ବାଡ ଆ ଜାଏ କୋଇ ଡର ନାହିଁ ଅବ ଓଲେ ପଡେ ୟା କୀଟ ପତଙ୍ଗେ ଫସଲ ଖା ଜାଏ କୋଇ ଫିକ୍ର ନାହିଁ
4: बुआई से फसल कटाई तक हर जोखिम का दावा न्यूनतम प्रीमियम पर अधिकतम भुगतान का वादा
5: योजना से हर साल जुड़ रहे हैं 5 करोड़ से ज्यादा किसान अब आपकी है बारी
4: नजदीकी कृषि कार्यालय सहकारी समिति बैंक शाखा अधिकृत बीमा कंपनी या जनसेवा केंद्र में स्वेच्छा से करा सकते हैं पंजीकरण
5: फसल बीमा पोर्टल या फसल बीमा ऐप द्वारा भी कराया जा सकता है पंजीकरण
4: प्रधानमंत्री फसल बीमा योजना आपकी फसलों का संपूर्ण सुरक्षा कवच कृषि एवं किसान कल्याण मंत्रालय भारत सरकार
6: विज्ञापन पर बुझल जगा ना आम जो जाते कणास ब्लक आउ गड़सानपट ग्राम आउ चाषी भाई आम निरंजन भाई कौन सब कही कलरा जहनी से केमती कौन कर संपर्क तमें पचारिक बुझी आम शुणी ना
7: शुणा
8: भाई नमस्कार
9: नमस्कार गड़सानपट ग्राम निरंजन मंगराज
8: आप जो गड़सानपट ग्राम जन चाषी कौन सब चाष कर
9: खंडे जहनी ଖଣ୍ଡେ କଲରା କରିଛି
8: ଜହ୍ନି ଆଉ କଲରା ଯୋଉ କରୁଛନ୍ତି ସେ କେତେ ପରିମିତ ଜାଗାରେ କରୁଛନ୍ତି
9: ସାର୍ ମୁଁ ବିଲ 10 ଡିସିମିଲ୍ରେ କରିଛି
8: ଆଚ୍ଛା

0: ଜହ୍ନି କଲରା ଫଳୁଛି ଜହ୍ନି ହଉ ବା କଲରା ହଉ ଏସବୁ ଲଗେଇବା ପୂର୍ବରୁ ଆପଣ ତାର କେମିତି ବିଲଟାକୁ ପ୍ରସ୍ତୁତ କରନ୍ତି, ଖତ ସାର କେମିତି ଦିଅନ୍ତି, ହଳ କରନ୍ତି?
1: ସାର ହଳ ତ ପ୍ରାୟ ଟ୍ରାକ୍ଟରରେ ହଉଛି, ମାନୁଆଲରେ କିଛି ଓଡ଼େ ଦୌଡ଼ କରିଦେଲା ପରେ ରୋଟରରେ ଓଡ଼େ ଦୌଡ଼ ମାରିଦେଉଛୁ, ଚାରିଗୋଡ଼ ଖଣ୍ଡେ ଚାଷ କରୁଛୁ, ତାପରେ ମନ୍ଦା ହାଣୁଛୁ, ମନ୍ଦା ଆଣିକିରି ତା ଦେହରେ କିଛି ଖତ ପକଉଛୁ, ଖତ ପକେଇକି ଅଳ୍ପ ଅଳ୍ପ ସାର ତା ଦେହରେ ଦଉଛୁ, ସାରଟା ତା ଦେହରେ ପକେଇକି ତା ଉପରେ କିଛିଟା ମାଟି ମଡ଼େଇ ଦେଇକି ସାର୍ ତା ଉପରେ ଟିକେ ମାଟି ଦେଇଦେଉଛୁ, ସେଟାକୁ ତଳେ ରଖିଦେଉଛୁ, ତା ଉପରେ ଚାରି ଆଙ୍ଗୁଳ ଖଣ୍ଡେ ମାଟି ପକେଇ ଦେଲା ପରେ ତାପରେ ମଞ୍ଜିଟା ଲଗାଉଛୁ, ଯୋଉ ମଞ୍ଜିଟାକୁ ବି ଲଗାଉଛୁ ସେ ମଞ୍ଜିଟାକୁ ପ୍ରାୟ 20-25 ଘଣ୍ଟା ପାଣିରେ ବତୁରେଇ ଦେଇଛୁ, ବତୁରେଇକି ଲଗାଉଛୁ, କାରଣ ଶୁଖିଲା ଲଗେଇଲେ ପ୍ରାୟ ଗଛଟା ଭଲ ଆସେନି, 24 ଘଣ୍ଟା ବତୁରା ହେଇଯିବ ମଞ୍ଜିଟି ଠିକ ଭାବେ ଗଛ ଆସିବ।
0: ଆଚ୍ଛା, ଆଜିକାଲି ସବୁ ଉନ୍ନତ ପ୍ରଜାତିର ବିହନ ଆଣିକିରି ଯାହା ବି ଚାଷ କରୁଛନ୍ତି ଚାଷୀ ଭାଇମାନେ କରୁଛନ୍ତି, ଆପଣ ଏଇ ଯୋଉ କଲରା ବା ଜହ୍ନିର ଯୋଉ ମଞ୍ଜି କୋଉଠୁ ଆଣିଥାନ୍ତି?
1: ସାର୍ ଆମର ଏଠି ମଞ୍ଜି ବିକ୍ରି କରୁଛନ୍ତି।
0: ଆପଣ ଜାଣିଛନ୍ତି କୋଉ ମଞ୍ଜି ଭଲ ହେଉଛି?
1: ଆଜ୍ଞା, ତାକୁ ଆମେ ଦୋକାନୀକି ପଚାରୁ, ସେ ପ୍ରାୟ କହିବ କିଷାନ ନିଅ, ସେ ଆଉ ଅଲଗା ଜାତିର କହିବ, ଆମେ କହିବୁ ନାଇଁ ଆମେ ବେଶୀ ବଡ଼ କଲରାଟା ନବୁନି, ଆମକୁ ଭାଇ ମିଡିୟମଟା ଦିଏ, ସେ ମିଡିୟମଟା ମଞ୍ଜି ଦେଲା।
0: ଆଜିକାଲି ଯେଉଁମାନେ ଚାଷ ବି କରୁଛନ୍ତି ସେମାନେ ବିହନକୁ ବିଶୋଧନ କରୁଛନ୍ତି ପ୍ରଥମେ, ତେଣୁ ଆପଣ ଲଗେଇବା ପୂର୍ବରୁ ବିହନକୁ କେମିତି ବିଶୋଧନ କରନ୍ତି?
1: ବିଶୋଧନ କରିବା ପାଇଁ ଆମର ଗୋଟେ ସେ ଔଷଧଟାର ନାଁ ମନେ ପଡ଼ୁନି, ଆମକୁ ଗୋଟେ ଦଉଛନ୍ତି, ସେଇଟା 2 ଗ୍ରାମ ଖଣ୍ଡେ ଔଷଧରେ ପାଣି ଦେଇକି ଏଇଟାକୁ ମଞ୍ଜିଟାକୁ ଟିକେ ପଲିସ କରିଦେଉଛୁ, ପଲିସ କରିଦେଇକି ଲଗାଉଛୁ, ଗଛ ନ ମରିବା ଉଦ୍ଦେଶ୍ୟରେ।
0: ଜହ୍ନି ଏବଂ କଲରା ଲଗେଇବାର କେତେ ଦିନ ପରେ ଗଛରୁ ଗଜା ଉଠି ଗଛ ହୁଏ?
1: ସାର ଗଛ ଠିକ ପାଗ ଥିଲେ ଆଉ ଯଦି ବତୁରା ହେଇଥିବ 8-10 ଦିନ ଭିତରେ ମଞ୍ଜି ଉପରକୁ ଆସିବ ଗଛ ଟିକେ ଟିକେ।
0: ସେ ଯେତେବେଳେ ଆପଣ ସିଆର କରି ଲଗାଉଛନ୍ତି କହିଲେ?
1: ନାଇଁ ସିଆର ନୁହଁ, ମନ୍ଦା ଖୋଳି ଦଉଛୁ।
0: ମନ୍ଦା ତଳି କରୁଛନ୍ତି ପ୍ରଥମେ?
1: ଆଜ୍ଞା ସାର, ମଞ୍ଜିଟାକୁ ଗୋଟେ ମାଟିଟାକୁ ଖୋଳିକି ଗୋଟେ ଜାଗା ପ୍ରାୟ 10 ଇଞ୍ଚ ସାଇଜର ତା ଗାତ କରିକି ସେ ଗାତରେ ଖତ ସାର ଦିଆହେଇଗଲା, ତା ଉପରେ କିଛିଟା ମାଟି ମଡ଼େଇ ଦେଲା ପରେ ତା ଉପରେ ଅଳ୍ପ ମାଟି ଦେଇକି ମଞ୍ଜିଟାକୁ ଲଗାଯିବ, ତେଣୁ ଖତ ସାରଟା ରହିଗଲା ଭିତରେ ଗଛଟା ଟିକେ କ୍ରମେ କ୍ରମେ ବଢ଼ିଲେ ତାର ଚେରଟା ତା ଦେହକୁ ଗଲେ ତାର ବଳଟା ଟାଣିବ, ତେଣୁ ଗଛଟା ଶୀଘ୍ର ମାଡ଼ିବ।
0: ଆଚ୍ଛା, ତେବେ ଆପଣ ଗଛ ଲଗେଇଲେ ତାର 15 ଦିନ ପରେ ସେ ଗଛ ସବୁ ଗଜା ହେଲା, ତାପରେ ଜହ୍ନି କଲରା ସେ ତ ଲଟେଇବ, ତେଣୁ ଲଟେଇବା ପାଇଁ କଣ ସବୁ ବ୍ୟବସ୍ଥା କରନ୍ତି?
1: ସାର ନାଇଁ, ଆମର ତଳେ ମାଡ଼େ,
0: ତଳେ ମାଡ଼ନ୍ତି। ଆଜିକାଲି ଅନେକ ଲୋକ ମଧ୍ୟ ସେ
1: ଭଡ଼ାରେ କରୁଛନ୍ତି, କିନ୍ତୁ ଆମ ଏଠି ଯୋଉଟା ଆମେ ଏଇଟାକୁ ଆମେ ତଳେ ମଡ଼େଇକି କରୁ।
0: କେତେ ଦିନ ପରେ ଗଛରେ ଫଳ ଧରେ?
1: ସାର ଫଳ ପ୍ରାୟ 20-25 ଦିନ ପରେ ଆସ୍ତେ ଆସ୍ତେ ଫୁଲ ଆସିବ, ମାସକ ଭିତରେ ଫଳ ଆରମ୍ଭ ହବ, ଜହ୍ନିଟା ନିଶ୍ଚିତ, କଲରା ଆଉ ଟିକେ ଲେଟ୍ ହବ।
0: ତାପରେ ଫଳ କେତେ ଆକାରର ହେଲେ ଆପଣ ତୋଳିବା ଆରମ୍ଭ କରିଥାନ୍ତି?
1: ସାର ଫଳଟା ତାର ମିଡିୟମ ସାଇଜ କରାହେଲେ ତୋଳା ହବ, ଯଦି ଜହ୍ନିଟାକୁ ଆପଣ ଅଧିକା ଦିନ 3 ଦିନରୁ 4 ଦିନ କରିଦେଲେ ସେ ବୁଢା ହେଇଯିବ, ପ୍ରତି 3 ଦିନରେ ତୋଳା ହବ, ଆଜି ତୋଳିଲେ କାଲି ଦିନକୁ ଛାଡ଼ିକି ପୁଣି ପରଦିନ ତୋଳିବେ ସେ ଜହ୍ନିରୁ, ଯଦି ତା ପରଦିନ 4 ଦିନ ହେଇଗଲା ତାହେଲେ ସେଥିରୁ ପ୍ରାୟ ମେଜରିଟି ବୁଢା ପଡ଼ିଯିବ।
0: ଆଉ କଲରା?
1: କଲରା ସାର 8 ଦିନରେ ତୋଳିଲେ ଚଳିବ, 4 ଦିନ 8 ଦିନ
0: ଦେଖିକିରି ଫଳର ଅବସ୍ଥାକୁ ଆପଣ ତୋଳନ୍ତି। ତାପରେ ବିଭିନ୍ନ ଚାଷରେ ଯେମିତି ସବୁ ରୋଗ ପୋକ ସମସ୍ୟା ଅଛି, ଏ ଯୋଉ ଜହ୍ନି ଏବଂ କଲରାରେ କଣ ସବୁ ବିଶେଷ ରୋଗ ଦେଖାଯାଏ ବା ପୋକ ଦେଖାଯାନ୍ତି?
1: ସାର ଆମ ଏଠି ଟିକେ ରୋଗ ପୋକର ସଂଖ୍ୟା କମ, କାରଣ ଆମର ବାଲିଦୃଶିଆ ମାଟି, ତେଣୁ ଆମ ଏଠିକାର ଚାଷ ତ ଟିକେ ଭାରି ଚାଷ ପ୍ରାୟ ଅଛି, ତେଣୁ ଆମେ ସେଇ ହିସାବରେ ଯଦି କ'ଣ ଟିକେ ଲାଗିଲା ମାଇନର ଔଷଧ ଟିକେ ଦୋକାନକୁ ଭାଇ ଆରେ କ'ଣ ଟିକେ ପୋକ ଦେଖାଯାଉଛି ଏଇଟା ଟିକେ ନେଇଯାଉ, ତା ମାନେ ସେ ତ ପାର୍ଟ ବିଲ ମାନେ ଗୋଟାଏ ଔଷଧର କାଣିଚେ ସରିବନି।
0: ଯାହା ହଉ, ଆପଣଙ୍କର ଏଠି ରୋଗ ପୋକର ସମସ୍ୟା ସେତେ ନାହିଁ,
1: ନା ନା,
0: ଏଇଟା ହଉଛି ଆପଣଙ୍କ ପାଇଁ ଭଲ। ତେବେ ଆମର ଯେତିକି ଅଞ୍ଚଳରେ ଆପଣ ଲଗେଇଛନ୍ତି ଜହ୍ନି ଆଉ କଲରା, ଥରକରେ କେତେ ଅମଳ କରନ୍ତି?
1: ସାର ସେ ପାର୍ଟ ବିଲରୁ କିଛି ନହେଲେ ମୋର 15-20 କିଲୋ ଜହ୍ନି ବାହାରେ, କଲରା 8-10 କିଲୋ ଭିତରେ ବାହାରେ, ଆଉ ଅଧିକ ବାହାରିବା କଥା, ତେଣୁ ସଫିସିଏଣ୍ଟ ପାଣି ଟିକେ ଦେଇହେଉନି, 2500 ଫୁଟ ଦୂର ହେଇଯାଉଛି ନଦୀଠୁ।
0: ତାପରେ ଆପଣ ତାକୁ ବିକ୍ରି ବଟା କରୁଥିବେ କଲରାକୁ?
1: ସାର
0: କଲରା ଜହ୍ନି ମାନେ ଆପଣଙ୍କର ଫେବୃଆରୀରୁ ଲାଗିଲାଣି, ବର୍ତ୍ତମାନ ସୁଦ୍ଧା କେତେ କଲରା ଜହ୍ନି ବିକି ସାରିଲାଣି?
1: ଆଭରେଜ ହାଟପାଳିକା 200-300 ହିସାବରେ ବିକା ହଉଛି। କୋଉ ପାଳିରେ କଣ ରେଟ୍ ଆସୁଛି ସାର? କଲରା କିଲୋ
0: 200 ଟଙ୍କା ମାନେ କେତେ କିଲୋ?
1: ସାର କୋଉ ପାଳି ହାଟରେ କଲରା କିଲୋ 40 ଟଙ୍କା ହଉଛି, ତ କୋଉ ପାଳି 80 ଟଙ୍କା ହେଇଯାଉଛି, ତେଣୁ ଯୋଉଦିନ 10 କିଲୋ ବାହାରିଲା 10×30 300 ଟଙ୍କାର କଲରା ହେଇଗଲା, ଜହ୍ନି 10 କିଲୋ ବାହାରିଲେ ତାର କୋଉଦିନ 40 ଟଙ୍କା ହେଇଛି, କୋଉଦିନ ବି 20 ଟଙ୍କା ହେଇଛି କେଜି,
0: ବଜାର ଦର ବଢୁଛି କମୁଛି ସେଇ ଅନୁସାରେ ଆପଣ ପାଆନ୍ତି। ଆପଣ କଣ ବଜାରରେ ନିଜେ ନେଇ ଦିଅନ୍ତି?
1: ହଁ, ଆମେ ନେଇକି ଆମର ହାଟ ଅଛି, ଆମର ନିକଟରେ ମନ୍ଦାରବସ୍ତା ହାଟ, ଆମେ ହାଟରେ ବିକ୍ରି କରୁ, ନାଇଁ ତ ଦୁଆରକୁ ଯଦି କିଏ ବିଲ ଠେକି ଯିବ ସେ ଆଉ 5 ଟଙ୍କା କମ୍ ରେଟ୍ରେ ନିଏ।
0: ଆପଣ ପ୍ରଥମେ ଯେତେବେଳେ ବିଲ ପ୍ରସ୍ତୁତ କଲେ, ମଞ୍ଜି ଆଣି ଲଗେଇଲେ, ଜଳସେଚନ କଲେ, ଜଳସେଚନ କେତେବେଳେ କେତେବେଳେ କରନ୍ତି?
1: ସାର ଜଳ ଆମେ ବିଲକୁ ଗଛକୁ ଲକ୍ଷ୍ୟ କରିକି ବହୁତ ଦୂରତ୍ୱ ପଡୁଛି, 2500 ଫୁଟ ପାଇପ୍ ଲାଗୁଛି, ତେଣୁ 5-6 ପାଇପ୍ ହେଲେ ନିହାତି 2 ଜଣ ଗୋଟା ଦିନ ନାଟୁରୁ ପାଟୁରୁ 2 ଘଣ୍ଟା ପାଣି ମଡ଼େଇବାକୁ, ଯେତିକି 10 ଘଣ୍ଟା ପାଣି ଲଗେଇବାକୁ ହେଲେ, କିନ୍ତୁ ପାଇପ୍ ସେତିକିଟା ଲାଗିବ।
0: ଯାହା ହଉ, ଆପଣ ଆପଣଙ୍କ ସୁବିଧା ଅନୁସାରେ କରୁଛନ୍ତି। ତେବେ ମୋଟାମୋଟି ଭାବରେ ଜଣେ କଲରା ଓ ଜହ୍ନି ଚାଷ କରିକି ମଧ୍ୟ

0: ଭବାନୀ
1: ଯାହା ଏଇ ଗଡ଼ସାନ ପଟ ଗ୍ରାମରେ ଆପଣ ଜହ୍ନି କଲରା ଚାଷ ସମ୍ପର୍କରେ ଆପଣଙ୍କର ଅଭିଜ୍ଞତା ବର୍ଣ୍ଣନା କଲେ, ଆପଣଙ୍କୁ ଆକାଶବାଣୀ ପୁରୀ ତରଫରୁ ଅନେକ ଅନେକ ଧନ୍ୟବାଦ।
2: ବୁଝିଲ ଜଗାଇ ନା, ଏଇ ଯୋଉ ଚାଷୀ ଭାଇଙ୍କର ଅନୁଭୂତି ତମେ ନେଇଥିଲ, ସେ ସୁନ୍ଦର ଭାବରେ ପନିପରିବା ଚାଷ କରି କେତେ ଆଗକୁ ଯାଇଛନ୍ତି ଆଉ କଣ।
3: ନିଶ୍ଚିତ ଭାବରେ ଅନ୍ୟ ଚାଷୀ ଭାଇ ଭଉଣୀ ମାନେ ସେଇଭଳି ଭାବରେ ଆଗେଇ ଯିବା ଦରକାର।
4: ହଁ, ତାହେଲେ ଜଗା ନା, ବନ ମହୋତ୍ସବ ସପ୍ତାହ ଚାଲିଛି, ସେପଟେ ଆମର ସଭା ସମିତି ଅଛି, କାଲି ପୁଣି କାର୍ଯ୍ୟକ୍ରମ କଣ କରାଯିବ, ଆଗକୁ ବଢିବ, ସେ ସମ୍ପର୍କରେ ଆଲୋଚନା ହବ। ଏବେ ତ ଆମର କୋଠଘରର ସମୟ ହେଇଗଲାଣି, ତାହେଲେ କାର୍ଯ୍ୟକ୍ରମକୁ ଏଇଠି ରଖିବା ନା କଣ?
3: ରଖିବା।
4: ତେବେ ଶ୍ରୋତା ବନ୍ଧୁ, ଆଜି ତ ଆମର ସମୟ ହେଇଯାଇଛି, କାର୍ଯ୍ୟକ୍ରମକୁ ଆମେ ଏଇଠି ରଖି ରହୁଛୁ। ମୁଁ ମାନ୍ୟ ଅପା,
2: ମୁଁ ଭଜନୀ,
3: ଆଉ ମୁଁ ଜଗନ୍ନା।
2: ନମସ୍କାର।

0: ଏହି କାର୍ଯ୍ୟକ୍ରମର ପ୍ରାୟୋଜକ ଥିଲେ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ ଭାରତ ସରକାର।
1: ଶୁଣିଲେ କୃଷି ଭିତ୍ତିକ କାର୍ଯ୍ୟକ୍ରମ କିଷାନ ବାଣୀ ଆକାଶବାଣୀ ପୁରୀ। ଶୁଣନ୍ତୁ ହିନ୍ଦୀ କଥାଚିତ୍ରର ଗୀତ, କଣ୍ଠଶିଳ୍ପୀ ଚିତ୍ରା, କଥାଚିତ୍ର ବମ୍ବେ।

ସୁଣି ଲେରିଲେ କରି ପ୍ରଚାର କଲୁ ଆକାଶବାଣୀ ବିବିଧ ଆର୍ଥୀ ମୁମ୍ବାଇ କେନ୍ଦ୍ରର କାର୍ଯ୍ୟକ୍ରମ ଆକାଶବାଣୀ ପୁରୀ ଶୁଣନ୍ତୁ ହିନ୍ଦୀ କଥାଚିତ୍ର ଗୀତ କଣ୍ଠଶିଳ୍ପୀ କିଶୋର କୁମାର କଥାଚିତ୍ର ସାହେନ୍ସା।